ଆକାଶବାଣୀ ଭବାନୀପାଟଣା। ଆଜି ଗୁରୁବାର 1948 ଶତାବ୍ଦ ଭାଦ୍ରବ 26 ଦିନ 2026 ମସିହା ସେପ୍ଟେମ୍ବର ମାସର 17 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ ଏବଂ

କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ସମୟ ସକାଳ 5:58 ମିନିଟ୍ 49 ସେକେଣ୍ଡ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ରମେଶ ପଟ୍ଟନାୟକ, ଗୀତ ରଚନା କରିଛନ୍ତି ଲଳିତମୋହନ ପଟ୍ଟନାୟକ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ଶାଶୁ ଜଣେ ଗୁରୁଙ୍କର ଶରଣାପନ୍ନ ହେଲେ ଦିନେ। ଗୁରୁ ସବୁ କଥା ଶୁଣି କହିଲେ, ତୁମକୁ ଛୋଟିଆ କଥାଟିଏ କହୁଛି, ଶୁଣ। ହରିଣମାନଙ୍କର ଗୋଟିଏ ରାଜ୍ୟ ଥିଲା। ଥରେ ଖବର ଆସିଲା ଯେ ତାଙ୍କ ରାଜ୍ୟକୁ ଗୋଟିଏ ବିପଦ ମାଡ଼ି ଆସୁଛି। ଏ ଖବର ଶୁଣି ହରିଣମାନେ ଛାନିଆ ହୋଇ ସ୍ଥିର କଲେ ଯେ ସବୁଠାରୁ ଭଲ ଦେଖିପାରୁଥିବା ଗୋଟିଏ ହରିଣକୁ ରାଜ୍ୟ ସୀମାରେ ଯୋଗାଇ ଦିଆଯିବ, ଏବଂ ସିଏ ବିପଦ ଦେଖିବା ମାତ୍ରକେ ସଙ୍କେତ ଦେବ ଏବଂ ହରିଣମାନେ ପ୍ରାଣ ବଞ୍ଚାଇବା ଲାଗି ପଳାଇଯିବେ ବା ଲୁଚିବେ। ସେହି ଅନୁସାରେ ଗୋଟିଏ ହରିଣ ଜଗିଲା, କିନ୍ତୁ ଏମିତି 10-12 ଦିନ ଗଲାପରେ ବିପଦ ଦେଖା ନଦେବାରୁ ହରିଣଟି ଘୁମାଇବା ଆରମ୍ଭ କଲା। ଏହା ଦେଖି ଗୋଟିଏ ମାଙ୍କଡ଼ କହିଲା, ତୁମ ସମସ୍ୟା ଯେଉଁ ବାଟରେ ଆସୁଛି, ତୁମେ ସମାଧାନ ସେହି ବାଟରେ ଖୋଜିଲେ କେମିତି ହେବ? ଟିକିଏ ଉପରକୁ ଉଠି ସମସ୍ୟାକୁ ଦେଖିଲେ ତାର ଆକାର ପ୍ରକାର ବାବଦରେ ଜାଣିହେବ, ସମାଧାନ ବି ସେଥିରୁ ବାହାରିବ। ଏହା କହି ମାଙ୍କଡ଼ ଗୋଟିଏ ବହୁତ ଡେଙ୍ଗା ଗଛର ସବା ଉପରକୁ ଉଠିଯାଇ ଚାରିଆଡ଼େ ଦେଖି କହିଲା, ଆସନ୍ତାକାଲି ଭିତରେ ଗୋଟିଏ ବଳିଆ କୁକୁର ଦଳ ପହଞ୍ଚିଯିବେ, ଏବେଠାରୁ ସମସ୍ତେ ଲୁଚିଯାଅ। ଏହି କାହାଣୀଟି ଗୁରୁ ଶାଶୁଙ୍କୁ କହିଲେ, ମା, ତୁମ ବୋହୂ ଏବେ ତୁମ ଲାଗି ଗୋଟିଏ ସମସ୍ୟା, ସେ ସମସ୍ୟାର ସମାଧାନ ଲାଗି ତୁମକୁ ଉପରକୁ ଉଠିବାକୁ ହେବ। ଉପରକୁ ଉଠିଲେ ଯାଇ ତୁମେ ସମସ୍ୟାର ଗୁଣ ଗ୍ରାମ ବିଷୟରେ ବହୁତ କିଛି ବୁଝିପାରିବ ଓ ସମାଧାନ ସହଜ ସାଧ୍ୟ ହେବ। ତୁମେ ଟିକିଏ ଉଚ୍ଚମନା ହୋଇ ଦେଖ ତ।

କଣ ହଉଚି? ଶାଶୁ କଥାଟିକୁ ବୁଝିଲେ ଏବଂ ଟିକିଏ ଉଦାର ଚିତ୍ତ ହୋଇ ଯେତେବେଳେ ସବୁ କଥାର ବିଚାର କଲେ, ସେ ଦେଖିଲେ ଯେ ବୋହୂ ସେମିତି କିଛି ଖରାପ ନୁହଁ। ଯେଉଁ ଯେଉଁ କଥା ତାଙ୍କୁ ବାଧୁଥିଲା କ୍ଷମା କରିଦେଲେ, ସେସବୁ ଏତେ ବଡ଼ ଦୁର୍ଗୁଣ ଭଳି ଲାଗୁନାହିଁ। ଉପରକୁ ଉଠି ସମସ୍ୟା ଦେଖିବାର ସୂତ୍ର ପାଇଯିବା ପରେ ସମାଧାନ ବି ସହଜ ହୋଇଗଲା। ସୁଧୀବୃନ୍ଦ, ଗତାନୁଗତିକ ବାଟରେ ଗଲେ ଅସମ୍ଭବକୁ ସମ୍ଭବ କରି ହୁଏନା।

ଶୁଣିଲେ ଚେତନା ଏବଂ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଆକାଶବାଣୀ ଭବନୀ ପାଟଣା। ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଯୋଜନା ସୁହାସ ମହାନ୍ତି ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ଶ୍ରୀକୃଷ୍ଣ ଦ୍ୱାରକାକୁ ଆସିବା ଶୁଣି ବଳରାମ, ବସୁଦେବ, ଅକ୍ରୁର ଓ ଉଗ୍ରସେନ ତାଙ୍କୁ ଦେଖିବାକୁ ଆସିଲେ। ମାୟାଧର କୃଷ୍ଣ ମାୟା ବଳରେ ତାଙ୍କର ସମସ୍ତ ପତ୍ନୀମାନଙ୍କ ଘରେ ଏକାବେଳିକା ଦେଖାଦେଲେ। ପ୍ରତ୍ୟେକ ପତ୍ନୀ ସ୍ୱାମୀଙ୍କୁ ଆପଣା ଘରେ ପାଇ ସେବା କଲେ। ଏହାପରେ ପାଣ୍ଡବଙ୍କ ଉପରେ ପ୍ରତିଶୋଧ ନେବାକୁ ଅଶ୍ୱତ୍ଥାମା ବ୍ରହ୍ମସର ମାରିବା ବିଷୟ ସୌନକ ପଚାରିଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବନୀ ପାଟଣା। ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁରରୁ, ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 50 ବର୍ଷର ନିରବଚ୍ଛିନ୍ନ ସେବା ଆଉ ମୁଖ୍ୟମନ୍ତ୍ରୀ ଆଉ ପ୍ରଧାନମନ୍ତ୍ରୀ ହିସାବେ 25 ବର୍ଷର ନେତୃତ୍ୱ ସାରା ଦେଶକେ ଗୋଟିଏ ଶକ୍ତିଶାଳୀ ସମୃଦ୍ଧ ଆଉ ଆତ୍ମନିର୍ଭର ରାଷ୍ଟ୍ର ବନେଇଛି। ପ୍ରଧାନମନ୍ତ୍ରୀଙ୍କର ଏହି ଯାତ୍ରାକେ ସମ୍ମାନ ଜନେଇକରି ଦେଶେ ଆଜିଠାନୁ ମାସେ ତକ୍ ସେବା ସଂକଳ୍ପ ଅଭିଯାନ ମୂଲ ହେଉଛି। ଶ୍ରୀ ମୋଦିଙ୍କର ଏହି ଯାତ୍ରା ଜନସେବାନୁ ଦେଶସେବା ମନ୍ତ୍ର ନିରନ୍ତର ପ୍ରତିବଦ୍ଧତାକେ ଦର୍ଶାଉଛି। 2047 ତକ୍ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗେ ସରକାର ଅହରହ କାମ କରୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଜରିଏ ଏହି ସମର୍ପଣ ଭାବ ଲୋକମାନଙ୍କର ଜୀବନ୍ତି ବ୍ୟାପକ ପରିବର୍ତ୍ତନ ଆଣିଛି। ଏହି ଅଭିଯାନ ଅଧୀନଥି ଆଜି ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିରନ ଦୀପଦାନ କରାଯିବା। ପ୍ରଧାନମନ୍ତ୍ରୀଙ୍କର 25 ବର୍ଷର ସୁଶାସନକେ ସମ୍ମାନ ଦେବା ଲାଗି ଘରେ ଘରେ ବେଲବୁଡ଼ାର 6-7 ବଜେ ଭିତରେ ଦୀପ ଜଲାବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍। ଏହି ଅବସରରେ ସେବା ଜ୍ୟୋତି ଯାତ୍ରା, ନମୋ ସେବା ଗାଥା, ସପନର ଭାରତ, ପରିବର୍ତ୍ତନର କାହାଣୀ, ବିକଶିତ ଭାରତ ସମ୍ପର୍କ ଯାତ୍ରା, ଗଜଗା ଆଉ ରକ୍ତଦାନ ବାଗିର ମହତ୍ କାମ କରାଯିବା। ଏହି ଅବସରରେ ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ଆଜିଠାନୁ ମାସେ ତକ୍ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କର ବାବଦେ ସମ୍ବାଦ ପ୍ରସାରଣ କରାଯିବା। ରାଇଜେ ସୁଭଦ୍ରା।

ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳ 7:00। ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା, ଚାଷର କଥା 7:40, ଗୀତ ଗୀତାଞ୍ଜଳି ପ୍ରଚାର କରିବୁ 7:45, 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ଅନୁରକ୍ତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ସଙ୍ଗୀତ ଲହରୀର ସମୟ ରହିଛି 8:35। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେଶ ବିଳାସ ଶୁଣିପାରିବେ 8:45। ସକାଳ 9:00 ଓଡ଼ିଆ କଥାଚିତ୍ରର ଗୀତ ଏବଂ 9:30 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନ ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ 12:30। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ 1:20। ଆଜିଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଦିନ 2:45 ହିନ୍ଦୀ କଥାଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଅପରାହ୍ନ 5:00 ଶୁଣିବେ ଜୀବବାଣୀ 5:30। ଆଜି ଏଥିରେ ଶୁଣିବେ କାର୍ଯ୍ୟକ୍ରମ ବିଜ୍ଞାନିକା। ଛଅ:30 ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଏବଂ 7:25 ଜିଲ୍ଲା ହାଲଚାଲ କ୍ରମରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଜାପାନରେ ଅନୁଷ୍ଠିତ ହେବାକୁ ଥିବା 2026 ଏସୀୟ କ୍ରୀଡ଼ାର 20ତମ ସଂସ୍କରଣ, ଭାରତ ପାଇଁ ଉତ୍ସାହ ବଢ଼ାନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:30 ସ୍ପୋର୍ଟସ୍ କେନ୍, 9:30 ସ୍ପଟଲାଇଟ୍, 9:30 କଣ୍ଟିନ୍ୟୁଆଇଡ୍ ଆଣ୍ଡ ଇନସାଇଟ୍, ଏହି ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ରୂପକ ଅସ୍ତରାଗ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 10:30। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ 1 ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଶ୍ରୀ ମୋଦିଙ୍କ ଏହି ଯାତ୍ରା ଜନସେବାରୁ ଦେଶସେବାର ମନ୍ତ୍ର ନିରନ୍ତର ପ୍ରତିବଦ୍ଧତାକୁ ସୂଚାଉଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଅନବରତ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିରରେ ମଧ୍ୟ ଆଜି ଦୀପଦାନ କରାଯିବ ବୋଲି ଜଣାପଡ଼ିଛି। ଆଜି ମଧ୍ୟ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଶ୍ରୀ ମୋଦିଙ୍କ ଜନସେବା କ୍ଷେତ୍ରରେ ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ତାଙ୍କ ଅସୀମ ସହଯୋଗ ନିମନ୍ତେ ସର୍ବଦା କୃତଜ୍ଞ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଜୟ ଜଗନ୍ନାଥ। ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ଦେଶର ସ୍ୱାଭିମାନ ଓ ଜନସେବାର ଅନନ୍ୟ ପ୍ରତୀକ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କୁ 76ତମ ଜନ୍ମଦିବସ ଅବସରରେ ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ ଶୁଭେଚ୍ଛା। ମୋଦିଜୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026ର 5ମ ସଂସ୍କରଣକୁ ଉଦ୍ଘାଟନ କରିବେ। ଏହା ନବସୃଜନକୁ ତ୍ୱରାନ୍ୱିତ କରିବା, ଉତ୍ପାଦନ କ୍ଷମତାକୁ ସୁଦୃଢ଼, ପୁଞ୍ଜିନିବେଶ ଆକୃଷ୍ଟ ଏବଂ ଭବିଷ୍ୟତ ପାଇଁ ଦକ୍ଷ ପ୍ରତିଭା ବିକାଶ ଦିଗରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବ। କାର୍ଯ୍ୟକ୍ରମରେ 600ରୁ ଅଧିକ ପ୍ରଦର୍ଶକ, 300 ଅନ୍ତର୍ଜାତୀୟ କମ୍ପାନୀ ଏବଂ 40ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବେ। ମହିଳା ନେତୃତ୍ୱରେ ବିକାଶ ଏବଂ ସମୃଦ୍ଧିର ସଂକଳ୍ପ ନେଇ ରାଜ୍ୟରେ ଲାଗୁ ହୋଇଥିବା ସୁଭଦ୍ରା ଯୋଜନାକୁ ଆଜି 2 ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସନ୍ଧ୍ୟା 6ଟାରୁ 7ଟା ମଧ୍ୟରେ ଘରେ ଘରେ ସୁଭଦ୍ରା ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି। ସୁଭଦ୍ରା ଯୋଜନାରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ 5ଟି କିସ୍ତିରେ 25,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରାମାଣୀକରଣ ବୋର୍ଡ ସିବିଏଫ୍ସିର ପୁନର୍ଗଠନ କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆସନ୍ତା 3 ବର୍ଷ ଲାଗି 18 ଜଣ ନୂଆ ସଦସ୍ୟଙ୍କୁ ବୋର୍ଡରେ ସାମିଲ କରାଯାଇଛି। ଓଡ଼ିଶାର ସ୍ୱନାମଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିନୋଦ ଅନୁପମ, ମନୋଜ ଯୋଶୀ, ପ୍ରୀତି ଜେଣ୍ଟା, ପଙ୍କଜ ତ୍ରିପାଠୀ ଓ ସୁନୀଲ ସେଟ୍ଟି ପ୍ରମୁଖ ବୋର୍ଡର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାରେ ନବଜାତ ଶିଶୁଠାରୁ 18 ବର୍ଷ ପର୍ଯ୍ୟନ୍ତ 75,000 ଶିଶୁ ଓ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଜନ ଅଭିଯାନ ଆରମ୍ଭ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଦିଶା ବୈଠକରେ ଯୋଗଦେଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସେବା ଓ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଆଜି

0: ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ମନ୍ଦିର ଓ ବିଭିନ୍ନ ଐତିହାସିକ ପୀଠରେ ସାମୂହିକ ଦୀପଦାନ ପାଇଁ ସ୍ଥିର କରାଯାଇଛି। ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ଗୌରୀଶଙ୍କର ମାଝୀ ପାପଡ଼ାହାଣ୍ଡି ଶହୀଦ ମିନାରରେ ଦୀପଦାନ କାର୍ଯ୍ୟକ୍ରମରେ ଯୋଗଦେବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜେପି ପକ୍ଷରୁ 100 ଜଣ ଯୁବକ ରକ୍ତଦାନ ଲାଗି ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ରକ୍ତଦାନ ଶିବିରରେ ସାମିଲ ହୋଇ ସେମାନେ ସେବା ହିଁ ସମର୍ପଣର ବାର୍ତ୍ତା ପ୍ରଚାର କରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ବିମ୍ବାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ପରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଏହି ନୀତି ଅନୁଯାୟୀ ପ୍ରଭୁ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇବା ପରେ ନାଟମଣ୍ଡପସ୍ଥିତ ଖଟ ଉପରକୁ ବିଜେ କରିବେ। ବିଶ୍ୱ ନିର୍ମାଣକର୍ତ୍ତା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇଛି। ଦେବଶିଳ୍ପୀଙ୍କ ପୂଜା ଆଶ୍ୱିନ କନ୍ୟା ସଂକ୍ରାନ୍ତିରେ ପାଳନ କରାଯାଇଥାଏ। ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା କରାଯାଉଛି। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଶନିବାର ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆସନ୍ତା 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ରୋଗୀଙ୍କ ନିରାପତ୍ତା ଓ ସୁରକ୍ଷା। ଆଲୋଚକ ଡାକ୍ତର କୌଶିକ ମିଶ୍ର।
2: ଆଜିର ଦିନଟିକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ରୋଗୀ ନିରାପତ୍ତା ଓ ସୁରକ୍ଷା ଦିବସ ଭାବରେ ପାଳନ କରାଯାଉଛି। ଶ୍ରୋତାବନ୍ଧୁ, କେବେ ଭାବିଛନ୍ତି ରୋଗୀଟିଏ ସୁସ୍ଥ ହେବା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି, ତା ରୋଗର ଚିକିତ୍ସା ଚାଲୁଥିଲା ବେଳେ ଯଦି ସେ ଆଉ ଏକ ରୋଗ ଦ୍ୱାରା ଆକ୍ରାନ୍ତ ହୁଏ, ରକ୍ତ ପରୀକ୍ଷା ବେଳେ ହେଉ, ଇଞ୍ଜେକ୍ସନ୍ ନେବା ସମୟରେ ହେଉ, ଅଥବା ଭୁଲ ଔଷଧ ସେବନ ପାଇଁ ହେଉ, ଯଦି ରୋଗୀ ଜଣକ ଏକ ନୂତନ ରୋଗ ଦ୍ୱାରା ସଂକ୍ରମିତ ହୁଏ, ତା'ର ଅସୁସ୍ଥତା ଆହୁରି ବଢ଼ିଯାଏ, ଜଟିଳତା ସୃଷ୍ଟି ହୋଇ ରୋଗୀଟିର ଅବସ୍ଥା ସଙ୍କଟାପନ୍ନ ହୋଇପାରେ। ତା'ର କୌଣସି ଦୋଷ ତ୍ରୁଟି ନଥାଇ ସେ ଅଯଥାରେ ଏକରୁ ଅଧିକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇପାରେ। ଏଥିପାଇଁ ଚିକିତ୍ସା ଜନିତ ଖର୍ଚ୍ଚ ବଢ଼ିଯାଏ, ଅଧିକ ଔଷଧ, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ ପଡ଼ିପାରେ। ତା'ର ସେବାକାରୀ ପରିବାର ସଦସ୍ୟମାନେ ମଧ୍ୟ ବେଶ୍ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ଡାକ୍ତରଖାନାରେ ଅର୍ଜିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ରୋଗୀଟିଏ ଅସୁସ୍ଥ ହୋଇ ଆମ୍ବୁଲାନ୍ସରେ ଡାକ୍ତରଖାନା ଆସି ଭର୍ତ୍ତି ହୋଇ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରାୟ ସବୁ ସମୟରେ ରୋଗୀଟିର ନିରାପତ୍ତା ଏକାନ୍ତ ଆବଶ୍ୟକ। ରୋଗୀଟିକୁ ଆଣୁଥିବା ଆମ୍ବୁଲାନ୍ସଟି ଯଦି ଠିକ୍ ନଥିବ, ତାହେଲେ ରୋଗୀ ପରିବହନ ସମୟରେ ବିଳମ୍ବ ଘଟିପାରେ କିମ୍ବା ରୋଗୀର ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇପାରେ। ଉଦାହରଣ ସ୍ୱରୂପ, ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ନଥିଲେ ଆବଶ୍ୟକ ବେଳେ ରୋଗୀଟି ଏହି ଜୀବନ ରକ୍ଷାକାରୀ ସେବାରୁ ବଞ୍ଚିତ ହେବ ଏବଂ ଏହାଦ୍ୱାରା ତା'ର ଅବସ୍ଥା ଆହୁରି ଗୁରୁତର ହୋଇଯିବ। ଏମିତି ଅନେକ କ୍ଷେତ୍ରରେ ରୋଗୀ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଏକ ଗୁରୁତର ଅସୁସ୍ଥ ରୋଗୀଟି ହସ୍ପିଟାଲରେ ପହଞ୍ଚିଗଲା ପରେ ଯଦି ତୁରନ୍ତ ତା'ର ଚିକିତ୍ସା ନ କରାଯାଏ, ହୁଏତ ଅବସ୍ଥା ଅଧିକ ଗୁରୁତର ହୋଇପାରେ, ରୋଗୀର ନିରାପତ୍ତା ବିପନ୍ନ ହୋଇପାରେ। ଚିକିତ୍ସାରେ ବିଳମ୍ବ ଜନିତ ଗୁରୁତର ସମସ୍ୟାକୁ ଏକ ବିଧିବଦ୍ଧ ହସ୍ପିଟାଲ ପରିଚାଳନା ବ୍ୟବସ୍ଥା ଦ୍ୱାରା କମାଇ ଦିଆଯାଇପାରିବ। ବେଳେବେଳେ ଦେଖାଯାଉଛି ଆଶୁ ଚିକିତ୍ସା କେନ୍ଦ୍ରରେ ସଂକ୍ରମଣ ପ୍ରତିରୋଧୀ ବ୍ୟବସ୍ଥା ନଥିବା ଯୋଗୁଁ ରୋଗୀର ଅବସ୍ଥାରେ ଦ୍ରୁତ ଅବନ୍ନତି ପରିଲକ୍ଷିତ ହୋଇଥାଏ। ସୁଦକ୍ଷ ତାଲିମପ୍ରାପ୍ତ ସେବା ପ୍ରଦାନକାରୀ ଦଳ ଦ୍ୱାରା ରୋଗୀଟିକୁ ଆବଶ୍ୟକ ମୁତାବକ ସେବା ଯୋଗାଇ ଦିଆଯିବା ଏକାନ୍ତ ଆବଶ୍ୟକ। ଡାକ୍ତର ରୋଗୀଟିର ପରୀକ୍ଷା ନିରୀକ୍ଷା କରି ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ୍ ଲେଖିଦେଲେ। ଔଷଧ ସେବନରେ ଯଦି କୌଣସି ଭୁଲ ହୁଏ କିମ୍ବା ବିଶୋଧିତ ହୋଇନଥିବା ସିରିଞ୍ଜରେ ଇଞ୍ଜେକ୍ସନ୍ ଦିଆଯାଏ, ତାହେଲେ ରୋଗୀଟିର ଜଟିଳତା ଅନେକ ବଢ଼ିଯାଏ। ପେନ୍ସିଲିନ୍ ଇଞ୍ଜେକ୍ସନ୍ ପୂର୍ବରୁ ପରୀକ୍ଷା କରାଇ ନେବା ନିହାତି ଆବଶ୍ୟକ, ନହେଲେ ଗୁରୁତର ଆନାଫିଲେକ୍ସିସ୍ ରିଆକ୍ସନ୍ ହୋଇ ରୋଗୀଟିର ମୃତ୍ୟୁ ମଧ୍ୟ ହୋଇପାରେ। ୱାର୍ଡରେ ରୋଗୀଟି ଅବସ୍ଥାନ କଲାବେଳେ ହସ୍ପିଟାଲର ଯେଉଁ ଗଠନଶୈଳୀ ଅଛି, ଉପରେ ଲାଗିଥିବା ପଙ୍ଖା ହେଉ, ଇଲେକ୍ଟ୍ରିକ୍ ଯନ୍ତ୍ରପାତି ହେଉ, ତାହାର ଯଦି ସୁରକ୍ଷା ନ କରାଯାଏ, ତାହାଦ୍ୱାରା ମଧ୍ୟ ରୋଗୀଟି ଅସୁବିଧାରେ ପଡ଼ିବାର ସମ୍ଭାବନା ଥାଏ। ଏପରିକି ଦେଖାଯାଇଛି ଯେ ଉପଯୁକ୍ତ ଅଗ୍ନି ପ୍ରତିରୋଧୀ ବ୍ୟବସ୍ଥା ନଥିବାରୁ ବେଳେବେଳେ ହସ୍ପିଟାଲରେ ନିଆଁ ଲାଗି ବହୁତ ଗୁଡ଼ିଏ ରୋଗୀ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାନ୍ତି। ହସ୍ପିଟାଲରେ ସଂକ୍ରମିତ ରୋଗଗୁଡ଼ିକ ମଧ୍ୟରୁ ମିଳିମିଳା, ଇନ୍ଫ୍ଲୁଏଞ୍ଜା, ଭାଇରାଲ୍ ହେପାଟାଇଟିସ୍, ଚର୍ମ ସଂକ୍ରମଣ, ଶ୍ୱାସନଳୀର ସଂକ୍ରମଣ, ଟିବି ଏବଂ ମୂତ୍ରବାହୀ ନଳୀର ସଂକ୍ରମଣ ବା ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ ଅଧିକ ପରିମାଣରେ ଦେଖାଯାଇଥାଏ। ଏସବୁର ପ୍ରସାରକୁ ରୋକିବା ପାଇଁ ଆମେ ସାର୍ବଜନୀନ ସଂକ୍ରମଣ ପ୍ରତିରୋଧୀ ବ୍ୟବସ୍ଥା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ଉଚିତ।

0: ଶୋଉଥିବା ଖଟ, ଗଦି, ବିଛଣା, ଚଦର, ତକିଆ ଆଦିକୁ ବିଶୋଧନ କରାଯିବା ଏକାନ୍ତ ଆବଶ୍ୟକ। ଅସୁସ୍ଥ ଅଙ୍ଗ ପରିବର୍ତ୍ତେ ସୁସ୍ଥ ଅଙ୍ଗରେ ଅସ୍ତ୍ରୋପଚାର ଏକ ଅକ୍ଷମଣୀୟ ଅପରାଧ। ଛାତରେ ଲାଗିଥିବା ଫ୍ୟାନ୍, ଲାଇଟ୍ ଯେପରି ରୋଗୀ ଉପରେ ନ ଖସି ପଡ଼େ ସେଥିପାଇଁ ନିୟମିତ ବ୍ୟବଧାନରେ ସେଗୁଡ଼ିକର ଯାଞ୍ଚ କରାଇ ନେବା ଏକାନ୍ତ ଆବଶ୍ୟକ। ଗୋଟିଏ ରୋଗୀର ବ୍ୟବହୃତ ଛୁଞ୍ଚି, ସିରିଞ୍ଜ, କ୍ୟାଥେଟର, IV ଆଟାଚମେଣ୍ଟ ଏବଂ ଅନ୍ୟ ସବୁ ପଦାର୍ଥଗୁଡ଼ିକୁ ଆଉ ଏକ ରୋଗୀ କ୍ଷେତ୍ରରେ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ। ଏକ ସୁଦକ୍ଷ, ତାଲିମପ୍ରାପ୍ତ ସେବା ପ୍ରଦାନକାରୀ ଦଳ, ସୁସଂଗଠିତ ହସ୍ପିଟାଲ ପରିଚାଳନା ବ୍ୟବସ୍ଥା, ସାର୍ବଜନୀନ ସଂକ୍ରମଣ ପ୍ରତିରୋଧୀ ସେବା, ବିପଦମୁକ୍ତ ହସ୍ପିଟାଲ କୋଠା ଏବଂ
1: ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସମର୍ପଣ ଓ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ସେବା ସଂକଳ୍ପ ଅଭିଯାନ। ନୂଆଦିଲ୍ଲୀରେ ଆଜି ସେମିକନ୍ ଇଣ୍ଡିଆ 2026କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛତା ଆଧାରିତ ସଂସ୍କାରକୁ ଗୁରୁତ୍ୱ ଦେଇ ଆଜିଠାରୁ ଆରମ୍ଭ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ 2026। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ପୁନର୍ଗଠନ କଲେ କେନ୍ଦ୍ର ସରକାର। ଏବଂ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଏବଂ ତାଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆଜି ଗୁଜରାଟର ଭାବନଗରଠାରୁ ଆରମ୍ଭ ହେବ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଭାବନଗରରୁ ବାରାଣସୀ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ର୍ୟାଲିର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମସ୍ଥଳୀ ଭାବନଗରଠାରେ ଆଜି ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ଶାହା ଏବଂ ଶ୍ରୀ ପଟେଲ ଐତିହାସିକ ଶର୍ମିଷ୍ଠା ହ୍ରଦଠାରେ ମହାଆଳତୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ କଳସରେ ଜଳ ସଂଗ୍ରହ କରାଯାଇ ବାରାଣସୀ ଯାତ୍ରା କରୁଥିବା ମୋଟରସାଇକେଲ ଚାଳକମାନଙ୍କୁ ଦିଆଯିବ। ଏହି ବରିଷ୍ଠ ନେତୃବୃନ୍ଦ ହ୍ରଦରୁ ପଦଯାତ୍ରା କରି ହଟକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ 250 ମୋଟରସାଇକେଲ ଚାଳକ ର୍ୟାଲିରେ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରି ଜନସେବାର ବାର୍ତ୍ତା ପ୍ରଦାନ କରିବେ। ଭାବନଗର ରେଳଷ୍ଟେସନଠାରେ ଶ୍ରୀ ଶାହା ଏବଂ ଶ୍ରୀ ପଟେଲ ଆୟୋଜିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତ ବିଶ୍ୱରେ ଏକ ଉଜ୍ଜଳ କ୍ଷେତ୍ର ଭାବେ ଜାଜଲ୍ୟମାନ ହେଉଛି ଏବଂ ବୃହତ୍ ଅର୍ଥନୀତି ଦିଗରେ ଦ୍ରୁତ ଅଗ୍ରସର ହେଉଛି। ସେ କହିଛନ୍ତି 25 କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ଦାରିଦ୍ର୍ୟମୁକ୍ତ ହୋଇପାରିଛନ୍ତି। ରୂପାନ୍ତରିତ ଡିଜିଟାଲ ପରିବର୍ତ୍ତନ ବିପ୍ଳବ ଦ୍ୱାରା ଅନେକ କ୍ଷେତ୍ର, ମହାକାଶ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଶକ୍ତ କରାଯାଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ଆଜି 25 ବର୍ଷ ପୂରଣ ହେଉଛି। ଏହା ହେଉଛି ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଆଜି ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ପ୍ରତିବଦ୍ଧତା, ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ଲକ୍ଷ୍ୟକୁ କିପରି କାର୍ଯ୍ୟରେ ପରିଣତ କରାଯାଇପାରିଛି ତାହାର ଉଦାହରଣ ପ୍ରଦାନ କରୁଛୁ। ଆଜି ଏହି ଧାରାବାହିକରେ ସ୍ଥାନ ପାଇଛି ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍। ପିଏମ୍ ଗତିଶକ୍ତି ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି।
3: ଇନ୍ଫ୍ରାଷ୍ଟ୍ରକ୍ଚର ସେ ଯୋଡ଼ି ସରକାରୀ ନୀତିଓ ମେ ପ୍ଲାନିଙ୍ଗ ସେ ଲେକର ଏକ୍ଜିକ୍ୟୁସନ୍ ତକ୍କୋ ୟେ ନେସନାଲ ପ୍ଲାନ୍ ଗତିଶକ୍ତି ଦେଗା। ସରକାର କେ ପ୍ରୋଜେକ୍ଟ ତୟ ସମୟ ସୀମା କେ ଭିତର ପୂରେ ହୋ ଇସକେ ଲିଏ ୟେ ଗତିଶକ୍ତି ନେସନାଲ ପ୍ଲାନ୍ ସହି ଜାନକାରୀ ଔର ସଟିକ ମାର୍ଗଦର୍ଶନ କରେଗା।
2: ଜାତୀୟ ସ୍ତରରେ ଗୋଟିଏ ନେଟୱର୍କ ସଂଯୋଗୀକରଣ ବିକାଶ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପିଏମ୍ ଗତିଶକ୍ତି ସହାୟକ ହେଉଛି। ଏହି ଜାତୀୟ ମାଷ୍ଟର ପ୍ଲାନ୍ ଭିତ୍ତିଭୂମି କ୍ଷେତ୍ରରେ 16 ମନ୍ତ୍ରଣାଳୟ ଓ ବିଭାଗ ସହ ମିଶି ଯୋଜନା ପ୍ରସ୍ତୁତ କରି

ଦୂରତାକୁ ଚିହ୍ନଟ କରିବା ସହ ଯୋଜନାଗୁଡ଼ିକର ସମନ୍ୱୟ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଏହା ମାଧ୍ୟମରେ ପ୍ରାୟ 100 ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ, ରେଳ, ବନ୍ଦର, ବିମାନ ବନ୍ଦର, ଶିଳ୍ପ କରିଡର, ଶକ୍ତି, ପାୱାର ଲାଇନ୍ ଏବଂ ଲଜିଷ୍ଟିକ୍ ନେଟୱର୍କକୁ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ ଏକମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱର ଗୁପ୍ତଶିର ମନ୍ଦିରରେ ଆଜି ଦୀପଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣର ଉଦ୍ଘାଟନ କରିବେ। ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବେ। ଏହି ତିନିଦିନ ଧରି ଆୟୋଜିତ ହେବାକୁ ଥିବା ସମ୍ମିଳନୀର ବିଷୟବସ୍ତୁ ରହିଛି ସିଲିକନ୍ ଟୁ ସିଷ୍ଟମ୍ସ ବିଲ୍ଡିଂ ଦ ଇକୋସିଷ୍ଟମ୍। ଏଥିରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ସହ ସମ୍ପୃକ୍ତ ବୈଶ୍ୱିକ ଏବଂ ଭାରତୀୟ କମ୍ପାନୀ, ନୀତି ନିର୍ଦ୍ଧାରକ, ନିବେଶକାରୀ, ଗବେଷକ, ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ସେମିକଣ୍ଡକ୍ଟର କ୍ଷେତ୍ରରେ ମିଳିତ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ନବସୃଜନକୁ ତ୍ୱରାନ୍ୱିତ କରିବା, ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା, ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଭବିଷ୍ୟତ ପାଇଁ ଦକ୍ଷ ପ୍ରତିଭା ବିକାଶ କରିବା ପାଇଁ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାକୁ ମଜବୁତ କରିବା ଲାଗି ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏଥିରେ 40ରୁ ଅଧିକ ଦେଶର 600ରୁ ଅଧିକ କମ୍ପାନୀ ଭାଗ ନେବା ସହ 50,000 ଦର୍ଶକ ଅଂଶଗ୍ରହଣ କରିବାର ଆଶା କରାଯାଉଛି। 52ଟି ଦେଶର ପ୍ରତିନିଧି, 400 କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ 150ରୁ ଉର୍ଦ୍ଧ୍ୱ ବକ୍ତା ଯୋଗଦେବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଏବଂ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍ମୁକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ, ସ୍ୱଚ୍ଛ ଭାରତ, ବିକଶିତ ଭାରତ ଏବଂ ସ୍ୱଚ୍ଛ ଓ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୂହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ମସିହାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂରଣ ଅବସରରେ ଆସନ୍ତା ମାସ 17 ତାରିଖରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ପିଏମ୍ ବିଶ୍ୱକର୍ମା ଯୋଜନାକୁ ଆଜି 3 ବର୍ଷ ପୂରଣ ହେଉଛି। 30 ଲକ୍ଷ ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇଥିବାରୁ 2023 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ଅବସରରେ ଆଜି କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାର ତୃତୀୟ ବାର୍ଷିକୀ ପୂର୍ତ୍ତି ଉତ୍ସବର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ୍ ରାମ ମାନ୍ଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 18ଟି ଚିହ୍ନିତ ବାଣିଜ୍ୟିକ କ୍ଷେତ୍ରରେ ପାରମ୍ପରିକ କାରିଗର ଏବଂ ହସ୍ତଶିଳ୍ପ କାରିଗରଙ୍କୁ ନିଜର ବ୍ୟବସାୟିକ ପରିସର ବୃଦ୍ଧି କରିବା ଲାଗି ବିଭିନ୍ନ ସହାୟତା ଯୋଗାଇଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ବିଶ୍ୱକର୍ମାମାନଙ୍କର ପାରମ୍ପରିକ ଦକ୍ଷତାକୁ ଅଧିକ ସଶକ୍ତ କରିବା ଲାଗି ଏହି ଯୋଜନା ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଆର୍ଥିକ ସହଯୋଗ, ବଜାର ସଂଯୋଗୀକରଣ ଏବଂ ଆନୁଷ୍ଠାନିକ ସହାୟତା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ବିଶ୍ୱକର୍ମାମାନଙ୍କର ଆୟ, ଉଦ୍ୟମିତା, ଦକ୍ଷତା ଏବଂ ଉତ୍ପାଦନ ବୃଦ୍ଧି ପାଇବାରେ ପ୍ରୋତ୍ସାହନ ମିଳୁଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ପୁନର୍ଗଠନ କରିଛନ୍ତି। ଏହି ବୋର୍ଡ 3 ବର୍ଷ ପାଇଁ କାର୍ଯ୍ୟ କରିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପୁନର୍ଗଠିତ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡରେ 18 ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ବିନୋଦ ଅନୁପମ, ମନୋଜ ଯୋଶୀ, ହଂସରାଜ ହଂସ, ପ୍ରୀତି ଜେଣ୍ଟା, ପଙ୍କଜ ତ୍ରିପାଠୀ, ରିକି କେଜ୍, ସୁନୀଲ ସେଠୀ, ରୂପାଲି ଗାଙ୍ଗୁଲି, ପ୍ରିୟଦର୍ଶ

0: ନୀଳମାଧବ ପଣ୍ଡା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁନର୍ଗଠିତ ବୋର୍ଡ ସଂକ୍ରାନ୍ତୀୟ ବିଜ୍ଞପ୍ତି ଗତକାଲି ଜାରି କରାଯାଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଆଜି ଭାରତ ଆଫଗାନିସ୍ତାନ ଟି ଟ୍ୱେଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ପୁରୁଷ ବର୍ଗ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 7:30ରେ ଆରମ୍ଭ ହେବ। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ 2-0ରେ ଆଗୁଆ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସମର୍ପଣ ଓ ସୁଶାସନ 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ସେବା ସଂକଳ୍ପ ଅଭିଯାନ। ନୂଆଦିଲ୍ଲୀରେ ଆଜି ସେମିକନ୍ ଇଣ୍ଡିଆ 2026କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛତା ଆଧାରିତ ସଂସ୍କାରକୁ ଗୁରୁତ୍ୱ ଦେଇ ଆଜିଠାରୁ ଆରମ୍ଭ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ 2026। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ପୁନର୍ଗଠନ କଲେ କେନ୍ଦ୍ର ସରକାର। ଏବଂ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା ବିଜ୍ଞାନ ଆଶୀର୍ବାଦ ନା ଅଭିଶାପ। ଆଲୋଚକ ହେଲେ ଲୋକନାଥ ସେଠୀ।
2: କୌଣସି ଘଟଣାର ବିଶ୍ଳେଷଣାତ୍ମକ ଅଧ୍ୟୟନ ସହିତ ଏକ ସିଦ୍ଧାନ୍ତରେ ଉପନୀତ ହେବାକୁ ହିଁ ଅଭିହିତ କରାଯାଏ ବିଜ୍ଞାନ ଭାବରେ। ବର୍ତ୍ତମାନର ଯୁଗ ବିଜ୍ଞାନର ଯୁଗ। ପ୍ରାଗ୍ ଐତିହାସିକ କାଳରୁ ଆଜି ଯାଏଁ ବିଜ୍ଞାନର ଅଗ୍ରଗତି ସହିତ ମାନବ ସଭ୍ୟତାର ଅନେକଟା ପରିବର୍ତ୍ତନ ହୋଇଚାଲିଛି। ବିଜ୍ଞାନର ପ୍ରୟୋଗରେ ମାନବକୁ ମିଳିଛି ଅନେକ ସୁବିଧା ସୁଯୋଗ, ଭୌତିକ ସୁଖ ଏବଂ ସ୍ୱଚ୍ଛନ୍ଦ। ଅନେକ ପ୍ରଶ୍ନ ଏବଂ ଗୁଢ଼ତତ୍ତ୍ୱର ଉତ୍ତର ଦେଇଛି ବିଜ୍ଞାନ। ବିଜ୍ଞାନ ବଳରେ ଆଜି ମାନବ ମହାକାଶଚାରୀ ହୋଇଯାଇପାରିଛି। ଅନ୍ୟ ଗ୍ରହ ଗ୍ରହାନ୍ତର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଗଭୀର ସମୁଦ୍ରରେ ପ୍ରବେଶ କରି ଅନେକ ରହସ୍ୟ ଖୋଜିଛି, ଖୋଜି ବୁଲୁଛି ଜୀବସତ୍ତାକୁ ଏବଂ ଅନ୍ୟ ପୃଥିବୀକୁ। ତେବେ ମନରେ ଏକ ସଂଶୟ ସୃଷ୍ଟି ହୁଏ ବିଜ୍ଞାନର ଅପପ୍ରୟୋଗକୁ ନେଇ। ମନରେ ପ୍ରଶ୍ନ ଉଙ୍କି ଉଠେ, ବିଜ୍ଞାନ ଅଭିଶାପ ନା ଆଶୀର୍ବାଦ? ଏକ ବିତର୍କିତ ପରିବେଶ ସୃଷ୍ଟି ହୁଏ। ପ୍ରଥମରେ ବିଜ୍ଞାନର ପ୍ରୟୋଗାତ୍ମକ ଦିଗକୁ ଆଧାର କରି ମାନବ ସମାଜ କ'ଣ ଉପଲବ୍ଧି କରିଛି ଆଲୋଚନାର ପରିଧିକୁ ଅଣାଯାଉ। ଆଦିମ ମଣିଷ ଯେତେବେଳେ ନିଆଁର ବ୍ୟବହାର ଜାଣିନଥିଲା, ମାନବ ସଭ୍ୟତା କୌଣସି ସ୍ଥାନରେ ବସତି ସ୍ଥାପନ କରିନପାରି ବଣ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ବଞ୍ଚୁଥିଲା। କାଳକ୍ରମେ ଖାଦ୍ୟ ଉତ୍ପାଦନର ଉପାୟ ଜାଣିବା ପରେ କୃଷି ମାଧ୍ୟମରେ ଖାଦ୍ୟ ଉତ୍ପାଦନ କଲା ଏବଂ କ୍ରମଶଃ ଜନବସତି ସ୍ଥାପିତ ହେଲା। ସକଳ ଶକ୍ତିର ଆଧାର ସୂର୍ଯ୍ୟରୁ ଆହରିତ ଶକ୍ତି, ବୃଷ୍ଟିଜନିତ ଜଳ ଏବଂ ଅମାପ ବାୟୁକୁ ନେଇ ମଣିଷ ବଞ୍ଚିବା ଆରମ୍ଭ କଲା। ଅନିସନ୍ଧିଛୁ ମଣିଷ ପ୍ରକୃତିର ରହସ୍ୟ ସମ୍ପର୍କରେ ବିଶ୍ଳେଷଣାତ୍ମକ ଅଧ୍ୟୟନ ଆରମ୍ଭ କଲା। ବିଜ୍ଞାନର ଜୟଯାତ୍ରା ମଣିଷକୁ ବଞ୍ଚିବାର ମୌଳିକ ସୁବିଧା ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଇଲା। ମୌଳିକ ସୁବିଧାର ଉର୍ଦ୍ଧ୍ୱରେ ଆଉ କିଛି ସୁଖ ସ୍ୱାଚ୍ଛନ୍ଦ ପାଇବାର ଅଦମ୍ୟ ଇଚ୍ଛା ହେଉଛି ମଣିଷର ପ୍ରବୃତ୍ତି। ଫଳତଃ ଅନିସନ୍ଧିଛୁ ମଣିଷ ଭିତରୁ ମାଇକେଲ ଫାରାଡେ ଯେତେବେଳେ ପରିବର୍ତ୍ତିତ ଚୁମ୍ବକୀୟ କ୍ଷେତ୍ରରୁ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ହେଲେ ମାନବ ସଭ୍ୟତାରେ ଏକ ବିରାଟ ପରିବର୍ତ୍ତନ ଘଟିଲା। ଏହା ପୂର୍ବରୁ କେବଳ ତାପଜ ଶକ୍ତିର ଉତ୍ସର ବ୍ୟବହାର କରି ଆସୁଥିଲା ମଣିଷ, କିନ୍ତୁ ବୈଦ୍ୟୁତିକ ଶକ୍ତି ବ୍ୟବହାର କରି ମଣିଷ ସମସ୍ତ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ବୃଦ୍ଧି ନିମିତ୍ତ ସଦା ଚେଷ୍ଟିତ ରହିଲା। ଉନବିଂଶ ଶତାବ୍ଦୀ ଯାଏଁ ମୌଳିକ ବିଜ୍ଞାନର କାୟା ବିସ୍ତାରିତ ହେବା ସହିତ ମଣିଷ ନିଜର ସୁଖ ସ୍ୱାଚ୍ଛନ୍ଦ ନିମିତ୍ତ ପ୍ରାକୃତିକ ବିଭବକୁ ନିଜର ଅକ୍ତିଆରରେ ଆଣିବାକୁ ସଦା ଚେଷ୍ଟିତ ରହିଲା। ଫଳତଃ ଆଜି

କୌଣସି କ୍ଷେତ୍ର ମଣିଷ ପାଇଁ ଅଗମ୍ୟ ହୋଇ ରହିନାହିଁ ଏବଂ ଯାହା ଅସମ୍ଭବ ମନେ ହେଉଥିଲା ମଣିଷ ପକ୍ଷେ ସମ୍ଭବ ହୋଇପାରିଛି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ଏହି ବିଶାଳ ପୃଥିବୀକୁ ସଙ୍କୁଚିତ କରିଦେଇଛି। ମଣିଷ ଜୀବନରେ ଅନେକଟା ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିଦେଇଛି। ବିଜ୍ଞାନର ଅତୁଳନୀୟ ଦାନ ସ୍ୱରୂପ ଆମେ ପାଇଛୁ ବିଦ୍ୟୁତ, ଟେଲିଭିଜନ, ରେଡ଼ିଓ, ଟେଲିଫୋନ, କମ୍ପ୍ୟୁଟର। ବୈଦ୍ୟୁତିକ ଶକ୍ତିର ବ୍ୟବହାର ଫଳରେ ଶକ୍ତିର ରୂପାନ୍ତରିତ ଘଟିଛି ସବୁ କ୍ଷେତ୍ରରେ। ଯାନ୍ତ୍ରିକ ଶକ୍ତି ବଳରେ ଯେଉଁ ଯନ୍ତ୍ରକୁ ଚଳେଇବାର ଆମେ ଅକ୍ଷମ, ତାହା ସମ୍ଭବ ହୋଇପାରିଛି ବୈଦ୍ୟୁତିକ ଶକ୍ତି ବ୍ୟବହାର କରି। ରେଡ଼ିଓ ମାଧ୍ୟମରେ ସହସ୍ର ଯୋଜନ ଯାଏଁ ପ୍ରସାରିତ ହୋଇପାରୁଛି ବାର୍ତ୍ତା। ଟେଲିଭିଜନ ମାଧ୍ୟମରେ କେବଳ ଯେ ସମ୍ବାଦ ପ୍ରସାରିତ ହେଉନାହିଁ, ମାନବ ସମାଜ ପାଇଁ ଏହା ଏକ ସୁଲଭ ବିନୋଦନ ମାଧ୍ୟମ ହୋଇଯାଇଛି। ଘରେ ବସି ପୃଥିବୀର ଯେକୌଣସି ପ୍ରାନ୍ତରରେ ଯାହା ଘଟୁଛି ତାହାର ଜୀବନ୍ତ ଚିତ୍ର ଦେଖିବା ସମ୍ଭବ ହୋଇପାରିଛି ଟେଲିଭିଜନ ମାଧ୍ୟମରେ। ପୃଥିବୀ କକ୍ଷରେ ଚାରିପଟେ ହଜାର ହଜାର କୃତ୍ରିମ ଉପଗ୍ରହ ଘୂରାଯାଇପାରିଛି। ଫଳତଃ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ବ୍ୟବହାର କରି ପୃଥିବୀର କୋଣ ଅଣୁକୋଣ ସଂଯୁକ୍ତ ହୋଇପାରିଛି। ଯେକୌଣସି ବିଷୟବସ୍ତୁର ସୂଚନାର ଉତ୍ତମ ମାଧ୍ୟମ ହୋଇଯାଇଛି ଇଣ୍ଟରନେଟ୍। ଗୁଗୁଲ ଆଜି ସର୍ବଶ୍ରେଷ୍ଠ ସୂଚନା ପ୍ରଦାନକାରୀ। ସୂଚନା ସମ୍ବାଦର ସହଜ ସାଧ୍ୟ ଆଦାନ ପ୍ରଦାନ ସହିତ ଅବସର ବିନୋଦନରେ ଏକ ଶସ୍ତା ସୁଲଭ ମାଧ୍ୟମ ହୋଇଯାଇଛି ଇଣ୍ଟରନେଟ୍ ଏବଂ ମୋବାଇଲ ଫୋନ। ଇଣ୍ଟରନେଟ୍ର ସାହାଯ୍ୟ ନେଇ ଇ ବ୍ୟାଙ୍କିଂ, ଇ କମର୍ସ ମାଧ୍ୟମରେ ପଇସାର ଆଦାନ ପ୍ରଦାନ ସହିତ ଘରେ ବସି ପୃଥିବୀର ଯେକୌଣସି ସ୍ଥାନରୁ ମନ ମୁତାବକ ସାମଗ୍ରୀର କିଣାବିକା ସମ୍ଭବ ହୋଇପାରିଛି। ବିକଶିତ ବିଭିନ୍ନ ସୋସିଆଲ ସାଇଟ୍ ମାଧ୍ୟମରେ ଏକ ଆନ୍ତର୍ଜାତିକ ସମ୍ପର୍କ ସ୍ଥାପନ ସମ୍ଭବ ହୋଇପାରିଛି। ବିଜ୍ଞାନର ଦାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅତୁଳନୀୟ। ରୋଗ ନିରୂପଣଠୁ ଆରମ୍ଭ କରି ରୋଗ ନିରାକରଣ ଏବଂ ନିଦାନ ନିମିତ୍ତ ଚିକିତ୍ସା ବିଜ୍ଞାନରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଗତାନୁଗତିକ ପଦ୍ଧତିରେ ରୋଗ ନିରୂପଣ କରିବାର ସମୟ ଚାଲିଯାଇଛି। କୌଶଳରୁ ଜନ୍ମିତ ସୂକ୍ଷ୍ମ କୁଶଳୀ ଯନ୍ତ୍ର ସାହାଯ୍ୟରେ କେବଳ ଯେ ଶରୀରର ଆଭ୍ୟନ୍ତରୀଣ ଅଂଶ ଉପରେ ବିସ୍ତୃତ ଜ୍ଞାନ ଉପଲବ୍ଧି ହୋଇନାହିଁ, ବରଂ ଶରୀରର ଅସ୍ଥି, ମଜ୍ଜା, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଇତ୍ୟାଦିର ପ୍ରତିରୋପଣ ସମ୍ଭବ ହୋଇପାରିଛି। ପୋଲିଓ, ବସନ୍ତ, ମ୍ୟାଲେରିଆ, ଡେଙ୍ଗୁ, ହଇଜା ଭଳି ମାରାତ୍ମକ ରୋଗର ପ୍ରତିକାର ସ୍ୱରୂପ ଔଷଧ ଆଜି ଉଦ୍ଭାବିତ ହୋଇପାରିଛି। ଏଡ୍ସ, କ୍ୟାନ୍ସର ଭଳି ଦୁର୍ବ୍ୟାଧିକୁ ଦମନ କରିବା ପାଇଁ ମଣିଷ ତାର ପ୍ରଚେଷ୍ଟା ଜାହିର ରଖିଛି। ଶଲ୍ୟ ଚିକିତ୍ସାରେ ଏକ ବିରାଟ ପରିବର୍ତ୍ତନ ଘଟିଛି। ବିନା ଅସ୍ତ୍ରୋପଚାରରେ ଆଭ୍ୟନ୍ତରୀଣ ରୋଗର ନିଦାନ ଆଜି ସହଜ ଏବଂ ସୁଲଭରେ ଉପଲବ୍ଧ। ବିଜ୍ଞାନର ଅବଦାନ ଯୋଗୁଁ ଆଜି ଅନେକାଂଶରେ ମଣିଷ ଅନ୍ଧବିଶ୍ୱାସରୁ ଦୂରରେ। ସବୁଜ ବିପ୍ଳବର ଫଳସ୍ୱରୂପ ସୁଷମ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ, ମଣିଷର ହାରାହାରି ପରମାୟୁ 35 ବର୍ଷରୁ 62 ବର୍ଷକୁ ବୃଦ୍ଧି କରିପାରିଛି। ଉନ୍ନତମାନର କୃଷି ଆଜି ସମ୍ଭବ ହୋଇପାରିଛି ବିଜ୍ଞାନ ବଳରେ। ବିଜ୍ଞାନର ଅବଦାନର ତାଲିକା ଦୀର୍ଘକାୟ। କୃଷି ଶିଳ୍ପଠୁ ଆରମ୍ଭ କରି ମଣିଷର ସ୍ୱାସ୍ଥ୍ୟ, ବାସଗୃହ, ଅବସର ବିନୋଦନ, ଗମନାଗମନ ଏପରିକି ସାମାଜିକ ସମ୍ବନ୍ଧ ନିମିତ୍ତ ବିଜ୍ଞାନର ଅବଦାନ ଅତୁଳନୀୟ। ମାନବ ସଭ୍ୟତାର ଉନ୍ନତି କଳ୍ପେ ବିଜ୍ଞାନର ଅବଦାନ ଅତୁଳନୀୟ ବୋଲି ଅନୁମୟ ହେଲେ ମଧ୍ୟ ମନରେ ଏକ ସଂଶୟ ସୃଷ୍ଟି ହୁଏ। ବିଜ୍ଞାନର ଅଗ୍ରଗତି ସହିତ ଅତ୍ୟଧିକ ପ୍ରୟୋଗାତ୍ମକ କାର୍ଯ୍ୟ ନିମିତ୍ତ ଜୀବନ ଜଗତ ଧ୍ୱଂସାଭିମୁଖୀ ହୋଇଯାଉନାହିଁ ତ? ଆଜିର ଯନ୍ତ୍ରଚାଳିତ ଯୁଗରେ ମଣିଷ ବି ହୋଇଯାଇଛି ଯାନ୍ତ୍ରିକ। ଇଣ୍ଟରନେଟ୍ ମାଧ୍ୟମ ସାମାଜିକ ସମ୍ପର୍କ ସ୍ଥାପିତ ହେଉଛି ବୋଲି ଡିଡିମ୍ବି ପିଟିବା ବେଳେ ମନେ ହେଉଛି ମଣିଷ ସମ୍ପର୍କ ରକ୍ଷା କରୁଛି ଏକ ଅବାସ୍ତବ ଦୁନିଆରେ। ମଣିଷ ଆଜି ହୋଇଯାଇଛି ଅନେକ ବସ୍ତୁବାଦୀ।

ମାନବିକତା ସମ୍ବେଦନତାର ମୃତ୍ୟୁ ଘଟିଛି। ଅୟସ ଆରାମ ସୁବିଧା ସୁଯୋଗ ଭିତରେ ମଣିଷ ଆହୁରି ଅଳସୁଆ ହୋଇଯାଉଛି। କ୍ଷଣିକ ପାଇଁ ବୈଦ୍ୟୁତିକ ସରବରାହ ବନ୍ଦ ହୋଇଗଲେ ସବୁକିଛି ସ୍ଥିର ହୋଇଯାଉଛି। ଶିଳ୍ପ କଳକାରଖାନା ଗମନାଗମନର ବିସ୍ତାରଣ ପରିବେଶକୁ ଅନେକାଂଶରେ ନଷ୍ଟ କରୁଛି। ପରିବେଶରେ ଏକ ଅସନ୍ତୁଳନ ଆଣି ମଣିଷ ବିପଦକୁ ଆମନ୍ତ୍ରଣ କରୁଛି। ଅଣୁ ପରମାଣୁ ଅସ୍ତ୍ରର ଅଧିକାରୀ ହୋଇ ମଣିଷ ଆଜି ମାନବ ସଭ୍ୟତାକୁ ଧ୍ୱଂସାଭିମୁଖୀ କରିବା ପ୍ରୟାସ ରଖିଛି। କାଳଜୟୀ ହେବାର ଆସ୍ପର୍ଦ୍ଧା ମଣିଷକୁ ଘାରିଛି। ପ୍ରକୃତିକୁ ସେ କରୁଛି ଅତ୍ୟାଚାର। ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ସୁନାମି ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଆମେ କିନ୍ତୁ ମୁକ୍ତ ନୁହୁଁ। ତେଣୁ ବେଳେବେଳେ ପ୍ରଶ୍ନ ଉଙ୍କି ଉଠେ, ବିଜ୍ଞାନର ଅନ୍ତିମ ପରିଣତି ମାନବ ସଭ୍ୟତାକୁ ନିଶ୍ଚିନ୍ନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ତ? ବିଜ୍ଞାନର ଅବଦାନ ଯଥେଷ୍ଟ। ବିଜ୍ଞାନ କେବେ ହେଲେ ମାନବ ସମାଜ ପାଇଁ ଅଭିଶାପ ହୋଇନପାରେ, କିନ୍ତୁ ମଣିଷର ମାନସିକତା, ମଣିଷର ଅବିବେକତା ହିଁ ବିଜ୍ଞାନକୁ ପ୍ରୟୋଗ କରେ ବିପରୀତ ଦିଗରେ। ବୈଜ୍ଞାନିକ ଆଇନଷ୍ଟାଇନ୍ ବସ୍ତୁର ଶକ୍ତିରେ ରୂପାନ୍ତରିତ ହେବା ସୂତ୍ର ବାହାର କରି ମଣିଷର ଜ୍ଞାନଚକ୍ଷୁକୁ ଖୋଲି ଦେଇଥିଲେ, କିନ୍ତୁ ସେହି ସୂତ୍ରକୁ ଆଧାର କରି ମଣିଷ ଯଦି ପରମାଣୁ ବୋମା ତିଆରି କରି ଅପବ୍ୟବହାର କରେ, ସେଥିପାଇଁ ବୈଜ୍ଞାନିକ କିମ୍ବା ଉଦ୍ଭାବିତ ସୂତ୍ର ଦାୟୀ ନୁହେଁ। ଦାୟୀ ବରଂ ମଣିଷର ରୁଗ୍ଣ ମାନସିକତା। ତେଣୁ ବିଜ୍ଞାନ ମାନବ ସମାଜ ପାଇଁ ନିଶ୍ଚିତ ଭାବରେ ଏକ ଆଶୀର୍ବାଦ, ଅପବ୍ୟବହାରକାରୀ ହିଁ ସମାଜ ପାଇଁ ଅଭିଶାପ।

ଶୁଣିଲି ଓଡ଼ିଆରେ ଆଲୋଚନା ବିଜ୍ଞାନ ଆଶୀର୍ବାଦ ନା ଅଭିଶାପ। ଆଲୋଚକ ଥିଲେ ଲୋକନାଥ ସେଠୀ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ।

ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ପିଢ଼ି ନୁହେଁ, ଛୋଟିଆ ନିଶା, ଜଣା ପଡ଼େ ନାହିଁ ଟାଣି ପଇସା। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

0: ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଆମର ପ୍ରାୟ ସବକର ବାରମନକେ ପାତଲ ଘଣ୍ଟା ରଚେ କଦେକ ପୁନି କରିଥିସୁଁ। କାହିଁ କାଜେ କି ପାତଲ ଘଣ୍ଟା ଖଣେକ ନେଇ ହେଲେ ଆମର ମା ଭଏନ ମାନେ ରାନ୍ଧିଲା ତୁନ ଶାଗ ସ୍ୱାଦ ନେଇ ଲାଗେ। ଖାଇବାର ଭରକର କରୁଁ କି ବେପାର ହିସାବରେ ବି କରୁଁ, ଯଦି ଭଲସେ କର୍ମା ବେଲେ ଯାଇ ଅଧିକ ପାତଲ ଘଣ୍ଟା କମି ପାର୍ମା। ତଲି ରୂପା କରି ସାରିକରି 4-5 ଦିନ ହେଇଗଲେ ଗଛ ଆରୁ ଘାସ ମାନଙ୍କର ଭିତରେ ନେ ଝଗଡ଼ା ଆରମ୍ଭ ହେଇଯାଇସି। ଖାନାର ଲାଗି ଆମେ ଗଛର ଲାଗି ଯେନ୍ ଖତ ସାର ଦେଇଥିସୁଁ ସେଟାକେ ଘାସ ମାନେ ନେବାର୍ ଲାଗି ଚେଷ୍ଟା କରସନ୍। ହେଥିର୍ଲାଗି ରୋବାର ପ୍ରଥମ ମାସଟା ଯାକ କୁଡ଼ା ଖୁସା କରିକରି ଘାସ ମାନକେ ବାଛି ବୁଛା ଦେଉଥିମା। ଏନ୍ତା କଲେ ମାଟ ଭିତରକେ ପବନ ପଶିକରି ମାଟ ବି ଉଲାସ ହେବା। ମାତର୍କ କୁଡ଼ା ଖୁସା କଲା ବେଲ୍କେ ଗୋଟେ କଥା ମନେ ରଖ୍ମା ଯେ କୁଡ଼କି ମାନେ ଯେନ୍ତା ଚେର୍କେ ନେଇ ବାଜବେ। ଗଛେନେ ଫୁଲ ଧରଲା ଉତାରୁ ବେଲେ ଗଛ ମାନେ ଭିତେ କି ଦୁଇ ଭିତା ଲେଖା ହେଲା ବେଲ୍କେ ବଉଁଶ କାଠି କି ଲୁହା ତାର ମନକେ ଗାଡ଼ି ଗାଡ଼ି ଦେମା। ଏନ୍ତା କଲେ ଗଛ ମାନେ ଛାଁଠି କରି ରହିବାର ସନେ ଫଲ ବି ଜହ ଧରସି। ଆମେ ଆର୍ ଗୋଟେ କଥା ଜାଣି ରଖ୍ମା ଯେ ଗୋଟେ ଜମିନେ ଗୋଟେ ପ୍ରକାରର ଚାଷ କଲେ ସେଥିର୍ ମାଟ ନୁ ଖତ ଭାଗ ସବୁ ଜଲ୍ଦି ଜଲ୍ଦି ସରିଯାଏସି। ହେଥିର୍ଲାଗି ଗୋଟେକ ଚାଷ ଉତାରୁ ଆର୍ ଗୋଟେକ ଚାଷ ଏନ୍ତା କରି ଗୋଟେକ ପରେ ଆର୍ ଗୋଟେ ଅଲଗା ଅଲଗା ଚାଷ କର୍ମା ବେଲେ ଇ ଅସୁବିଧାଟା ନେଇ ହେନା। ଏନ୍ତା କରି ଚାଷ କର୍ବାଟାକେ ଫସଲ ପର୍ଯ୍ୟାୟ ବୋଲିକରି କହେସନ୍। ଗୋଟେ ଜମିନେ ପାତଲ ଘଣ୍ଟା ଉତାରୁ ଧାନ ମକା ବାଜରା ଗହୁଁ ମଡ଼ିଆ କୁବି ମୂଲା ତରଭୁଜ ଉଇଲ୍ ଲେସୁନ୍ ମୁଫୁଲି କପା ସୂର୍ଯ୍ୟମୁଖୀ ରାଇସ୍ ମାନେ ଗୋଟେ ଉତାରୁ ଆର୍ ଗୋଟେ ଚାଷ କର୍ମା। ଆମେ ଯଦି ପାତଲ ଘଣ୍ଟା ସନେ ଭିରେଇ କରି ଗେଣ୍ଡୁ ଫୁଲ ଚାଷ କରିପାର୍ମା, ପାତଲ ଘଣ୍ଟାରେ ଲାଗୁଥିବାର ଫଲବିନ୍ଧା କିଡ଼ାରୁ ସାହେବି ରୋଗଠାନୁ ଫସଲକେ ଆମେ ବଞ୍ଚେଇ ପାର୍ମା। 16 ଲେଖା ପାତଲ ଘଣ୍ଟା ଧାଡ଼ି ଉତାରୁ ଗୋଟେକ ଧାଡ଼ି ଗେଣ୍ଡୁ ଫୁଲ ଲଗାମା। ଟମାଟୋ ତଲି ପଡ଼ବାର 15 ଦିନ ଆଗନୁ ଗେଣ୍ଡୁ ଫୁଲ ତଲି ପକାବାକେ ପଡ଼୍ବା। ଏନ୍ତା କଲେ ଦୁଇଟା ଯାକ ଫସଲ ନେ ଏକା ସନେ ଫୁଲ ଧରବା। ଟମାଟୋ ନେ ଲାଗୁଥିବାର ଫଲବିନ୍ଧା କିରା ଗେଣ୍ଡୁ ଫୁଲକେ ଦେଖିକରି ତାର ଆଡ଼କେ ଟାଣି ହେବା ଆର୍ ସେଥି ରହିକରି ଅଣ୍ଡା ମାନେ ଦେବା। ପଛକେ ଆମେ ଧୀରେ କିନା ସେ ଅଣ୍ଡା ମାନକେ ଠୁଲେଇ କରି ମାରିଦେମା। ଇଥିନୁ ଆମେ ଜାଣିଲୁ ଯେ ଉଷକଷା ବ୍ୟବହାର ନେଇ କରିକରି ବି ଆମେ କେମିତି ପାତଲ ଘଣ୍ଟା ଗଛର କିରା ମାନକେ କମେଇ ପାର୍ମା। ବେଲେ ବେଲେ ଟମାଟୋ ଗଛେ ନା ଫୁଲ ଫଲ ନେଇ ଧରେ, ଏନ୍ତା ହେଲେ ଆମେ ଚିନ୍ତା କରବାର ନେଇ ନା, ସେଠାନେ ଫସଲର ଚାରାଡ଼ି ଛୋଟ ନାଲି ଖୁଲି ଦେମା ଆରୁ ଘାସ ମନକେ ଘିଚି ଉଚା ଦେମା। ଗଛକେ ଗୋଟେ ଦିନ ତକ ପାନ୍ କ୍ୟାନ୍ ନେଇ ଦେମା ଯେନ୍ତାକି ଗଛଟା ଝାଲି ଯିବା। ପଛକେ ଯେତେବେଲେ ଆର୍ ଥରେ ପାନ୍ ଦେମା ଗଛେନେ ଫୁଲ ଧରବାର ଆରମ୍ଭ ହେଇଯାଏସି। ଯେନ୍ କ୍ଷେତେନେ ପାନ୍ ବହଲାବାର ସୁବିଧା ଅଛେ ସେଥି ହେକ୍ଟର ପିଛା 25 ଟନ୍ ଲେଖା ବନ୍ଧର ଜଗଲକେ ଆନିକରି ଦେମା ବେଲେ ଗଛକେ ଅନୁସାର ମିଳିଥିସି ଆର୍ ତାର୍ ସନେ ଗଛ ନିରୋଗିଆ ବି ରହିସି, ଯାଥିର୍ଲାଗି ଉଷକଷା ବାବଦନେ ଖର୍ଚ୍ଚା ଖୁବ୍ କମ୍ ହେସି। ଟମାଟୋ ଗଛର ଫୁଲ୍ମାନେ ଝଡ଼ି ଝଡ଼ି ଯାଉଥିବା ବେଲେ ଲିମ୍ ମଞ୍ଜି ଗୁଣ ଆରୁ ଗୋବର ମିଶେଇ କରି ଦେମା। ଇଥିର୍ଲାଗି 5 କେଜି ଲିମ୍ ମଞ୍ଜିକେ ଭଲ୍ କରି ଗୁଣ କରିକରି ପାନ୍ନେ ଗୁଲି ଦେଇକରି ତାକେ ଛାନି ଦେମା। ତେନ୍କେ ଇତାର୍ ସନେ 25 କେଜି କଞ୍ଚା ଗୋବର ମିଶାମା। ତେନ୍କେ ଆର୍ ଟିକେ ପାନ୍ ମିଶେଇ ଦେଇକରି ବନାମା। ପଛକେ ତାକେ ଗଛ ମାନକେ ଝିଟ୍ମା। ଜମିନେ ପାତଲ ଘଣ୍ଟା ଗଛ ରୁବାର ଆଗନୁ ଫୁଲ ଫୁଟବାର ବେଲ୍କେ ଏନ୍ତି କରି 2 ଥର କରି 100 କେଜି ଲେଖା ଜଗଲ ଆରୁ ଲାଲ୍ ମାଟକେ 8 ଟନ୍ ସଳ୍ଲା ଗୋବର ଖସନେ ଗୋଟେ ହେକ୍ଟର ଫସଲର ଲାଗି ବ୍ୟବହାର କର୍ମା। ଏନ୍ତା କଲେ ମାଟନୁ ହେଉଥିବାର ରୋଗ ପୋକଠାନୁ ଫସଲକେ ଆମେ ବଞ୍ଚେଇ ପାର୍ମା। ଏନ୍ତି କଲେ ଆର୍ ଗୋଟେ ପୁଣି ଆମକେ ଲାଭ ହେବା, ସେଟା ହେଲା ଫଲ୍ମାନେ ବଡ଼ ବଡ଼ ହେବା, ଚିକନ ଚିକନ ହେଇକରି ତାର ରଙ୍ଗ ବି ବଢ଼ିଆ ଦିଶ୍ସି, ଯାଥିର୍ଲାଗି

0: ବଜାରେ ତାର ଦାମ ବି ଜହ ହେସି। ଆମେ ପାତଲଘଣ୍ଟା ଗଛନେ ପାଣି ଦେଲା ବେଲକେ ଖୁବ୍ ସତର୍କ ହେଇକରି ଦେବାକେ ପଡ଼ବା। ଜମିର ବତର ଦେଖିକରି 8-12 ଦିନକେ ଥରେ ଲେଖା ପାଣି ଦେମା। ଟମାଟୋ ଗଛକେ ଯଦି ଆମେ କେତେ ଦିନ ଶୁଖିଲା ଛାଡ଼ି ଦେଇକରି ହଠାତ୍ ପାଣି ମଡ଼ାମା, ଟମାଟୋ ମାନେ ଫାଟି ଫାଟି ଯାଏସି। ଆମେ ପାଣି ଦେବାରନେ ଯଦି ଡେରି କଲୁ ବେଲେ ବି ପାତଲଘଣ୍ଟା ମାନେ ସ୍ୱାଦ ନେଇ ଲାଗେନା। ପାଣି ବହଲାବାର ବଦଲା ଆମେ ବୁନ୍ଦା ପାଣି ଦେଇ ପାରିଲେ ବେଶୀ ଖର୍ଚ୍ଚ ନେଇ ହୁଏ ଆରୁ ଭଲ ଫଲ ବି ଅମଲ ହେଇପାର୍ସି। ଟମାଟୋ କଲା ଜମିକେ କାଠି କୁଠା କଲା ପଲିଥିନ୍ରେ ଢାବି ଦେଲେ ପାଣି ବେଶୀ ନଷ୍ଟ ନେଇ ହୁଏ ନା। ଏମିତି କଲେ ଘାସ ବି କମ୍ ଆକ୍ରିସି। ଆମର ଚଷା ଭାଇମାନେ ଆଗନୁ ଯେମିତି କରି ପାତଲଘଣ୍ଟା ଚାଷ କରୁଥିଲେ ଆରୁ ସେଥିନୁ ଯେତିକି ଫଲ ପାଉଥିଲେ ତାଠାନୁ ଏବେ ଜାଣିଲା ଅନୁସାରେ ଉପାୟମାନେ କଲେ ଆଗଠାନୁ ଆର୍ ବି ଅଧିକ ଭଲ ସୁନ୍ଦର ଟମାଟୋ ମିଳିପାରବା। ଯେନ୍ଟାକେ ଧରିକରି ଆମେ ବଜାରକେ ଗଲେ ଲୋକ ଖୁସିନେ ଅଧିକ ଦାମ ଦେଇକରି ସାଙ୍ଗେ ସାଙ୍ଗେ ନେଇଯିବେ। କାଁକା ଯେ କି ଇଟା ମାନେ ଖାଇବାର୍ ଲାଗି ସ୍ୱାଦ ବି ଲାଗ୍ବା।
1: ଶୁଣିଲେ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ପ୍ରଥମେ ଶିଳ୍ପୀ ହେଲେ ମହମ୍ମଦ ଅଜିଜ, ଗୀତ ରଚନା କରିଛନ୍ତି ଅଲିଖ ବିଶ୍ୱାଳ, ସଙ୍ଗୀତ ସଞ୍ଜୟ।

ଶେଷ ହେଲା ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀ ପାଟଣା। ସମୟ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ ଏବଂ ପରିଶୁଣିବେ ଉଦ୍ୟୋଗ ଉପରେ ଆଧାରିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: interest rates for first time in 3 years. U.S. House of Representatives passes package of sanctions targeting Russian officials and key pillars of its economy. And in men's cricket, third and final T20 international to be played in Delhi this evening. And with that, we end the morning news. Have a nice day.
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 months ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 lakh rupees, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 lakh rupees ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 lakh rupees ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡିକୁ 100 mark ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 mark ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 mark ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 lakh rupees ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
3: ତେବେ ଆବେଦନ କିପରି କରାଯିବ?
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
4: ଆବେଦନର ଶେଷ ତାରିଖ 21 September 2026।
3: ପୁଣି ଥରେ ମନେ ରଖନ୍ତୁ, 21 September 2026।
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
3: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
5: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
1: ଆପଣମାନେ ଶୁଣିଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ
6: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଥମେ ଶିଳ୍ପୀ ହେଲେ ହ୍ୟୁମାନ ସାଗର। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ଐଶାଦ ନିଜାମ।

ଶୁଣିଲି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀଶ ବିଳାସ ପ୍ରଯୋଜନା ଡକ୍ଟର ଶାନ୍ତିନୁ କୁମାର ରଥ ଏବଂ ପ୍ରସନ୍ନଜିତ ମହାନ୍ତି।

ରାବଣର ବିବେକ ଉଦୟ ହେଲା। ତାମସ ଭାବ ସାରି ତାମସୀ ପ୍ରାନ୍ତ ଯାଏ ବା ରାତି ଶେଷ ହେବା ଯାଏ ରହିଲା। ସକାଳୁ ରାମଚନ୍ଦ୍ର ନାଚିବା ପାଇଁ ଶିବାଳୟ ପୂଜା ସାରିଲା। ପ୍ରସାଦ ଖାଇ ପ୍ରସାଦ ଛାଡ଼ିଲା ବେଳେ ଲକ୍ଷେ ଶଙ୍ଖ ବାଜିଲା। ମସ୍ତକ ଉପରେ ଶ୍ୱେତଚାମର ଶୋଭା ପାଇଲା। ସୂର୍ଯ୍ୟଙ୍କୁ ଢାଙ୍କି ପକାଇବା ଦୃଶ୍ୟଜାତ ହେଲା। ଶୁକ୍ଳ ଚାମର ସବୁ କ୍ଷୀରସାଗର ଲହରୀକୁ ମଧ୍ୟ ଧିକ୍କାର କଲେ। ରଥର ଅଶ୍ୱଙ୍କ ଗତି ପକ୍ଷୀ ଗତିଠାରୁ ଅଧିକ ହେଲା। ଲକ୍ଷରୁ ଅଧିକ ଶୁକ୍ଳ ଅଶ୍ୱ ଥିଲେ। ଆଗରେ ମହିରାବଣ ଆଦି ବୀର ବାଣ ପିନ୍ଧିଲେ। ବହୁ ବାଣର କ୍ଷତବିକ୍ଷତ ହେଲେ। ରାମ ଦଶରଥିଙ୍କ ମୁଣ୍ଡ କାଟିଦେଲେ। ରାବଣ ସାକ୍ଷୀ ରୂପେ ଦେଖିଲା। ବିରୁପାକ୍ଷ ସୁଗ୍ରୀବ ପ୍ରତି ଅସ୍ତ୍ର ନିକ୍ଷେପ କଲା। ସୁଗ୍ରୀବ ତା ହାତୀର ଦାନ୍ତ ଉପାଡ଼ିଦେଲା। ଅସୁସ୍ଥ ବୃକ୍ଷ ପ୍ରହାରରେ ବିରୁପାକ୍ଷକୁ ବିନାଶ କଲେ ସୁଗ୍ରୀବ। ଏହା ଦେଖି ଉନ୍ମତ ଆକ୍ରମଣ କରନ୍ତେ ପାଦ ପାହାରରେ ତା ଛାତିରେ ବିଳ ବା ଗାତ କରିଦେଲେ ସେ। ରାବଣ ରଥରେ ବସି ପୁତ୍ର ମତଗଜକୁ କହିଲା, ତୋ ବଡ଼ ଭାଇକୁ ମାରିଲା, ଏବେ ତୁ ତାକୁ ମାରିଦେ। ରୈବତ ପର୍ବତ ଭଳି ମତବୀର ଭୀଷଣ ଯୁଦ୍ଧ କଲା। ସୁଗ୍ରୀବ ସହ ଦୁଇଜଣ ବେତାଳ ଭୈରବ ଭଳି ପରସ୍ପରକୁ ଆହ୍ୱାନ କଲେ, ସମ୍ଭାଳ ସମ୍ଭାଳ। ବାଦ୍ୟକର ବାଦ୍ୟ ବଜେଇ ଉତ୍ତେଜିତ କଲେ। ସୁଗ୍ରୀବ ନିଜ ଅଣ୍ଟାରେ ଥିବା ଘଣ୍ଟି ବଜେଇବାରୁ ଅସୁରର ଶଙ୍କା ହେଲା। ଏତିକି ବେଳେ ସର ମାରି ତା ଗୋଳା କାଟିଲେ ସୁଗ୍ରୀବ।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀଶ ବିଳାସ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୋରିନ ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତ ପ୍ରେମ ଆନନ୍ଦ। କଥାଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ।

ଏଥିରେ ଶିଳ୍ପୀ ହେଲେ ସୁନିଧି ଚୌହାନ। ବିଜୟ ମଲ୍ଲଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ ଏବଂ ଭକ୍ତ ପ୍ରସାଦ। କଥାଚିତ୍ର ଅଭିମନ୍ୟୁ।

ଆଜିଠୁ ଇଏ ତୋ ପ୍ରେମିକା, ଆଦରରେ ରଖିବୁ। ବାବାରେ, ଆମ ଧନ୍ଦା ୱାନ୍ ୱେ ଟ୍ରାଫିକ, ଯାଇ ହୁଏ ହେଲେ ଫେରି ହୁଏନି।

ଶୋଇନୁକି ବାବା? ଅବେ ବାପାଙ୍କ କଥା ମନେ ପକାଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହେଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ,

0: ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ୍ ଏକ୍ସପୋଜର୍ ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 September 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 September 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
2: শ্রোতাবন্ধু আপন শুণুছেন কতটি ওড়িয়া কথাচিত্রর গীত আকাশবাণী ভবানীপাটন কেন্দ্রর। এথর শিল্পী হলে সুরিন ভট্ট এবং পামিলা জেন, গীত রচনা করেছেন বসন্তরাজ সামল, সঙ্গীত দীপক কুমার, কথাচিত্র হিরো।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ, କଥାଚିତ୍ର ଆକାଶୀ କି ରଙ୍ଗ ଲାଗିଲା।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୁଭାଶିଷ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର, କଥାଚିତ୍ର ଛାତିରେ ଲେଖିଛି ତୋରି ନାଁ।

ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଶିଫ ହରି, କଥାଚିତ୍ର ଡର

ଏଥିରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଇଲା ଅରୁଣ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଶିଭରି, କଥାଚିତ୍ର ଲମ୍ହେ।

ଶେଷରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତ ରଚନା କରିଛନ୍ତି ରବୀନ୍ଦ୍ର କ୍ରିଷନ, ସଙ୍ଗୀତ ଶିଭରି, କଥାଚିତ୍ର ସିଲସିଲା।

ଶ୍ରାବଣ ବିଦାୟ ନେଇ ଆସିଲା ଭାଦ୍ରବ, ଧରଣୀ ବୁକୁରେ ଖେଳେ ନୂଆ ଏକ ଭାବ। ଆକାଶେ ଭସାମେଘ ଦେଖାଏ ଚମକ, ବିଲରେ ଶୁଭେ

ସବୁଜ ଚମକ। ରବିବାରରେ ଆସେ ଖୁଦୁରୀଗୁଣୀ ଓଷା ବାରମାସେ ତେର ପର୍ବ। ଓଡ଼ିଆ ସଂସ୍କୃତି ଭାଦ୍ରବ ମାସରେ ଫୁଟେ ପ୍ରେମ ଆଉ ଭକ୍ତି। ନବଧାନବାସୀ ମହକାଇ ଚଷପୁଅ ମନ, ଧନ୍ୟ ହେ ଭାଦ୍ରବ ମାସ, ଧନ୍ୟ ତୁମ ଆଗମନ। ଭାଦ୍ରବର ଏହି ସୁନ୍ଦର ସକାଳରେ ଆପଣ ସମସ୍ତଙ୍କୁ ସ୍ୱାଗତ ଖୋଲା ଝରକାର କାର୍ଯ୍ୟକ୍ରମର ପରିସରରେ। ଆଜି ଏହି କାର୍ଯ୍ୟକ୍ରମ ସହ ମୁଁ ଅଛି ଆପଣମାନଙ୍କର ସାଥୀ ନିହାରିକା। ନମସ୍କାର।

ପୁଣିଥରେ ସ୍ୱାଗତ ଆପଣା ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱକର୍ମା ପୂଜା। ବିଶ୍ୱକର୍ମା ହେଉଛନ୍ତି ଶ୍ରେଷ୍ଠ।

ଆଦିକାଳରୁ ବିଶ୍ୱକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ୱାରା ପୂଜିତ। ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା ଅନନ୍ତସାଇ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ଏଣୁ ବିଶ୍ୱକର୍ମାକୁ ବ୍ରହ୍ମା ରୂପରେ କଳ୍ପନା କରି ପୂଜା କରାଯାଏ। ପୁରାଣରୁ ଜଣାଯାଏ ବିଶ୍ୱକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ 84 ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ। ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀଙ୍କୁ ରକ୍ଷା ଓ ଭରଣ ପୋଷଣର ଦାୟିତ୍ୱ ଦେଇଥିଲେ। ଆମ ଧର୍ମଶାସ୍ତ୍ରରେ ବିଶ୍ୱକର୍ମାଙ୍କ 5 ସ୍ୱରୂପ ବା ଅବତାରର ବର୍ଣ୍ଣନା ରହିଛି। ପ୍ରଥମେ ବିରାଟ ବିଶ୍ୱକର୍ମା ସୃଷ୍ଟି ରଚିତା, ଦ୍ୱିତୀୟରେ ଧର୍ମବଂଶୀ ବିଶ୍ୱକର୍ମା ମହାନ ଶିଳ୍ପ ବିଜ୍ଞାନ ଓ ବିଧାତା ପ୍ରଭାତ, ତୃତୀୟରେ ଅଗ୍ନିବଂଶୀ ବିଶ୍ୱକର୍ମା ଆଦି ବିଜ୍ଞାନ ବିଧାତା ବସୁପୁତ୍ର, ଚତୁର୍ଥରେ ସ୍ୱଧର୍ଣ୍ଣା ବିଶ୍ୱକର୍ମା ମହାନ ଶିଳ୍ପାଚାର୍ଯ୍ୟ ବିଜ୍ଞାନ ଜନ୍ମଦାତା ଋଷି ଅଥର୍ବୀଙ୍କ ପୁତ୍ର, ପଞ୍ଚମରେ ଭୃଗୁବଂଶୀ ବିଶ୍ୱକର୍ମା ଉତ୍କୃଷ୍ଟ ଶିଳ୍ପ ବିଜ୍ଞାନାଚାର୍ଯ୍ୟ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର। ଏ ବିଷୟରେ ଆହୁରି କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣିନେବା ଏକ ସୁନ୍ଦର ଗୀତ।

ଶ୍ରୋତବନ୍ଧୁ, ଆଜି ହେଉଛି ବିଶ୍ୱକର୍ମା ପୂଜା। ଭାଦ୍ରବ ମାସରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହୁଏ। ଯେପରି ବିଦ୍ୟାର ଅଧୀଶ୍ୱରୀ ସରସ୍ୱତୀ ଦେବୀ, ଠିକ୍ ସେହିପରି ଶିଳ୍ପ ଓ ଯାନ୍ତ୍ରିକ ବିଦ୍ୟାର ଅଧିକାରୀ ବିଶ୍ୱକର୍ମା। ଅତୀତରେ ମୂର୍ତ୍ତି ପୂଜାର ପ୍ରଚଳନ ନଥିଲା, ତେଣୁ ଘଟ ପୂଜା ହେଉଥିଲା। ତା ଛଡ଼ା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରାଯାଉଥିଲା। ଏହି ଦିନ ଭଗବାନଙ୍କର ଚତୁର୍ଭୁଜ ମୂର୍ତ୍ତି ପୂଜା ପାଇଥାଏ। ବାମ ଉପର ହାତରେ ବଟାଳୀ ଓ ବାମ ତଳ ହାତରେ ନିକିତି ଓ ଦକ୍ଷିଣ ଉପର ହାତରେ ଚନ୍ଦ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହୋଇଥାଏ। ଏହି ପୂଜା ମୁଖ୍ୟତଃ ଶିଳ୍ପ ଅନୁଷ୍ଠାନରେ କରାଯାଇଥାଏ। ସୃଷ୍ଟିକର୍ତ୍ତା ବିଶ୍ୱକର୍ମାଙ୍କ ପୂଜା ଅବସରରେ ପୁଣିଥରେ ଆପଣମାନଙ୍କୁ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇ ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ପୁଣି ଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଶ୍ରୋତବନ୍ଧୁ, ଆଜି ହେଉଛି ସେପ୍ଟେମ୍ବର 17 ତାରିଖ। ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ ବିଶ୍ୱ ରୋଗୀ ସୁରକ୍ଷା ଦିବସ ବା ୱାର୍ଲ୍ଡ ପେସେଣ୍ଟ ସେଫ୍ଟି ଡେ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ପୁଣି ଭୁଲ ଚିକିତ୍ସା ସଂକ୍ରମଣରୁ ରୋଗୀକୁ ରକ୍ଷା କରିବା ଓ ଜନସଚେତନତା ସୃଷ୍ଟି କରିବା, ପୁଣି ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ସମ୍ପର୍କ ଓ ସଚେତନତାକୁ ମଜବୁତ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଦ୍ୱାରା ପ୍ରାୟୋଜିତ 11 ସ୍ୱାସ୍ଥ୍ୟ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ। ରୋଗୀଙ୍କୁ ଭୁଲ ଔଷଧ ଏବଂ ଚିକିତ୍ସାଠାରୁ ରକ୍ଷା କରିବା ପାଇଁ ଏହି ଦିନ ପାଳନ କରାଯାଏ। 2019 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳନ କରାଯାଇଥିଲା ଏବଂ ଏହା ପରଠାରୁ ପ୍ରତିବର୍ଷ ଆଜିର ଦିନକୁ ରୋଗୀ ସୁରକ୍ଷା ଦିବସ ଭାବେ ପାଳନ କରାଯାଉଅଛି। ଜନସାଧାରଣଙ୍କ ମଧ୍ୟରେ ରୋଗୀ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 2019 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦିନ ରୋଗୀମାନଙ୍କ ସୁରକ୍ଷା ପାଇଁ ଅନେକ ସେମିନାର ଆୟୋଜନ କରାଯାଇଥାଏ ଆଉ ମତ ବିନିମୟ ହୁଏ। ରୋଗୀର ନିରାପତ୍ତାକୁ ବିଶ୍ୱର ସ୍ୱାସ୍ଥ୍ୟ ପ୍ରାଥମିକତା ଭାବରେ ସ୍ୱୀକୃତି ଦେଇ ସମସ୍ତ 194 ବିଶ୍ୱ ସ୍ୱାସ୍ଥ୍ୟ ସଦସ୍ୟ ରାଷ୍ଟ୍ର ପ୍ରତିବର୍ଷ 17 ସେପ୍ଟେମ୍ବରକୁ ୱାର୍ଲ୍ଡ ପେସେଣ୍ଟ ସେଫ୍ଟି ଡେ ଭାବେ ପାଳନ କରିଥାନ୍ତି।

ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ୱ। 17 ସେପ୍ଟେମ୍ବରରେ ବିଶ୍ୱର ଅନେକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭଳି

ଘଟିଛି। ଆମେରିକାର ବୋଷ୍ଟନ୍ ସହର 1630 ଆଜିର ଦିନରେ ସ୍ଥାପନା କରାଯାଇଥିଲା। 1948 ଆଜିର ଦିନରେ ହାଇଦ୍ରାବାଦ ନିଜାମ ଶାସନରୁ ମୁକ୍ତି କରାଯାଇ ଅଖଣ୍ଡ ଭାରତରେ ମିଶାଯାଇଥିଲା। 1982 ସେପ୍ଟେମ୍ବର 17 ତାରିଖରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ସର୍ବପ୍ରଥମେ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। 2011 ଆଜିର ଦିନରେ ନ୍ୟୁୟର୍କର ଜୁକୋଟି ପାର୍କରେ ଷ୍ଟ୍ରିଟ୍ କିର ଆନ୍ଦୋଳନ ଆରମ୍ଭ ହୋଇଥିଲା। 2017 ଆଜିର ଦିନରେ କୋରିଆ ଓପନ୍ ସୁପର ସିରିଜ୍ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ଭାବେ ପିଭି ସିନ୍ଧୁ ଏହି ଟାଇଟଲ୍ ଅଧିକାର କରିଥିଲେ।

ପୁଣି ଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଆଜିକାଲି ପ୍ରତି ମୁହୂର୍ତ୍ତରେ ନିଜକୁ ଖୁସି ରଖିବାର ଅଭିନୟ କରୁ କରୁ ଅନେକଙ୍କ ଜୀବନ ଚାପଗ୍ରସ୍ତ ହୋଇପଡ଼ୁଛି। ଏହା ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ଏହାକୁ ଟକ୍ସିକ୍ ପଜିଟିଭିଟି କୁହାଯାଏ। ଭାବନାକୁ ଚାପିବା ଦ୍ୱାରା ଆମେ ଅଜାଣତରେ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥାଉ। କାନ୍ଦିଲେ କ'ଣ ହେବ, ସବୁ ଠିକ୍ ହୋଇଯିବ। ଯେତେବେଳେ ଆମ ଜୀବନରେ ଆମେ କୌଣସି ସମସ୍ୟା ଦେଇ କରିଥାଉ, ସେତେବେଳେ ପ୍ରାୟ ଲୋକ ଏହିପରି କହି ଆମକୁ ବୁଝାଇଥାନ୍ତି, ଏହା ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ ମନୋବିଜ୍ଞାନୀଙ୍କ ମତରେ ଏହା ସବୁଠାରୁ କ୍ଷତିକାରକ ସ୍ଥିତି। ସବୁ ଯନ୍ତ୍ରଣା ଓ ସମସ୍ୟା ଉପରେ ସକାରାତ୍ମକ ମଲମ ଲଗାଇବା ଦ୍ୱାରା ବ୍ୟକ୍ତି ମଜବୁତ ହେବା ପରିବର୍ତ୍ତେ ଭିତରୁ ଏକୁଟିଆ ହୋଇପଡ଼େ। ସହଜ ଶବ୍ଦରେ କହିବାକୁ ଗଲେ, ନିଜର ଭାବନାକୁ ସ୍ୱୀକାର କରିବା ପରିବର୍ତ୍ତେ ତାହାକୁ ସମସ୍ତଙ୍କଠାରୁ ଲୁଚାଇବାର ପ୍ରୟାସ ହିଁ ଟକ୍ସିକ୍ ପଜିଟିଭିଟି ହୋଇଥାଏ। ଆଜିକାଲି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ନିଜକୁ ମଜବୁତ ରଖିବାର ଭାବନାକୁ ଏମିତି ପ୍ରଚାର କରାଯାଉଛି ଯେ ଲୋକ ନିଜର ଭୟ, ଡର ଓ ଅସଫଳତାକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ଲଜ୍ଜାବୋଧ କରୁଛନ୍ତି। ଲୋକମାନଙ୍କୁ ଲାଗୁଛି ଯେ ନିଜର ଦୁଃଖ ପ୍ରକାଶ କରିବା ସବୁଠାରୁ ବଡ଼ ଦୁର୍ବଳତା। ନିଜକୁ ସବୁବେଳେ ଖୁସି ରଖିବା ଓ ମଜବୁତ ଦେଖାଇ ହେବାର ଅଭିନୟ କରୁ କରୁ ମଣିଷ କେତେବେଳେ ଏକାକୀ ହୋଇପଡ଼ୁଛି ସେ ନିଜେ ମଧ୍ୟ ଜାଣିପାରୁନାହିଁ।

ବର୍ତ୍ତମାନ ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ସମ୍ପର୍କରେ। ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଖାଇ କେସିଙ୍ଗା ଅଞ୍ଚଳରେ ବି ଧୁମ୍ଧାମ୍ରେ ପାଳିତ ହୋଇଯାଇଅଛି। ନୂଆଖାଇବା ପୂର୍ବରୁ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଧରଣୀ ପୀଠରେ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରି ନବାନ୍ନ ଭୋଗ ଲାଗି କରାଯାଇଥିଲା। ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଖାଇ ତିହାର ପାଳିତ ହୋଇଯାଇଅଛି। ଅନୁଷ୍ଠାନ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ଯୋଗ ଦେଇଥିଲେ। ସାମୂହିକ ନୂଆଖାଇ ପର୍ବ ପାଳନ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଲ୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜେଡ଼ି କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଅଛି। ଏଥିରେ 80 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଜୟନ୍ତୀ ରଥ ଯୋଗ ଦେଇଥିଲେ। ଆତ୍ମରକ୍ଷା ଦ୍ୱାରା ନାରୀ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଦେଖନ୍ତୁ ନା, ସମୟ ପୁଣି ସରିଯାଇଛି। ଆମେ ଆସି ପହଞ୍ଚିଯାଇଛୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ। ସମୟ ସତରେ କେତେ ଶୀଘ୍ର ଚାଲିଯାଏ ନା। ଏଇ ଦେଖନ୍ତୁ, ଦେଖୁ ଦେଖୁ ଶ୍ରାବଣ ଯାଇ ଭାଦ୍ରବ ଆସିଗଲା। ତେଣୁ ତ ଶ୍ରୋତାବନ୍ଧୁ, ଭବିଷ୍ୟତ କଥା ବେଶୀ ନ ଭାବି ବର୍ତ୍ତମାନରେ ବଞ୍ଚିବା ହିଁ ଭଲ। ଆଗକୁ କ'ଣ ଅଛି କେହି ବି ଜାଣିନାହାନ୍ତି। ଯାହା ହେବାର ଅଛି ନିଶ୍ଚିତ ଭାବରେ ହେବ। ତେଣୁ ବର୍ତ୍ତମାନରେ ବଞ୍ଚନ୍ତୁ ଆଉ ଜୀବନର ମଜା ନିଅନ୍ତୁ।

କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ଆଜି ପାଇଁ କାର୍ଯ୍ୟକ୍ରମ ସହ ମୁଁ ଥିଲି ନିହାରିକା, ରହୁଛି, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବାଗ୍ନୀ ମିଶ୍ର, ପ୍ରଫୁଲ୍ଲ କର, ମନ୍ମଥ ମିଶ୍ର, ଶୈଳଭମା ମହାପାତ୍ର। ଚାଷର କଥା ଦିନ 1:20। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରିବେ 1:20। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଦେଖାହେବ ଦିନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଅଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଜବ୍ ତକ୍ ହେ ଜାନ୍ ଗୀତଟିକୁ ଗାଇଛନ୍ତି ମୋହିତ ଚୌହାନ ଏବଂ ଶ୍ରେୟା ଘୋଷାଲ। ଗୀତଟିକୁ ଲେଖିଛନ୍ତି ଗୁଲଜାର ଏବଂ ସଙ୍ଗୀତରେ ସଜେଇଛନ୍ତି ଏ ଆର୍ ରହମାନ।

ଏଥର ଚଳଚ୍ଚିତ୍ର ହିରୋଇନ୍ ଗୀତଟିକୁ ଗାଇଛନ୍ତି ରାହତ ଫତେହ ଅଲି ଖାଁ। ଗୀତଟିକୁ ସଙ୍ଗୀତରେ ଏବଂ ଲେଖିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ଗୋରୀ ତେରେ ପ୍ୟାର ମେ କେତୋଟିକୁ ଗାଇଛନ୍ତି କମଲ ଖାଁ ଏବଂ ନୀତି ମୋହନ। ଗୀତଟିକୁ ଲେଖିଛନ୍ତି କୈଶର ମୁନି ଏବଂ ସଙ୍ଗୀତରେ ସଜେଇଛନ୍ତି ବିଶାଲ ଶେଖର।

ଏଥର ଚଳଚ୍ଚିତ୍ର ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ଗୀତଟିକୁ ଗାଇଛନ୍ତି ଶେଖର ରାଜୀବ ଏବଂ ସାମିଲ ମର୍ଚାଣ୍ଟ। ଗୀତଟିକୁ ଲେଖିଛନ୍ତି ଅମିତ ଦତ୍ତ, ସଙ୍ଗୀତରେ ସଜେଇଛନ୍ତି ବିଶାଲ ଶେଖର।

ଏଥର ଚଳଚ୍ଚିତ୍ର ମର୍ଡ଼ର୍ 3 ଗୀତଟିକୁ ଗାଇଛନ୍ତି ଶାଫତ୍ ଅହମ୍ମଦ ଅଲି ଏବଂ ଗୀତଟିକୁ ଲେଖିଛନ୍ତି ସାୟଦ କାଦ୍ରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଏଥର ଚଳଚ୍ଚିତ୍ର ସର୍ଟ ଇନ୍ ଦ ସିଟି ଗୀତଟିକୁ ଗାଇଛନ୍ତି ଟୋଛି ନୟନା, ଗୀତଟିକୁ ଲେଖିଛନ୍ତି ସମୀର ଏବଂ ସଙ୍ଗୀତରେ ସଜେଇଛନ୍ତି ସଚିନ ଏବଂ ଜାଗୀର।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ପ୍ରଫୁଲ୍ଲ କୁମାର କର ଏବଂ ବାଗ୍ମୀ ମିଶ୍ର। ଗୀତଟିକୁ ଲେଖିଛନ୍ତି ପ୍ରଫୁଲ୍ଲ କୁମାର କର।

ଆପଣମାନେ ଶୁଣୁଥିଲେ ସୁଗମ ସଙ୍ଗୀତ। ଶିଳ୍ପୀ ଥିଲେ ଶ୍ରୀଚରଣ ବଳ ଏବଂ ନିରୁପମା ଦାସ ଗୀତଟିକୁ ଲେଖିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର। ଶ୍ରୋତାବନ୍ଧୁ, ଏକ ବିଶେଷ ସୂଚନା, ଆଜି ହେଉଛି ଜାତୀୟ ରୋଗୀ ସୁରକ୍ଷା ଦିବସ। ସେଥିପାଇଁ ଶକ୍ତିରୂପା ଲାଇଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି ଆସୁଛନ୍ତି ଡକ୍ଟର ଶରତ କୁମାର ସାହୁ। ଆପଣ ଡାକ୍ତରଙ୍କ ସହିତ ସିଧାସଳଖ ଯୋଡ଼ି ହୋଇପାରିବେ। ଆମର ଫୋନ୍ ନମ୍ବରଟି ହେଲା 0667025623। ଆଉ ଗୋଟିଏ ନମ୍ବର ହେଲା 0667025628। ଆପଣ ଆପଣଙ୍କର ସିଧାସଳଖ ପ୍ରଶ୍ନ ଡାକ୍ତରଙ୍କୁ ପଚାରିପାରିବେ ଆମର ଏହି ଶକ୍ତିରୂପା କାର୍ଯ୍ୟକ୍ରମ ମାଧ୍ୟମରେ। ଆମକୁ ଦିନ 1:20 ମିନିଟ୍ରୁ 1:50 ମିନିଟ୍ ମଧ୍ୟରେ ଆପଣ କଲ୍ କରିପାରିବେ।

0: ନୂଆ ଝୁମୁକା?
1: ନା, ପ୍ରଥମେ ସଞ୍ଚୟ,
0: ପ୍ରଥମେ ଝୁମୁକା।
1: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
0: କିନ୍ତୁ ଝୁମୁକାର କ'ଣ?
1: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
2: ଆର୍ବିଆଇ କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏକ ବିଶେଷ ସୂଚନା, ଆଜି ହେଉଛି ଜାତୀୟ ରୋଗୀ ସୁରକ୍ଷା ଦିବସ। ସେଥିପାଇଁ ଶକ୍ତିରୂପ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି ଆସୁଛନ୍ତି ଡକ୍ଟର ଶରତ କୁମାର ସାହୁ। ତାଙ୍କ ସହିତ ଆପଣ ସିଧାସଳଖ ଫୋନ୍ ଇନ୍ ମାଧ୍ୟମରେ ଯୋଡ଼ି ହୋଇପାରିବେ। ଆମର ଫୋନ୍ ନମ୍ବରଟି ହେଲା 0667029562 3, ଆଉ ଗୋଟିଏ ନମ୍ବର ହେଲା 2956 28। ଆପଣ ଆପଣଙ୍କର ପ୍ରଶ୍ନ ଡାକ୍ତରଙ୍କୁ ସିଧାସଳଖ ପଚାରିପାରିବେ ଦିନ 1:20 ରୁ 1:50 ମଧ୍ୟରେ।

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: India's growing infrastructure financing requirements by providing capital at different stages of an asset's life cycle. The Enforcement Directorate's Delhi zone has conducted search operations at four premises located across Delhi, Bihar, Jharkhand and Karnataka today. The search operations are being carried out in connection to a case related to a bomb attack on the RSS office in Ranchi in June this year. In Jammu and Kashmir, two terrorists were neutralized in a joint intelligence-based counter-terrorism operation launched in the Bratal area of Udhampur district today. Our correspondent reports that the operation was launched last night after security forces received confirmed inputs about the presence of terrorists in the area. The army said the operation was still in progress, with search and surveillance operations continuing in the area. Prime Minister Narendra Modi has shared an article written by former President Ramnath Kovind highlighting India's inclusive development trajectory. In the article, Mr. Kovind highlighted how India's growth story is increasingly bringing those who were previously unheard, unseen or underserved into the national mainstream. Prime Minister Modi has also shared an article written by athlete PV Sindhu in which she stated that India never lacked talent but often missed opportunities and pathways to realize big dreams. In a social media post, the Prime Minister noted that the article reflects on how the last 12 years have changed this, enabling a new generation of Indians not just to dream big but to turn those dreams into reality. Benchmark domestic equity indices were trading on a positive note in the afternoon session. The Sensex added 247 points to 74,583 when reports last came in. And with that, we end this news bulletin.
1: ଆପଣମାନେ ଶୁଣୁଥିଲେ ହିନ୍ଦୀ ଏବଂ ପରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚାଷର କଥା। ଉପସ୍ଥାପନା ପ୍ରଣତି ମିଶ୍ର। ବିଷୟବସ୍ତୁ ହେଉଛି ମାଛରେ ରୋଗ ନିରାକରଣ।
2: ମୂଲ ଚାଷ ଧାନ ହେଲେ ବି ପାଇନ୍ କ୍ୟାନ୍ର ଅସୁବିଧା ଲାଗି ଇଥିନେ ଆର୍ ଜହ ଲାଭ ନେଇ ହେଇପାରବାର ନା। ହେଥିଲାଗି ଇ ଗୁଟେକ୍ ଚାଷ୍କେ ଭରସା କରିକରି ବଞ୍ଚି ନେଇ ହେବାର୍ ନା। ଇ ସମସ୍ୟାର ସମାଧାନ ହିସାବନେ ଅଲଗା ଅଲଗା ଚାଷ୍ ଯଦି ଆମେ କର୍ମା, ଆମର୍ କୁଟୁମ୍ ପୁଷ୍ବାର୍ ଲାଗି ଆରୁ ଅସୁବିଧା ନେଇ ହିଏ ନା। ଅଲଗା ଚାଷ୍ ଭିତରେ ନେ ଗୁଟେକ୍ ହଉଛେ ମାଛ ଚାଷ୍। ଇ ଚାଷ୍ କର୍ବାର୍ ଲାଗି ବେଶୀ ପରିଶ୍ରମ କି ବେଶୀ ଜାଗା ଦରକାର ନେଇ ପଡ଼େ। ଆମର୍ କ୍ଷେତ୍ନେ କି ବାର୍ନେ ଛୋଟ୍ ବନ୍ଦଲି ଗୁଟେ କରିକରି ବି ଆମେ ଇ ଚାଷ୍ଟାକେ ଆରାମ୍ସେ କରିପାର୍ମା। ମାଛ୍ ମନ୍କେ ଚାଷ୍ ହିସାବନେ କରୁଛୁଁ ବେଲେ ସେମାନଙ୍କର ଟିକେ ଖାସ୍ ଯତ୍ନ ନେବାକେ ପଡ଼୍ବା, ନେଇ ହେଲେ ସେମାନଙ୍କେ ଜଲ୍ଦି ରୋଗ ରୁଗା ଗୁଡ଼ାସି। ଆରୁ ମାଛ୍କେ ରୋଗ ହେଲା ବେଲେ ଖୁବ୍ ଗୁଡ଼ା ମରିମୁରା ଯାଏସନ୍, ଯେନ୍ଟାକି ଆମର୍ ଫସଲର ନୁକସାନ ଖୁବ୍ କରିଥିସି। ହେଥିଲାଗି ଆମେ ଆଗ୍ନୁ ଜାଣି ରଖ୍ବାକେ ପଡ଼୍ବା ଯେ ମାଛ୍ ମାନ୍କେ କେନ୍ କେନ୍ ରୋଗ ଧର୍ସି ଆର୍ ସେମାନଙ୍କର ରୋଗ ଛଡ଼ାବାର୍ ଲାଗି କାଣା କାଣା ଉପାୟମାନେ କର୍ମା। ମାଛ୍ ମାନଙ୍କର ଦେହିନେ ଯେନ୍ ସବୁ ରୋଗ ଧର୍ସି ତାକେ ଜୀବାଣୁମାନଙ୍କର ହିସାବନେ ଭାଗ କରାହେଇଛେ। ସେଟା ମାନେ ହେଲେ ବୀଜାଣୁ, ଭୂତାଣୁ, ଏକକୋଷୀ ପ୍ରାଣୀ, କବକ, କିର୍ମି ଆରୁ ଖାନାମାନଙ୍କର ଲାଗି ହଉଥିବାର ରୋଗ। ପହିଲା ଆମେ ଜାନ୍ମା କବକର ଲାଗି ହଉଥିବାର ରୋଗମାନଙ୍କର ବିଷାନେ। ସାପ୍ରୋଲେଗ୍ନିଆସିସ୍, ଏ ରୋଗଟା ସାପ୍ରୋଲେଗ୍ନିଆ ପାରାସାଇଟିକା କବକର ଲାଗି ହେଇଥିସି। ଯଦି ମାଛ୍ କେନ୍ କେନ୍ କାରଣ ଲାଗି ଦୁର୍ବଳ ହେଇଗଲା କି ମାଛର ଦେହିନେ ଖଣିଆ ହେଇଗଲା, ଏ ରୋଗଟା ଜଲ୍ଦି ଗୁଡ଼ାସି। ଏ ରୋଗ ହେଲେ ତାର ଦେହିନେ କଲା କପା ଭଳିଆଟା ହେଇକରି ଦାଗ ମାନେ ଦେଖ୍ବାକେ ମିଳିସି। ଏ ରୋଗ ବର୍ତ୍ତେଲ ଗଲେ ମାଛ୍ ଖୁବ୍ ଦୁର୍ବଳ ହେଇଯାଏସି ଆରୁ ଧୀରେ ଧୀରେ ପହଁରି ବି ନେଇପାରେ ନା। ଏଇ ରୋଗଠାନୁ ମାଛ୍କେ ବଞ୍ଚାବାର ଅଛି ବେଲେ ବନ୍ଧର ପାନ୍ ସଫା ସୁତୁରା ରଖ୍ବାକେ ପଡ଼୍ବା। ଗୁଟେ ଘନମିଟର ମାଛର ଲାଗି 150-300 ମିଲିଲିଟର ଫର୍ମାଲିନ୍ ବ୍ୟବହାର କର୍ମା କି ପଟାସିୟମ୍ ପାରମାଙ୍ଗାନେଟ୍ 160 ମିଲିଗ୍ରାମ୍କେ ଲିଟର ପିଛା ଔଷଧ ହିସାବରେ ଦେମା। ଗାଲିସି ପଚା ରୋଗ, ଏଇ ରୋଗ ମାଛର ଗେଲ୍ଫି ମନ୍କେ ଖୁବ୍ କରି ହେସି। ପହିଲା ପହିଲା ଗେଲ୍ଫି ଉପରେ ନେ ଲାଲ୍ ଲାଲ୍ ଦାଗ ହେସି, ପଚ୍କେ ସେଟା ମାନେ ଧୁମସିଆ ହେଇକରି ଗେଲ୍ଫିକେ ପୁରାପୁରି ଖରାପ କରିଦେସି। ଇ ଗେଲ୍ଫି ବାଟ ଦେଇକରି ଏକା ମାଛ ମାନେ ନିଶ୍ୱାସ ନେଇଥିସନ୍, ହେଥିର୍ଲାଗି ଇଟା ଖରାପ ହେଇଗଲେ ନିଶ୍ୱାସ ନେଇ ନେଇ ପାରିକରି ମରିମୁରା ଯାଏସନ୍। ଇ ରୋଗେ କମାବାର୍ ଲାଗି ଗୋଟେ ଲିଟର ପାନ୍ନେ 0.5 ଗ୍ରାମ ତୃତୀୟା ସାନି କରି ସେଥିରେ ରୁଗିଆ ମାଛ ମାନକେ 5-10 ମିନିଟ ବାଗିରେ ବୁଡ଼େଇ କରି ରଖମା ବେଲେ ଭଲ କାମ ଦେସି। କି ନାଇଁ ହେଲେ ବନ୍ଧେନେ ଗୁଟେ ହେକ୍ଟର ଲାଗି 200 କେଜି ହିସାବରେ ଚୁନ ଢାଲମା ବେଲେ ବି ଏ ରୋଗଟା ଛାଡି ଯାଇସି। ଏବେ ଆମେ ଜାନ୍ମା ଜୀବାଣୁ ଲାଗି ହଉଥିବା ରୋଗ ମାନଙ୍କର ବିଷୟରେ। କଲମ ନାରିସ୍ ରୋଗ, ଫ୍ଲେକ୍ସିବେକ୍ଟର କଲମ ନାରିସ୍ ଜୀବାଣୁଟା ମାଛେନେ ଇ ରୋଗ କରିଥିସି।

0: ଇ ରୋଗନେ ସାନ୍ ଠାନୁ ବଡ଼ ତକ୍ ସବୁ ମାଛ ରୋଗେନେ ପଡ଼୍ସନ୍। ପାନ୍ନେ ଜୈବିକ ଜିନିଷ୍ ମାନେ ଅଧିକ ହେଇଗଲେ ଇ ରୋଗ ହେସି। ଇ ରୋଗ ହେଇଥିଲେ ମାଛର ଗେଲଫିଆରୁ ଦେହିନେ ହଲଦିଆ ହଲଦିଆ ରଙ୍ଗର ଦାଗ ମାନେ ହେଇକରି ଘା ପରା ହେଇଯାଏସି। ଏଥିର୍ଲାଗି ଔଷଧ ମାନେ ହେଲା ସିଫା ଆରୁ ପଣ୍ଡଏଡ଼। ମାଛ ମାନକେ ଗୋଟେ ଲିଟର ପାନ୍ ପିଛା 500 ମିଲିଗ୍ରାମ ହିସାବରେ ପଟାସିୟମ ପାରମାଙ୍ଗାନେଟ୍ ପାନ୍ନେ 5-10 ମିନିଟ ଲେଖା ବୁଡ଼େଇ କରି ରଖିଲେ ବି ଇ ରୋଗଟା ଛାଡ଼ିଯାଏସି। ଜୀବାଣୁ ଲାଗି ଗେଲଫିନେ ଫୁଣି ରୋଗ ହେସି। ଇ ରୋଗ ଜହ କରି ରୋହି ଭାକୁର ମିର୍କେଲ ମାଛ ମାନକେ ଧରିଥିସି। ଇ ରୋଗ କରଉଥିବାର ଜୀବାଣୁ ହେଲା ଫ୍ଲାବୋ ବ୍ୟାକ୍ଟେରିୟମ ବ୍ରାଙ୍କିଓଫାଇଲମ। ବନ୍ଧେନେ ଯଦି ଦରକାର ଠାନୁ ଅଧିକ ମାଛ ଛାଡ଼ିଲେ, ପାନ୍ ମଇଲା ହେଲେ କି ପାନ୍ନେ କେନ୍ ଜିନିଷ ମାନେ ପଡ଼ିକରି କୁହି କୁହା ଗଲେ ଇ ରୋଗଟା ଫଟକିନା ମାଛ ମାନକେ ଧରିଦେସି। ଇ ରୋଗ ଧରିଛେ ବୋଲି ଆମେ କେନ୍ତା ଜାନ୍ମା? ମାଛ ମାନେ ଭଲ କରି ପହଁରି ନେଇ ପାରନ୍, ବନ୍ଦ ଘାଟକେ ଆସିକରି ପିଟିପୁଟା ହଉଥିସନ୍, ମାଛର ଗେଲଫି ମାନେ ବି ଛିଡ଼ି ଛିଡ଼ି ଯାଉଥିସି। ଇଟା ଠାନୁ ମାଛକେ ବଞ୍ଚାବାର୍ ଲାଗି ହେଲେ ମାଛକେ ନୁନ୍ ପାନ୍, ଯେନ୍ଟାକି 100 ଭାଗ ପାନ୍ ଆରୁ 2 ଭାଗ ନୁନ୍ ମିଶା ହେଇଥିବା, ସେଥିରେ 10-15 ମିନିଟ ବାଗିରି ବୁଡ଼େଇ ଦେଇକରି ପଚକେ ବନ୍ଧନେ ଛାଡ଼ିଦେମା। ଏନ୍ତା କରି ଯଦି ମାଛର ରୋଗକେ ଆମେ ଠିକ୍ ସମୟରେ ଚିହ୍ନି କରି ତାର ଔଷଧକଷା ଠିକ୍ ହିସାବରେ କର୍ମା, ମାଛ ମାନଙ୍କର ଦେହି ଭଲ ରହିବାର ସନେ ଆମର ବି ଅଧିକ ନୁକସାନ ନେଇ ହେନା।
1: ଆପଣମାନେ ଶୁଣୁଥିଲେ ଚାଷର କଥା। ଉପସ୍ଥାପନ କଲେ ପ୍ରଣତି ମିଶ୍ର। ବିଷୟବସ୍ତୁ ଥିଲା ମାଛରେ ରୋଗ ନିରାକରଣ। ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏକ ବିଶେଷ ସୂଚନା। ଆଜି ହେଉଛି ଜାତୀୟ ରୋଗୀ ସୁରକ୍ଷା ଦିବସ। ସେଥିପାଇଁ ଶକ୍ତିରୂପା ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି ଆସୁଛନ୍ତି ଡକ୍ଟର ଶରତ କୁମାର ସାହୁ। ଆପଣ ଡାକ୍ତରଙ୍କ ସହିତ ସିଧାସଳଖ ଯୋଡ଼ି ହୋଇପାରିବେ ଆମର ଫୋନ୍ ଇନ୍ ମାଧ୍ୟମରେ। ଆମର ଫୋନ୍ ନମ୍ବରଟି ହେଲା 0667025623। ଆଉ ଗୋଟିଏ ନମ୍ବର ହେଲା 0667025628। ଆପଣଙ୍କର ପ୍ରଶ୍ନ ଆପଣ ଡାକ୍ତରଙ୍କୁ ସିଧାସଳଖ ପଚାରିପାରିବେ ଦିନ 1:20ରୁ 1:50 ମଧ୍ୟରେ।

0: ଆକାଶବାଣୀ ହିଁ ଆପଣଙ୍କ ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଜୀବନର ଦୌଡ଼ରେ ଆମେ ପ୍ରାୟତଃ କିଛି ଜିନିଷ ଭୁଲି ଯାଉ। ଯେତେବେଳେ କେହି ତୁମର ଯତ୍ନ ନିଅନ୍ତି, ତମେ ଭଲ ଅନୁଭବ କର। ଯେପରିକି RBI ତମ ଅନକ୍ଲେମ୍ ଡିପୋଜିଟ୍ର ଯତ୍ନ ନିଏ।
2: ଅନକ୍ଲେମ୍ ଡିପୋଜିଟ୍ର ଅର୍ଥ ହେଉଛି ସେହି ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ 10 ବର୍ଷ କିମ୍ବା ଅଧିକ ସମୟ ପାଇଁ କୌଣସି ଅର୍ଥ କାରବାର ହେଇନାହିଁ। ଏହିପରି ଆକାଉଣ୍ଟ ଗୁଡ଼ିକ RBIର DEA ପାଣ୍ଠିକୁ ଯାଏ। ଆପଣଙ୍କ

0: ବ୍ୟାଙ୍କର ଯେକୌଣସି ଶାଖା ପରିଦର୍ଶନ କରନ୍ତୁ, ଆପଣଙ୍କର KYC ଅଦ୍ୟତନ କରନ୍ତୁ ଏବଂ ଆପଣଙ୍କ ଅନକ୍ଲେମ୍ ରାଶି ଗୁଡିକୁ ଫେରସ୍ତ ପାଆନ୍ତୁ।
1: RBI କହିଛି ସଚେତନ ହୁଅନ୍ତୁ
0: ଆଉ ସତର୍କ ରୁହନ୍ତୁ।
2: ଏକ ବିଶେଷ ସୂଚନା, ଆଜି ହେଉଛି ଜାତୀୟ ରୋଗୀ ସୁରକ୍ଷା ଦିବସ। ସେଥିପାଇଁ ଶକ୍ତିରୂପା ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆପଣ ସିଧାସଳଖ ଡାକ୍ତର ଶରତ କୁମାର ସାହୁଙ୍କ ସହିତ ଯୋଡ଼ି ହୋଇପାରିବେ। ଆମର ଫୋନ୍ ନମ୍ବରଟି ହେଲା 0667025623, ଆଉ ଗୋଟିଏ ନମ୍ବର ହେଲା 2956628। ଆପଣ ଆମ ସହିତ ଯୋଡ଼ି ହୋଇପାରିବେ ଏବଂ ଡାକ୍ତରଙ୍କୁ ଆପଣଙ୍କର ପ୍ରଶ୍ନ ପଚାରିପାରିବେ। ଦିନ 1:20 ରୁ 1:50 ମଧ୍ୟରେ।

0: ଆକାଶବାଣୀ ଭବାନୀପାଟଣା, ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଶକ୍ତିରୂପା। ଏଥିରେ ଶୁଣିପାରିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏହି ବିଜ୍ଞାପନ ବିରତି ପରେ
2: ୱାର୍କ ଫ୍ରମ୍ ହୋମ୍ ହାଇ ସାଲାରି ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ୱାଓ,
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
7: ବନିଗଲା ବଜେଟ୍?
6: ହଁ, 5000 ବଞ୍ଚିଗଲା।
7: ତ ନୂଆ ଶାଢ଼ୀ ନେଇଯିବା?
6: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ। ଦେଖେଇ ହଉଛି, ଏବେ ଯାଅ ଭାଇ।
5: ଆର୍‌ବିଆଇ କହେ,
6: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ସ୍ୱାସ୍ଥ୍ୟ ହେଉଛି ମଣିଷ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଅସୁସ୍ଥ ହେଲେ ଆମେ ଚିକିତ୍ସା ପାଇଁ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶ୍ରୟ ନେଉ। ଏହି ସମୟରେ ରୋଗୀଙ୍କୁ ନିରାପଦ, ଗୁଣାତ୍ମକ ଓ ସମ୍ମାନଜନକ ଚିକିତ୍ସା ମିଳିବା ଅତ୍ୟନ୍ତ ଜରୁରୀ। ରୋଗୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ବଢ଼ାଇବା ଏବଂ ଚିକିତ୍ସା ସମୟରେ ହେଉଥିବା ଅନାବଶ୍ୟକ ତ୍ରୁଟି ଓ କ୍ଷତିକୁ କମାଇବା ହେଉଛି ରୋଗୀ ସୁରକ୍ଷାର ମୁଖ୍ୟ ଲକ୍ଷ୍ୟ। ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଶକ୍ତିରୂପା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର। ଆଜି ହେଉଛି ଜାତୀୟ ରୋଗୀ ସୁରକ୍ଷା ଦିବସ, ସେଥିପାଇଁ ଆଜି ରହିଛି ପ୍ରଶ୍ନ ଉତ୍ତରର କାର୍ଯ୍ୟକ୍ରମ। ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଡାକ୍ତର ଶରତ କୁମାର ସାହୁ। ସାର୍ ନମସ୍କାର। ଦେଖିବା ଆମର କେଉଁ ଭଉଣୀ ଫୋନ୍ କରିଛନ୍ତି। ଶ୍ରୋତା ଭାଇ।

0: ଆପଣମାନେ ତ ଫୋନ୍ କରୁଥିବେ ସାର୍, ଚେଷ୍ଟା ତ ନିଶ୍ଚୟ କରୁଥିବେ। ଆମେ ଆଜିର ବିଷୟବସ୍ତୁ ଉପରେ ଟିକେ କଥା ହୋଇଯିବା। ରୋଗୀ ସୁରକ୍ଷାକୁ ଆମେ କିପରି ସରଳ ଭାଷାରେ ବୁଝିପାରିବା?
1: ବଢ଼ିଆ କଥାଟି ପଚାରିଲେ। ଆଜିର ଦିବସ ହେଲା ଜାତୀୟ ରୋଗୀ ସୁରକ୍ଷା ଦିବସ। ଏଇଟା 2019 ମସିହା ମେ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର 72ତମ ଅଧିବେଶନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତାବିତ ହୋଇଥିଲା ଏବଂ ପ୍ରତିବର୍ଷ ସେପ୍ଟେମ୍ବର ମାସ 17 ତାରିଖରେ ଏହା ପାଳିତ ହୋଇ ଆସୁଅଛି। ଜାତୀୟ ରୋଗୀ ସୁରକ୍ଷା ଦିବସ, ଏଇଥିରେ ଯେ ଲେଖା ହେଇଛି ଜାତୀୟ ରୋଗୀ ସୁରକ୍ଷା ଦିବସ, ରୋଗୀର ସୁରକ୍ଷା, ଏ ଦିବସଟା ରୋଗୀର ସୁରକ୍ଷା ପାଇଁ। କେଉଁ କେଉଁ ସୁରକ୍ଷା ନା, ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠାରୁ ମୂଲ୍ୟବାନ ସମ୍ପଦ। ଜଣେ ବ୍ୟକ୍ତି ଅସୁସ୍ଥ ହେଲେ ସୁସ୍ଥ ହେବାର ଆଶା ନେଇ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଭରସା କରି ଚିକିତ୍ସାଳୟକୁ ଆସିଥାନ୍ତି। ତେଣୁ ଚିକିତ୍ସା ପ୍ରଦାନ ସମୟରେ ରୋଗୀଙ୍କର ଜୀବନ, ସ୍ୱାସ୍ଥ୍ୟ, ସମ୍ମାନ ଓ ଅଧିକାରର ସୁରକ୍ଷା କରିବା ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ। ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଦେବାର ସୁଯୋଗ ବଢ଼ିଛି, କିନ୍ତୁ ଔଷଧ ପ୍ରଦାନରେ ଭୁଲ ରୋଗ ନିରୂପଣ, ସଂକ୍ରମଣ, ଚିକିତ୍ସା ସମୟରେ ଅସାବଧାନତା ଏବଂ ଅନ୍ୟାନ୍ୟ ଅନିଶ୍ଚିତ ଘଟଣା ଯୋଗୁଁ ରୋଗୀଙ୍କର କ୍ଷତି ହେବାର ସମ୍ଭାବନା ଥାଇପାରେ। ଏହିପରି ଘଟଣାକୁ ରୋକିବା, ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ଏବଂ ରୋଗୀଙ୍କ ମଧ୍ୟରେ ନିରାପତ୍ତାର ଭାବନା ସୃଷ୍ଟି କରିବା ହେଉଛି ଏହି ରୋଗୀ ସୁରକ୍ଷା ଦିବସର ମୁଖ୍ୟ ଏବଂ ମୌଳିକ ଉଦ୍ଦେଶ୍ୟ। ଏହି ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ରୋଗୀ ସୁରକ୍ଷା ସମ୍ପର୍କରେ ସଚେତନତା, ଦାୟିତ୍ୱବୋଧ ଏବଂ ସମନ୍ୱୟ ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ। ରୋଗୀ ସୁରକ୍ଷାର ଗୁରୁତ୍ୱକୁ ଲୋକସମାଜ, ଚିକିତ୍ସକ, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ନୀତି ନିର୍ଦ୍ଧାରକମାନଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଜାତୀୟ ରୋଗୀ ସୁରକ୍ଷା ଦିବସ ଏକ ସଚେତନତାମୂଳକ ଅବସର ଭାବେ ଗୁରୁତ୍ୱ ବହନ କରିଥାଏ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ଉତ୍ତମ ଚିକିତ୍ସା କେବଳ ରୋଗ ଭଲ କରିବାରେ ସୀମିତ ନୁହେଁ, ବରଂ ଚିକିତ୍ସା ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ରୋଗୀକୁ ସୁରକ୍ଷିତ ରଖିବା ମଧ୍ୟ ଏହାର ଏକ ଅବିଚ୍ଛିନ୍ନ ଅଂଶ। ତେଣୁ ସୁରକ୍ଷିତ ରୋଗୀ, ଉନ୍ନତ ସ୍ୱାସ୍ଥ୍ୟ ସେବା ଏବଂ ସୁସ୍ଥ ସମାଜ ଗଠନ ପାଇଁ ଆମ ସମସ୍ତଙ୍କର ସଚେତନ ଓ ସମ୍ମିଳିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ।
0: ଇଏ ତ ସାର୍ କହିଲେ ଆପଣ ରୋଗୀ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଆଉ ଲକ୍ଷ୍ୟ ସମ୍ପର୍କରେ। ଚିକିତ୍ସା ସମୟରେ ରୋଗୀଙ୍କ ସୁରକ୍ଷା ପାଇଁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ?
1: ରୋଗୀ ସୁରକ୍ଷାରେ ଏବଂ ରୋଗୀ ସୁରକ୍ଷା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚିକିତ୍ସା ସମୟରେ ରୋଗୀଙ୍କୁ ଅନାବଶ୍ୟକ କ୍ଷତି, ଭୁଲ ଔଷଧ ନଦେବା, ସଂକ୍ରମଣକୁ ଧ୍ୟାନ ରଖିବା, ଭୁଲ ପରିଚୟ ଏବଂ ଅନ୍ୟାନ୍ୟ ଚିକିତ୍ସା ଜିନିଷ ବିପଦରୁ ସୁରକ୍ଷିତ ରଖିବା। ତା ଅର୍ଥ ହେଲା, ଧରନ୍ତୁ ଅନାବଶ୍ୟକ କ୍ଷତି ମାନେ ଆମେ ଯେତିକି ଡୋଜ୍ ଦେବା କଥା ସେଇ ପରିମାଣରେ ଡୋଜ୍ଟା ଦେବା, ମାତ୍ରା, ଔଷଧ ମାତ୍ରା, ଔଷଧ ଠିକ୍ ଅଛି କି ନାହିଁ ସେଇଟା ଭଲ ଭାବରେ ଯାଞ୍ଚ କରିବା, ସଂକ୍ରମଣକୁ ଦୂରେଇ ରଖିବା। କ୍ରସ୍ ଇନଫେକ୍ସନ୍ ହୁଏ ହସ୍ପିଟାଲରେ, ବେଳେବେଳେ କ୍ରସ୍ ଇନଫେକ୍ସନ୍ ହୋଇଯାଏ, ତେଣୁ ଏ ୱାର୍ଡ଼ ସେ ୱାର୍ଡ଼ ଯେତେବେଳେ ଆମେ ସମସ୍ତେ ବୁଲି ଚିକିତ୍ସା କରୁଥାଉ ସେତେବେଳେ ସମ୍ଭାବନା ଥାଏ କି ଅନ୍ୟ ରୋଗ ମଧ୍ୟ ସେ ରୋଗକୁ ଡେଇଁପାରେ। ତା ପ୍ରତି ଧ୍ୟାନ ଦେବା, ସଂକ୍ରମଣ ଯେଉଁଟା କହୁଛନ୍ତି ଆମେ, ଏବଂ ରୋଗୀମାନଙ୍କର ଭୁଲ ପରିଚୟ ମାନେ ଗୋଟିଏ ନାଁରେ 2-3 ରୋଗୀ ଥିବେ, ସେତେବେଳେ ତାଙ୍କର ବୟସ, ତାଙ୍କର ଆଡ୍ରେସ୍, ତାଙ୍କର ଠିକଣା ସବୁ, ତାଙ୍କର ବାପା ମା ନାଁ, ପରିଚୟ ପତ୍ର ଠିକ୍ ଭାବରେ ଯଦି ଆମେ ଯାଞ୍ଚ କଲେ ଗୋଟେ ରୋଗଠୁ ଅନ୍ୟ ରୋଗ ଆମେ ଡିଫରେନ୍ସିଏଟ୍ କରିପାରିବା। ନହେଲେ ସେ ଗୋଟେ ନାଁରେ ଧରନ୍ତୁ ଆରତୀ ସାହୁ 3 ଥିବେ, କେଉଁଟା କେଉଁ ଗାଁର ଆରତୀ ସାହୁ, କେଉଁ ରୋଗ ପାଇଁ ଆସିଛି, ତା ଘର କେଉଁଠି, ତା ବାପା ମା ନାଁ କେଉଁଠି, ଏଇଟା ସବୁ ଚେକ୍ ନକଲେ ଆମେ ଏହା ଇଞ୍ଜେକ୍ସନ୍ ତାକୁ ତା ଇଞ୍ଜେକ୍ସନ୍ ତାକୁ ବି ଦେବାର ସମ୍ଭାବନା ଅଛି। ତେଣୁ ଏହା ପ୍ରତି ବି ଆମେ ଟିକେ ସଚେତନ ରହିବା, ଧ୍ୟାନ ଦେବା, ଏବଂ ଏହି ଦିବସ ରୋଗୀ, ପରିବାର, ଡାକ୍ତର ଏବଂ ସମସ୍ତ

0: ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷିତ ଚିକିତ୍ସା ପାଇଁ ସଚେତନ କରାଇବା, ଏଇଟା ନିହାତି ଆମେ ଏ ପ୍ରତି ଧ୍ୟାନ ଦେବା।
1: ସାଧାରଣ ଲୋକଟି ନିଜ ସ୍ତରରେ ସେ କ'ଣ କରିପାରିବ ଆକୁ ନେଇକରି?
0: ସାଧାରଣ ଲୋକଟେ ନିଜ ସ୍ତରରେ କ'ଣ କରିବାର ମାନେ, ଧରନ୍ତୁ କେଉଁ ମାନେ ଟିକେ ପ୍ରଶ୍ନଟା ଭଲ ଟିକେ କୁହନ୍ତୁ।
1: ମାନେ ଧରନ୍ତୁ ଯେମିତି ଆପଣ କହିଲେ ରୋଗୀ ଯଦି ସବୁ ସତର୍କତା ଅବଲମ୍ବନ କରିବ, ତ ସିଏ ଯେମିତି ଆପଣ କହିଲେ ଏଇ ୱାର୍ଡ଼ରୁ ସେଇ ୱାର୍ଡ଼କୁ ହେଲେ ରୋଗୀ ଇଏକୁ ଯିବ। ସାର୍ ଦେଖିନେବା କେଉଁ ଶ୍ରୋତା ଫୋନ୍ କରିଛନ୍ତି ଆଉ ତାଙ୍କ ପ୍ରଶ୍ନ କ'ଣ ରହିଛି। ହ୍ୟାଲୋ।
2: ହଁ ମ୍ୟାଡମ୍ ନମସ୍କାର।
1: ନମସ୍କାର, ଆପଣଙ୍କ ନାଁ କୁହନ୍ତୁ ଭାଇ, ଆଉ କୋଉଠୁ କହୁଛନ୍ତି? ହଁ ଭାଇ କୁହନ୍ତୁ, ଆପଣଙ୍କର ପ୍ରଶ୍ନ କ'ଣ ଅଛି, ଡାକ୍ତର ସାର୍ ଆପଣଙ୍କର ଉତ୍ତର ଦେବେ।
2: ପ୍ରଶ୍ନ ହଉଛି ମ୍ୟାଡମ୍, ଏ ବର୍ଷା ମାସରେ ଆମର ଯେମିତି ପୁଅ ଛୋଟ ଛୋଟ ଛୁଆମାନଙ୍କ ଯତ୍ନ କେମିତି ନେବା ସେ ବିଷୟ ପଚାରୁଛି।
1: ସାର୍ଙ୍କୁ କହୁଛି ମୁଁ, ସାର୍ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
0: ନମସ୍କାର, ବହୁତ ବଢ଼ିଆ ପ୍ରଶ୍ନଟେ ପଚାରିଛନ୍ତି ଆପଣ। ବର୍ଷା ମାସରେ ଦେଖନ୍ତୁ, ବର୍ଷା ମାସରେ ଛୁଆମାନଙ୍କର ଯତ୍ନ ନେବାର ଅର୍ଥ ହେଉଛି, ବର୍ଷା ଦିନେ ତ ଛୁଆମାନେ ମାନିବେନି କଥା, ଇଆଡ଼େ ସିଆଡ଼େ ତିନ୍ତିବେ, ବର୍ଷାରେ ଭିଜିବେ, ଖେଳିଯିବେ। ତାଙ୍କୁ ବାପା ମାଆଙ୍କର ମେନ୍ ଦାୟିତ୍ୱ ହେଲା, ଛୁଆଙ୍କୁ ଆମେ ଫ୍ରି ଛାଡ଼ିବାନି, ତାଙ୍କୁ କେମିତି ତାଙ୍କୁ ଭଲ ଭାବରେ ଘର ଭିତରେ ରଖିପାରିବା, ଯେମିତି ତିନ୍ତିବେନି, ବର୍ଷାରେ ଭିଜିବେନି, ପାଣି ପବନ ବେଶୀ ହେବେନି, ଏସବୁର ଧ୍ୟାନ ରଖି ତାଙ୍କୁ ଆମେ ସବୁ ସଫା ସୁତୁରା ରଖିବା, ତାଙ୍କର ସବୁ ପ୍ରକାର କେୟାର ନେବାକୁ ଆମକୁ ପଡ଼ିବ। କାହିଁକିନା ଛୁଆଟା ତ ଛୁଆକୁ ଦେଖ କି ସେ ବାଳୁତ ପିଲାମାନେ କ'ଣ ତାଙ୍କୁ କ'ଣ ଜାଣିଛନ୍ତି, କିଛି ଜାଣିନାହାନ୍ତି ସେମାନେ, ତେଣୁ ତାଙ୍କୁ ଆମେ ହିଁ କେୟାର ନେବା, ବାପା ମା' କେୟାର ନେବାକୁ ପଡ଼ିବ ତାଙ୍କୁ। ହଁ, ବର୍ଷାରେ ଭିଜେଇବେନି, ତାଙ୍କର ଧ୍ୟାନ ରଖିବା, ଘରେ ରଖିବା, ସ୍କୁଲକୁ ଗଲାବେଳେ ଆପଣ ଛତା ଦେଇକି ଛାଡ଼ିବେ, ନହେଲେ ତାକୁ ଧରନ୍ତୁ ପିଲାମାନଙ୍କୁ ଆପଣ ବର୍ଷାତି ପିନ୍ଧେଇକି ଛାଡ଼ିବେ, ବିଭିନ୍ନ ପ୍ରକାର ଯତ୍ନ ସେଇଟା ମାଆ ନେଇପାରିବେ। ଘରେ ଖାନା ତିଆରି କରିକି ଦେବେ, ବାହାର ଜିନିଷ ଯେମିତି ଖାଇବନି, ବାହାରେ ତ ବର୍ଷା ଦିନେ ବେଶୀ ସଂକ୍ରମଣ ରୋଗ ହୁଏ, ତେଣୁ ଠେଲାରୁ ଆଜିକାଲି ଦେଖାଯାଉଛି ବାପା ମାଆମାନେ ସେ ଠେଲାରୁ ଇଟିଲି କିଣି ଦେଉଛନ୍ତି, ବରା ସିଙ୍ଗଡ଼ା ଦେଇକରି ପିଲାଙ୍କୁ ପଠାଇ ଦେଉଛନ୍ତି, ଘରେ ତିଆରି କରୁନାହାନ୍ତି, ତେଣୁ ସେମିତି ନକରି ଘରେ ତିଆରି କଲା ଜିନିଷ ଦେବେ, ଟିଫିନ୍ ଡବା ଭଲ ଇଏରେ ଦେବେ, ଯେମିତି ସଂକ୍ରମଣ ହେବ ନାହିଁ, ଆଉ ଧ୍ୟାନ ରଖିବେ ଯେମିତି ସେ ତା ଜିନିଷ ନିଜେ ଖାଇବ, ଭଲ ଭାବରେ ସେଇଟା ବୁଝିବେ, ଆଉ ଘରକୁ ଯେମିତି ସୁସ୍ଥରେ ଆସିବ, ଡ୍ରେସ୍ ପିନ୍ଧି ଯିବ, ଡ୍ରେସ୍ ପିନ୍ଧି ଆସିବ, ଆଉ ବର୍ଷାତି ପିନ୍ଧିବ ବର୍ଷାରେ, ଏସବୁ ଧ୍ୟାନ ଦେବେ। ଆଉ
2: ସାର୍, ଆଉ ଉଷ୍ଣ ପୁଲିଆ ଯାହାକୁ ହେଇଥିବ ସେ ପାଣିରେ ବେଶୀ ବର୍ଷା ମାସରେ ଭିଜାଭୁଜି କଲେ ଆହୁରି ଉଷ୍ଣ ପୁଲିଆ ବଢ଼ିବ ନା?
0: ଉଷ୍ଣ ପିଲିଆଟା ତ ବହୁତ ଗୁଡ଼ାଏ କାରଣ ତାର ଅଛି, ତେଣୁ ଯାହାକୁ ଉଷ୍ଣ ପିଲିଆ ହେଇଥାଏ, କୃମି ହେଲେ ବି ଉଷ୍ଣ ପିଲା ହୁଏ, ଖାଲି ପାଣିରେ ଭିଜିଲେ ହେବ ବୋଲି ସେମିତି କିଛି ମାନେ ନାହିଁ, ତାକୁ କୃମି କୀଟ ହେଲେ ବି ଉଷ୍ଣ ପିଲିଆ ହେବେ, ତେଣୁ ଯେ ଯାହାକୁ ଉଷ୍ଣ ପିଲିଆ ହେଇଥିବ ତାକୁ ପାଣିରେ ତିନ୍ତେବା କଥା ନୁହଁ, ଫ୍ରିଜ୍ର ଜିନିଷ ସଡନ୍ ଖାଇବାକୁ ଦେବା କଥା ନୁହଁ, ଏସବୁ ସତର୍କତା ରଖିବେ।
1: ଭାଇ ଆପଣଙ୍କର ଆଉ କିଛି ପ୍ରଶ୍ନ ଅଛି?
2: ଆଉ ତ ସେମିତି ପ୍ରଶ୍ନ ନାହିଁ ମ୍ୟାଡମ୍।
1: ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
2: ନମସ୍କାର।
1: ନମସ୍କାର, ଦେଖିବା ଆଉ କେଉଁ ଶ୍ରୋତା ଭାଇ ଫୋନ୍ କରିଛନ୍ତି, ତ ଫୋନ୍ ତ କରୁଛନ୍ତି ସାର୍, ଆମେ ଟିକେ କଥା ହେଉଥିବା। ଔଷଧ ଯେତେବେଳେ ଆମ ରୋଗୀମାନେ ଖାଉଛନ୍ତି, ତ ସେମାନଙ୍କୁ ସେତେବେଳେ କେଉଁ ପ୍ରକାରର ସତର୍କତା ସବୁ ଅବଲମ୍ବନ କରିବାକୁ ପଡ଼ିବ?
0: ଔଷଧ ଖାଇଲା ବେଳକୁ ଦେଖନ୍ତୁ ମ୍ୟାଡ଼ାମ୍, ଆଗ ଦେଖିବେ ତାର ତାରିଖ ଦେଖିବେ।
1: ଫୋନ୍ ଆସୁଛି, ଫୋନ୍ ଗୋଟେ କଲ୍ ଆସୁଛି, ନେଇଯିବା।
0: ଆଚ୍ଛା ଆଚ୍ଛା,
1: ହ୍ୟାଲୋ।
3: ହ୍ୟାଲୋ,
1: ହଁ ଭାଇ କୁହନ୍ତୁ, ଆପଣ କୋଉଠୁ କହୁଛନ୍ତି? ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ।
3: ନମସ୍କାର ମ୍ୟାଡମ୍।
1: ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ।
3: ନମସ୍କାର।
0: ନମସ୍କାର
3: ସାର୍, କଳାହାଣ୍ଡି ଜିଲ୍ଲା ମାଟିଆ ପଞ୍ଚାୟତ ସାଲେଗଡ଼ ଗାଁରୁ ଚକ୍ରଧର ସାହୁ କହୁଥିଲି।
1: ହଁ ଭାଇ, ଆପଣଙ୍କ ପ୍ରଶ୍ନ କୁହନ୍ତୁ।
3: ଡଷ୍ଟ, ଯୋଉ ଡଷ୍ଟ ଗୁଣ ଉଡ଼ିଲେ ବାରମ୍ବାର ଛିଙ୍କ ହେବାର, କାହିଁକି ଛିଙ୍କ ହୁଏ, ସେ ଛିଙ୍କ ହେବା ଦ୍ୱାରା ଏଇଟା ଏସ୍ନୋ ଫୁଲିଆ କି କାଣା ବୋଲିକରି ଟିକେ, ଯେତେ ମେଡ଼ିସିନ ଖାଇଲେ କାମ ନାଇଁ ଦେବା, ଏଇଟା ଟିକେ ଖାଲି ପଚାରବାର ଥିଲା ମୁଁ।
0: ଆଚ୍ଛା, ଧୂଳି ଯେନ୍ଟା ଡଷ୍ଟ ମାନେ ଧୂଳି,
3: ହଁ
0: ଧୂଳିଟା ହେଉଛି ଗୋଟେ ବାହାରିଆ ଜିନିଷ, ସେଇଟା ଆମ ଶରୀର ପାଇଁ ସେଇଟା ତ ଅଦରକାରୀ ଜିନିଷ, ତେଣୁ ଯେତେବେଳେ

0: ଧୂଳି ହୁଏ ଆମ ନିଶ୍ୱାସରେ ଯେତେବେଳେ ଧୂଳିଟା ପଳେଇଯାଏ ସେତେବେଳେ ଶରୀରରୁ ତାକୁ କାଢ଼ବା ଲାଗି ଚେଷ୍ଟା କରସି। ଗୋଟେ କଳାହାଣ୍ଡି ଭାଷାରେ କହୁଛି, ଆପଣ ଭଲ ବୁଝିପାରିବେ, ଯେତେବେଳେ ଧୋଇଲଟା ଆମର ଦେହକେ ପଲାସି ନା କାଢ଼ୁ, ସେତେବେଳେ ସେ ଧୋଇଲଟାକେ ଶରୀରଟା କାଁ କରସି, ଆରେ ଆରେ ଆରେ ଏଇଟା ଖରାପ ଜିନିଷଟେ ବୋଲି ତ କାଢ଼ବାର୍ ଲାଗି ସେଟା ଗୋଟେ ରିଫ୍ଲେକ୍ସ ହେସି। ଛିଙ୍କଟା ବାରମ୍ବାର ଛିଙ୍କ ହେଲେ କାଣା ହେବା, ସେଟା ଗୋଟେ ଛିଙ୍କର ସ୍ପିଡ୍ ବହୁତ ତାର ଥାଏ, ସେ ଛିଙ୍କ ହେଇକରି ସେ ସବୁ କାଢ଼ବାର୍ ଲାଗି ଚେଷ୍ଟା କରସି ହେଲା। ଆଉ ଯଦି ବାରମ୍ବାର ଆମର ଦେହକେ ସେମିତି ସବୁ ଏଲର୍ଜିକ୍ ଜିନିଷ ବାହାରିଆ ଜିନିଷ ଗୁଡ଼ାକ ଡଷ୍ଟ ଆକାରରେ ଯାଉଛେ ବୋଲେ ବାରମ୍ବାର ଛିଙ୍କ ହେବା, ଯେତେ ଡଷ୍ଟି ଜାଗାରେ ରହିବେ ସେତେ ଛିଙ୍କ ହେବା, ସେଟା ଗୋଟେ ଶରୀରର ପ୍ରତିକ୍ରିୟା ଜିନିଷଟା କାଢ଼ବାର୍ ଲାଗି।
1: କିନ୍ତୁ ସେଟା ଠିକ ଅଛେ, ଛିଙ୍କ ହେବାର ଦ୍ୱାରା କାଣ ସେଟା କାଁ ବେମାର ତାର ଲକ୍ଷଣ କାଁ ଆଜ୍ଞା?
0: ହଁ ଏଲର୍ଜି ତାକେ ବୋଲସିନ ଏଲର୍ଜି, ତାମାନେ ଆପଣ ଜାଣିବେ ଯେ ଆପଣଙ୍କର ଡଷ୍ଟ ଏଲର୍ଜି ଅଛେ, ତେଣୁ ଡଷ୍ଟ ଜାଗାକେ ନାଇଁ ଯିବେ, ଡଷ୍ଟ ଜାଗା ନାଇଁ ଯିବେ, ମାସ୍କ ପିନ୍ଧିବେ ହେଲା। ଆଉ ଯଦି ଆପଣଙ୍କ ଚାରିଆଡ଼େ ଜର ସକାଳୁ ଝାଡୁ ଫାଡୁ କରୁଛନ୍ ଘରେ, ମାଆ ଭଉଣୀ ମାନେ ସକାଳୁ ଆମର ଦୁଆର ଝାଡୁ କରୁଛନ୍, ସେତେବେଳେ ପାଣି ଫାଣି ଟିକେ ଝିଟି ଦେଇକରି ଝାଡୁ ପଡ଼ିବେ, ମାସ୍କ ପିନ୍ଧିବେ, ଲେଡ଼ିଜ୍ ମାନଙ୍କୁ କହିବେ ମାସ୍କ ଯଦି ନାଇଁ ନା ବୋଲେ କମ୍ ସେ କମ୍ ତାଙ୍କର ସେ ପଣତଟାକେ ନାକେ ଘୁରେଇ ଦେବେ ଇମିଡ଼ିଏଟ୍ ଲାଗି, ବୋଇଲେ ନାକେ ଆଉ ନାଇଁ ଧୋଇଲେ ନାଇଁ ସମୟ, ଧୋଇଲେ ନାଇଁ ସମୟ ବୋଲେ ଛିଙ୍କ ଫିଙ୍କ ବେଶୀ ନାଇଁ ହୁଏ।
2: ହଁ ଭାଇ ଆପଣଙ୍କର ଆଉ କିଛି ପ୍ରଶ୍ନ ଅଛି?
1: ନାଇଁ ସାର୍, ନାଇଁ ସାର୍।
2: ହଁ ଫୋନ୍ କରିଥିବାରୁ ନମସ୍କାର, ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ ମ୍ୟାଡ଼ମ୍।
2: ତ ଯେଉଁ ଔଷଧ କଥା କହୁଥିଲି ସାର୍, ତା ଉପରେ କିଛି କହିବେ?
0: ହଁ ଔଷଧ କଥା ଆମେ ବେଳେବେଳେ କ'ଣ କରୁ, ଘରେ ସମୟ ଦେଖି ଜ୍ୱର ହେଉଛି ରେ, ଆଣ ଗୋଟେ ପାରାସିଟାମଲ୍ଟେ ଦେଇଦେବା, ଆଣ ଗୋଟେ ସେ ନିମାସୋଲେଟ୍ଟେ ଦେଇଦେବା, ଆଣ ଗୋଟେ ଏଜିଥ୍ରୋମାଇସିନ୍ କହୁ, ଆଉ ସେଥିରେ କ'ଣ ହୁଏ ଦେଖିବେ କାଟିକି ଦେଇଥାନ୍ତି କେତେଟା ଯେଉଁ ଆଣିଥାନ୍ତି, ସେଥିରେ ଡେଟ୍ ଫେଟ୍ ବେଳେବେଳେ ନଥାଏ, ଏକ୍ସପାରି ଡେଟ୍ଟା ଲେଖା ଥିବାର ଅଛି। ଆଉ ଯଦି ଏକ୍ସପାରି ଡେଟ୍ ଲେଖା ନାହିଁ, ଆପଣ ସାଙ୍ଗେ ସାଙ୍ଗେ କିଣିଲା ବେଳକୁ ସେଇ ଦୋକାନବାଲା କହିବେ ଭାଇ ଏଥିରେ ଏକ୍ସପାରି ଡେଟ୍ଟା ଲେଖିଦେ, ମ୍ୟାନୁଫ୍ୟାକ୍ଚର୍ ଲେଖିଦେ, ଏକ୍ସପାରି ଲେଖିଦେ, କହିଲେ ସେ ତା'ର ସେ ମାର୍କର୍ରେ ଲେଖିଦେବ। ସେଇ ଭୁଲଟା ବହୁତ ଲୋକ ମୁଁ ଦେଖିଛି କରନ୍ତି, ସେଟା ନଥିଲେ ଆମେ ଘରେ ଥିଲେ ଜାଣିପାରିବାନି ଯେ ଏଇଟା କେବେ ଅଣା ହେଇଥିଲା,
2: ମାନେ ବହୁତ ଦିନ ରହିଗଲା ପରେ ବି ତାକୁ ଆମେ
0: ଖାଇଦେଲେ ବିପଦ ହେବାର ସମ୍ଭାବନା ବେଶୀ, ତେଣୁ ସେଇଟା ଆଗ ଦେଖିବା କଥା ଆମେ ଏକ୍ସପାରି ଡେଟ୍କୁ।
2: ସାର୍ ଦେଖିବା ଆଉ ଗୋଟେ କଲ୍ ଆସୁଛି।
0: ଠିକ୍ ଅଛି,
2: ହ୍ୟାଲୋ।
3: ହ୍ୟାଲୋ,
2: ହଁ ଭଉଣୀ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଭଉଣୀ ନମସ୍କାର, ମୁଁ ବଲାଙ୍ଗୀରରୁ କହୁଥିଲି, ଅମ୍ବିକା ମିଶ୍ର।
2: ହଁ କୁହନ୍ତୁ ଭଉଣୀ, ଆପଣଙ୍କ ପ୍ରଶ୍ନ କ'ଣ ଅଛି?
3: ମ୍ୟାଡ଼ାମ୍, ଏଇ ଛୋଟ ଛୋଟ ଛୁଆମାନଙ୍କୁ ମଝିରେ ମଝିରେ ମୁଣ୍ଡ ବ୍ୟଥା ହେଉଛି, କାରଣଟା କ'ଣ?
2: କେତେ ବର୍ଷର ଛୁଆ?
3: 5 ବର୍ଷ।
2: ହଁ ସାର୍ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
3: ଆଉ ସେ ଖାଇବାଟା ତାର ପ୍ରୋବ୍ଲେମ୍, ସେ ଖାଇବା ପ୍ରତି ଆଗ୍ରହ ନାହିଁ ସାର୍।
2: ଠିକ୍ ଅଛି, ଆପଣ ସାର୍ ଆପଣଙ୍କ ପ୍ରଶ୍ନର ଉତ୍ତର ସାର୍ ଦେଉଛନ୍ତି।
0: ବୁଝିପାରିଲି, ଛୁଆମାନଙ୍କର ମୁଣ୍ଡ ବଥା ଯେନ୍ କହୁଛନ୍, ସେଇଟା କେଡ଼େ ଆସିକି ବେଶୀ ଯଦି ପାଣି ରୁକି ରୁକି ମୁଣ୍ଡ ବୁଧେଇବେ, ପ୍ୟାଣ୍ଟ ମାଆ ମାନେ କାଣା ଆସନ୍, ପେଟ ଗରମ ହେଇଗଲା ମୋର ଛୁଆର ବୋଲିକରି ବେଶୀ ଗୁଧେଇ ଦେସନ୍, ବେଶୀ ଗୁଧେଇ ଦେଲେ କେଡ଼ା ଥଣ୍ଡା ହେଇଯିବା, ଥଣ୍ଡା ହେଲେ ସାଇନୋସାଇଟିସ୍ ହେସି, ସାଇନୋସାଇଟିସ୍ ହେଇକରି ମାନେ ପାଣି ଜମିଯାଇସି ମୁଣ୍ଡର ଫ୍ରଣ୍ଟାଲ ସାଇନସ୍ ପେସନ୍, ଫ୍ରଣ୍ଟାଲ ସାଇନସ୍ରେ ପାଣି ଜମିଯାଇସି ମୁଣ୍ଡ ଚିଆସି, ସେଇଟା ଗୋଟେ। ଦୁଇରେ ଛୁଆମାନେ ବେଶୀ ମୋବାଇଲ ଖେଳୁଛନ୍ ଆଜିକାଲି ଘଣ୍ଟା ଘଣ୍ଟା ଧରି ମୋବାଇଲ, ସେଇଟା ବି ଗୋଟେ ମୁଣ୍ଡ ବଥାର କାରଣ। ଆଉ ଗୋଟେ ହେଉଛି କାଣା, ହଁ ମୋବାଇଲ ନାଇଁ ଦେବେ, ତାପରେ ଭଲ ମାନେ ସୁଷମ ଖାଦ୍ୟ ଦେବେ, ଏନିମିଆ ହେଲେ ରକ୍ତହୀନତା ହେଲେ ବି ମୁଡ଼ ଚିଆସି, ମୁଡ଼ ବୋଲାବା, ମୁଡ଼ ଚିଆବା, କିର୍ମି ହେଲେ ବି ମୁଡ଼ ଦୁଖାବା, ଭୋକ ନାଇଁ ଲାଗେ, ହଁ ତେଣୁ ମଝିରେ ମଝିରେ ସେମାନଙ୍କୁ ଡିୱାର୍ମିଂ କରିବେ, କିର୍ମି ଔଷଧ ଠିକ୍ ଭାବରେ ଦେବେ, ଆଜିକାଲି ତ ସ୍କୁଲମାନଙ୍କୁ ବି ରେଗୁଲାର କିର୍ମି ଔଷଧ ଦିଆଯାଉଛେ, ଆଉ ଆଇରନ୍ ବଟିକା ବି ଦିଆଯାଉଛେ, ତେଣୁ ଛୁଆମାନଙ୍କର କେୟାର ମାଆମାନଙ୍କର ବେଶୀ ନେବାର ଅଛେ, ତେଣୁ ବେଶୀ ମୁଡ଼େ ପାଣି ପୁଣା ବେଶୀ ନାଇଁ ରଖିବେ, ଦେଖିକରି ବର୍ଷା ହେଲେ ବର୍ଷାରେ ନାଇଁ ଭିଜବା, ମୋବାଇଲ ଖେଳିବାକେ ବେଶୀ ନାଇଁ ଦେବେ, ଭଲ ଖାଦ୍ୟ ସୁଷମ ଖାଦ୍ୟ ଦେବେ, ଫ୍ରିଜ୍ ଜିନିଷ ନାଇଁ ଦେବେ ଡାଇରେକ୍ଟ,
3: ଦହି ନହେଲେ ଲେମ୍ବୁ ନାଇଁ ଖାଇଲେ ସେ ଭାତ ନାଇଁ ଖାଇବାର।
0: ହଁ ଦହି ଲେମ୍ବୁ କିଛି ଖରାପ ଜିନିଷ ନୁହେଁ, ଫ୍ରିଜ୍ରୁ କାଢ଼ିକରି ସାଙ୍ଗେ ସାଙ୍ଗେ ନାଇଁ ଦେବେ, ଥଣ୍ଡା କର ବାହାରେ ଟିକେ ତାର ନର୍ମାଲ ଟେମ୍ପରେଚର ଆସିଲେ ଲେମ୍ବୁ ଦହି ଦେଇପାରିବେ, କିଛି ଅସୁବିଧା ନାହିଁ। ଲୋକ ବୋଲୁଛନ୍ ଦହି ଦେଲେ ଥଣ୍ଡା ଧରସି, ସେଇଟା ଭୁଲ ହେ, ଦହି ଦେଲେ ଏନ୍ତା କିଛି କଫ ନାଇଁ ହୁଏ କି ଥଣ୍ଡା ନାଇଁ ଧର, ଦହି ତ ବହୁତ ବଢ଼ିଆ ଜିନିଷ, ଦହିରେ ବହୁତ ଗୁଡ଼ା ଆଣ୍ଟିଅକ୍ସିଡେଣ୍ଟ ଅଛେ, ଲାକ୍ଟୋବାସିଲସ୍ ବୋଲି ଗୋଟେ ଜିନିଷ ଅଛେ,

0: ଏଇଟା ଆମର ଅନ୍ତର୍ନଳୀ ବହୁତ ଭଲ, ସେଇଟା ହଜମ କ୍ରିୟା କରେ, ଆଉ ଦହିରେ ବହୁତ ଭିଟାମିନ୍ ଅଛେ, ଫ୍ୟାଟ୍ସ ଅଛେ, ସବୁ ଜିନିଷ ଅଛେ, ଭିଟାମିନ୍ ଜିନିଷ। ତେଣୁ ତାକେ କାଁ କରିବେ, ନର୍ମାଲ୍ ଟେମ୍ପରେଚର୍ ଆଣିକିରି ଦେବେ, କିଛି ଅସୁବିଧା ନାହିଁ।
1: ଆପଣଙ୍କ ପ୍ରଶ୍ନର ଉତ୍ତର ଆପଣ ପାଇଥିବେ ବୋଧେ। ଆଉ କିଛି ପ୍ରଶ୍ନ ଅଛି ଆପଣଙ୍କର?
0: ତାପରେ ଆଉ ଗୋଟେ ମ୍ୟାଡ଼ାମ୍ ଶୁଣନ୍ତୁ ଟିକେ, ଏ କୁରକୁରେ ଲେଜ୍ ଏଗୁଡ଼ା ମାନେ ସବୁ ଦେଲେ କେଳେ ଆସି ତାଙ୍କର ଟେଷ୍ଟ ବୋର୍ଡ଼ର ପରି ଟେଷ୍ଟ ବୋର୍ଡ଼ଟା ସେଟାକେ ବେଶୀ ଖୁଜ୍ସି, ଜିଭରେ ଯେନ୍ ଟେଷ୍ଟ ବୋର୍ଡ଼ ମାନେ ଅଛେ କୁରକୁରେ ଲେଜ୍ ମାନେ ଦେବେ ବୋଲେ ସେଟା ଖୁଜ୍ବା। ତେଣୁ ସେଟା ସବୁ ଟୋଟାଲି ବନ୍ଦ କଲେ ଧୀରେ ଧୀରେ ଧୀରେ ଧୀରେ 2 ସପ୍ତାହ ଭିତରେ ନର୍ମାଲ୍ ଖାନା ଫେର୍ ଖାଇବା ସେ। ତେଣୁ ସେଗୁଡ଼ା ମଝିରେ ମଝିରେ ଫେର୍ ଯଦି ସେଟା ଲାଞ୍ଚୁଆ ବାଗରେ ଦେଇଦେବେ ଟେଷ୍ଟ ବୋର୍ଡ଼ ଗୁଡ଼ାକ, ଫେର୍ ଥରେ ସେଟା ଖୁଜ୍ବା, ଭାତ ନର୍ମାଲ୍ ଖାନା ନେଇ ଖାଇବ ବୁଝିଲେ। ତେଣୁ ଆଗ ହେ ସବୁ ଜିନିଷ ନାଇଁ ଦେବେ, ବିଲକୁଲ ନାଇଁ ଦେବେ। କାଁ ବୋଲେ ନାଇଁ ନାଇଁ ସିଟି ସ୍କାନ୍ କିଛି ଦରକାର ନାହିଁ, କାଁ ହେଲା ସିଟି ସ୍କାନ୍ କରିବେ, ଏଇଗୁଡ଼ାକ ମାନନ୍। ତାଙ୍କୁ ବାହାରିଆ ଜିନିଷ ଜଙ୍କ୍ ଫୁଡ଼୍ ମୋଟେ ନାଇଁ ଦେବେ, ଠେଲା ଜିନିଷ ନାଇଁ ଦେବେ, ଘରେ ଯାହା ତିଆରି କରିକି ସବୁଦିନ ଅଭ୍ୟାସ କଲେ ତାର ଟେଷ୍ଟ ବୋର୍ଡ଼ ଗୁଡ଼ାକ ଆଡାପ୍ଟ ହେଇଯିବା, ତାର ସାଙ୍ଗେ ଏକଷ୍ଟମ ହେଇଗଲେ ଆଉ ସବୁ ଜିନିଷ ସେତେବେଳେ ସେ ଖାଇବା ଘର ଜିନିଷ ହେଲା। ଠିକ୍ ଅଛି,
1: ଧନ୍ୟବାଦ ଭଉଣୀ ଆପଣ କଲ୍ କରିଥିବାରୁ। ତ ସାର୍, ଯେଉଁ ଔଷଧ କଥା କହୁଥିଲେ, ଏକ୍ସପାରି ଡେଟ୍ ଔଷଧ କଥା, ତା ଉପରେ କିଛି କହିଦେବେ?
0: ହଁ, ତେଣୁ ଡେଟ୍ ଏକରେ ହେଲା ଔଷଧର ଏକ୍ସପାରି, ମ୍ୟାନୁଫ୍ୟାକ୍ଚର୍ ଏକ୍ସପାରି, ଏଇ ଦୁଇଟା ଆମେ ଜାଣିବା ନିହାତି ଆବଶ୍ୟକ। ତେଣୁ ଯଦି ବି ଆମକୁ ଆମେ ଧର ପୁରା ଷ୍ଟ୍ରିପ୍ ଆଣିଲେନି, ଅଧା ଷ୍ଟ୍ରିପ୍ ଔଷଧ ମାଗିଲେ, ସେଇଥିରେ ସବୁବେଳେ କହିବେ ଦୋକାନୀକୁ ଯେ ତୁ ମ୍ୟାନୁଫ୍ୟାକ୍ଚର୍ ଏକ୍ସପାରି ଲେଖିଦେ, ସେତିକି କଲେ ଅନ୍ତତଃ ଆମେ ଗୋଟେ ସେଫ୍ ହେଇଯିବା। ଦୁଇରେ ଆମର ଡୋଜ୍ ଗୁଡ଼ାକ ଯେଉଁ ଦେବା, ମାତ୍ରା, କେଉଁ ବୟସରେ କେତେ ଓଜନରେ କେତେ ଔଷଧ ଦିଆହେବ, ଏହା ବିଷୟରେ ସଠିକ୍ ଜ୍ଞାନ ଆମର ରହିବାର ଅଛି। ଡାକ୍ତର ଯେମିତି ପରାମର୍ଶ ଦେଇଥିବେ ସେ ଅନୁସାରେ ଆମକୁ ଦେବା ପଡ଼ିବ, କେଉଁ ଔଷଧ ଖାଇବା ପୂର୍ବରୁ କେଉଁଟା ଖାଇବା ପରେ, ଏମିତି ବହୁତ ଜିନିଷ ଅଛି।
1: ତେଣୁ ଏଗୁଡ଼ା ପ୍ରତି ଆମେ ସବୁ ଧ୍ୟାନ ଦେବା।
0: ଠିକ୍ ଅଛି,
1: ହ୍ୟାଲୋ। ହ୍ୟାଲୋ,
2: ହଁ ହ୍ୟାଲୋ,
1: ହଁ ଭଉଣୀ କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର,
2: ଆପଣଙ୍କ କହୁଛି ବଜାରପଡ଼ା ଭବାନୀପାଟଣା।
1: ହଁ, ଆପଣଙ୍କ ପ୍ରଶ୍ନ କ'ଣ ରହିଛି କୁହନ୍ତୁ।
2: ଆଜ୍ଞା, ଆଜି ତ ଜାତୀୟ ରୋଗୀ ଦିବସ।
1: ହଁ ହଁ,
2: ଆଜ୍ଞା, ମୁଁ ପଚାରିବା ଚାହୁଁଛି ସାର୍ଙ୍କୁ। ମୋର ନମସ୍କାର।
0: ନମସ୍କାର
2: ସାର୍, ମୋର ଭାଣିଜୀର ମାନେ ପିରିୟଡ଼ ହେଲେ ବହୁତ ମାନେ 4 ଦିନ କାଳ ପେଟ କାଟୁଛି।
0: ଡିସ୍ଫଙ୍କସନାଲ୍ ୟୁଟ୍ରାଇନ୍ ବ୍ଲିଡ଼ିଙ୍ଗ ବୋଲି କହନ୍ତି, ପେଟ କାଟୁଛି। ଏଇଟା PCOD ଆଜିକାଲି କହୁଛନ୍ତି, ପୋଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍, PCOS ପୋଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ବୋଲି ବି କହୁଛନ୍ତି। ଏଗୁଡ଼ା ସବୁ ବେଶୀ ହର୍ମୋନାଲ୍ ଇମ୍ବାଲାନ୍ସ ହେଲେ ଏଇଟା ହୁଏ, ହର୍ମୋନ୍ର ଇଷ୍ଟ୍ରୋଜେନ୍ ପ୍ରୋଜେଷ୍ଟ୍ରନ୍ ହର୍ମୋନ୍ର ଗଡ଼ବଡ଼ି ହେଲେ ଏଇଟା ଆସି। ତେଣୁ ମେନ୍ କଥା ହେଲା, ଆମର ଇଷ୍ଟ୍ରୋଜେନ୍ ପ୍ରୋଜେଷ୍ଟ୍ରନ୍ ଗଡ଼ବଡ଼ ହେବାର କାରଣ ହେଲା ଆମେ ଜଙ୍କ୍ ଫୁଡ଼ ବେଶୀ ଖାଇଲେ, ପରିଶ୍ରମ ଏକ୍ସରସାଇଜ୍ ନାଇଁ କରିକରି ହେଉଛି, ବିନା ମାନେ ଶାରୀରିକ ବ୍ୟାୟାମ ଆମର କାହାର ହେଉନାହିଁ। ବେଶୀ ଟାଇମ୍ କାଣା ହେଉଛି, ମୋବାଇଲ୍ ଧରିକି ବସିଲେ, ଅଳସୁଆ ହେଇକି ରହିଲେ, ଆମେ ଜାଣ ହେଲେ ରିମୋଟ୍କେ ବ୍ୟବହାର କଲେ, ଆମେ TVଟା ଅନ୍ କଲେ ରିମୋଟ୍ ଧରିଲେ, ଜାଣ ହେଲେ ଫ୍ୟାନ୍ ପାଇଁ ରିମୋଟ୍, ଏନ୍ତା ହେଲେ କାଣା ହେଉଛି, ଆମର ଶାରୀରିକ ବ୍ୟାୟାମ ନାଇଁ ହେଇପାରବାର। ଦୁଇରେ ଆମେ ଆବଶ୍ୟକତାରୁ ଅଧିକ ଜଙ୍କ୍ ଫୁଡ଼୍ ଆମେ ସବୁ ଖାଉଛେ, ହଁ, ଯେମିତିକି ଧରନ୍ତୁ ବ୍ରଏଲର୍ କୁକୁଡ଼ା ଖାଇଲେ କି ଏସବୁ ଖାଇଲେ କାଣା ହେଉଛି, ଦେହଟା ହର୍ମୋନ୍ ଗୁଡ଼ାକ ବେଶୀ ଗଡ଼ବଡ଼ ହେଇଯିବା। ତେଣୁ ସବୁଠୁ ମେନ୍ କଥା ହେଲା, ପୁରୁଣା ଆମର ଯେ ଆଗର ପୁଚି ଖେଳ ନାହିଁ, ବାଗୁଡ଼ି ଖେଳ ନାହିଁ, ପୁଚି ନାହିଁ, ପିଥୁ ଖେଳ ଡିଆଁ ଡିଇଁ କରୁଥିଲେ, ଇନ୍ଡୋର୍ ଗେମ୍, ଆଉଟଡୋର୍ ଗେମ୍, ଆମର ସବୁ ଶାରୀରିକ ପରିଶ୍ରମ ଆଗରୁ ବେଶୀ ହେଉଥିଲା। ଆଜିକାଲି ଝିଅ ପିଲାଗୁଡ଼ା ପାଠ ପଢ଼ିଲେ, ମୋବାଇଲ୍ ଧରିଲେ, ଆଉ ପିଜା ବର୍ଗର ମଗେଇ ଖାଇଲେ, ଆଉ ଘରେ ବସିକି ରହିଲେ, ରିମୋଟ୍ରେ କାମ ଚାଲିଲା, ଶରୀର ହଲିଲାନି, ସ୍ଥାଣୁ ହେଇକି ବସିକି ରହିଲେ ମୋଟା ହେଇଯାଉଛନ୍ତି। ଦେଖିବେ ସବୁ ଛୁଆ ମୋଟା ହେଇଯାଉଛନ୍ତି ନାହିଁ, ତେଣୁ ମୋଟା ହେଇଗଲେ କ'ଣ ହେଉଛି, ଚର୍ବିରେ ବି ଯେଉଁ ଆପଣ ଓଭାରିରେ ବି ଚର୍ବି ଜମିଯାଏ, ଦେହରେ ଫ୍ୟାଟ୍ ଜମିଯାଉଛି, ଭିସେରାଲ୍ ଫ୍ୟାଟ୍ ବଢ଼ିଯାଉଛି, ଏସବୁ ହେଲେ କ'ଣ ହେଉଛି, ଆମର ଶରୀରର ପ୍ରକ୍ରିୟା ଗୁଡ଼ାକ ଆଉ ଠିକ୍ରେ ହେଇପାରୁନାହିଁ, ତେଣୁକରି ପେନ୍ ହେବ। ତେଣୁ କ'ଣ କରିବା ଆମେ, ଏହିସବୁ ଜିନିଷରୁ ଦୂରେଇ ରହିବା, ଜଙ୍କ୍ ଫୁଡ଼୍ରୁ ଦୂରେଇ ରହିବା, ଶାରୀରିକ ପରିଶ୍ରମ କରିବା, ବିଭିନ୍ନ

0: ପ୍ରକାର ବ୍ୟାୟାମ ଏକ୍ସରସାଇଜ ଯଦି କରିବା ତାହେଲେ ଆମର ନେଚୁରାଲି ରୋଗଟା ଛାଡ଼ିଯିବ।
1: ହଁ ସାର୍,
0: ଥ୍ୟାଙ୍କ ୟୁ।
1: ସାର୍ ଆଉ ଗୋଟେ କଥା ପଚାରିଥିଲା, ତାଙ୍କର ଏଜ୍ 24 ବର୍ଷ, କ'ଣ 24 ବର୍ଷରେ ହରମୋନ୍ ଇମ୍ବାଲାନ୍ସ ଅଛି?
0: ନିଶ୍ଚିତ ହେବ ଏଇସବୁ ଜିନିଷ ପାଇଁ ଯେଉଁଟା କହିଲି ମୁଁ,
1: ଆଜ୍ଞା
0: ଏଇଗୁଡ଼ା ଯଦି ଆମେ ଦେଖିବା ଆପଣ ପରୀକ୍ଷା ସୂତ୍ରରେ ତାକୁ କୁହନ୍ତୁ ରେଗୁଲାର ଏକ୍ସରସାଇଜ କରୁ, ଡାଏଟ ଖାଦ୍ୟ ଉପରେ ଧ୍ୟାନ ଦେଉ, ଠିକ
1: ଆଜ୍ଞା
0: ଖାଦ୍ୟ, ସୁଷମ ଖାଦ୍ୟ, ରେଗୁଲାର ଏକ୍ସରସାଇଜ, ପରିଶ୍ରମ କଲେ ଅଟୋମେଟିକ୍ ଠିକ୍ ହେଇଯିବ, କିଛି ଔଷଧର ଆବଶ୍ୟକତା ହିଁ ନାହିଁ।
1: ସାର୍, ସାର୍ ଧନ୍ୟବାଦ ସାର୍,
2: ଥ୍ୟାଙ୍କ ୟୁ।
3: ଆପଣଙ୍କ
2: ନମସ୍କାର।
3: ପ୍ରଶ୍ନର ଉତ୍ତର ପାଇଲେ,
1: ହଁ
3: ଆଉ
1: ମ୍ୟାଡ଼ାମ୍,
3: କିଛି ପ୍ରଶ୍ନ ଅଛି ଆପଣଙ୍କର?
1: ପ୍ରଶ୍ନ ହ୍ୱାଇଟ୍ ଡିସ୍ଚାର୍ଜ ଉପରେ ବି ଟିକେ ପଚାରିବାର ଥିଲା ସାର୍, ହ୍ୱାଇଟ୍ ଡିସ୍ଚାର୍ଜଟା
0: ହଁ,
1: କାହିଁକି
0: ହ୍ୱାଇଟ୍
1: ହେଉଛି
0: ଡିସ୍ଚାର୍ଜଟା
1: ମ୍ୟାଡ଼ାମ୍?
0: ହେଉଛି ଗୋଟେ ବ୍ୟାକ୍ଟେରିଆଲ ଆଉ ଫଙ୍ଗାଲ ଇନଫେକ୍ସନ।
1: ଆଜ୍ଞା
0: ସେଇଟା କ'ଣ ହୁଏ ନା ଆମର, ସେଇଟା ହେଉଛି ଗୋଟେ ଅନହାଇଜେନିକ କଣ୍ଡିସନରେ ସେଇଟା ହୁଏ, ଫଙ୍ଗସ୍ ଡେଭେଲପ, ପେଡ଼ ଗୁଡ଼ାକରେ ଯଦି ଫଙ୍ଗସ୍ ଡେଭେଲପ୍ ହୋଇଯିବ ସାନିଟେରି
1: ସାର୍,
0: ପେଡ଼୍ସରେ, କିମ୍ବା
1: ଆଜ୍ଞା
0: ଯଦି ସେଠି ମଏଶ୍ଚର ରହିବ, ଓଦାଳିଆ ରହିବ, ସେ ଜାଗା
1: ହଁ
0: ଶୁଖିଲା ରହିବନି, ସେଠି କ'ଣ ହୁଏ ଫଙ୍ଗସ୍ ଡେଭେଲପ୍, ଯେମିତି ଦେଖିବେ ଫିମ୍ପି ମାରେ ଆଚାର ଦେଖିଛନ୍ତି,
1: ଆଜ୍ଞା ଆଜ୍ଞା ହଁ ହଁ
0: ହଁ ସେଇ ଟାଇପ୍ର, ଏଇଟା ଗୋଟେ କବକ ଜନିତ ରୋଗ, ଫଙ୍ଗସ୍ ଟାଇପ୍ର ରୋଗ, କବକ ମାନେ
1: ହଁ
0: ଫଙ୍ଗସ୍,
1: ମ୍ୟାଡ଼ାମ୍,
0: ତେଣୁ ସେଠି କ'ଣ ଫିମ୍ପି ମାରିଲା ଭଳିଆ ସେ ଜାଗାରେ ହେଇଯାଏ। ଦେହ ଜାଗା ଦେଖିବେ ଆଜିକାଲି ସବୁ ଗୋଲ ଗୋଲ ଗୋଲ ଗୋଲ ଯାଦୁ ହେଉଛି,
1: ହଁ ରିଙ୍ଗ ରିଙ୍ଗ ଭଳିଆ, ହଁ
0: ରିଙ୍ଗ
1: ହଁ
0: ରିଙ୍ଗ ରିଙ୍ଗ ଭଳିଆ ହେଉନି, ରିଙ୍ଗ ୱାର୍ମ
1: ସାର୍,
0: କହୁଛନ୍ତି,
1: ସାର୍
0: ଟିନିଆ
1: ଆଜ୍ଞା
0: କର୍ପୋରିସ୍ କହୁଛନ୍ତି ତାକୁ, ତେଣୁ
1: ହୁଁ
0: ଏଇସବୁ ଯାକ ଗୋଟେ ଇନଫେକ୍ସନ। ତାପରେ ସେଥିପାଇଁ ଆମେ କ'ଣ କରିବାକୁ ପଡ଼ିବ, ବେଶୀ ଧ୍ୟାନ ଦେବା ସଫା ସୁତୁରା ରହିବା ପାଇଁ,
1: ହଁ
0: ହେଲା,
1: ସାର୍,
0: ତେଣୁ ସେ ଇଏ ଜାଗା ଗୁଡ଼ାକ ସଫା କରିବା, ସେଠି ୱାଶ୍ କରିବା, ଆଜିକାଲି ତ ଭି ୱାଶ୍ ବଢ଼ିଆ ବଢ଼ିଆ ଜିନିଷ ସବୁ ମିଳିଲାଣି ମାର୍କେଟରେ,
1: ହଁ
0: ୱାଶ୍
1: ସାର୍,
0: କରିବା ପାଇଁ କରିବା, ଭଲ ପ୍ୟାଡ଼୍ ଗୁଡ଼ା ପିନ୍ଧିବା ଯେଉଁଟାକି ଏୟାର ଟାଇଟ୍ ରଖିବେ, ପ୍ୟାଡ଼୍ ଗୁଡ଼ାକ ଯେଉଁଟା କାଢ଼ିବେ ପୁଣି
1: ଆଚ୍ଛା
0: ତାକୁ କ୍ଲୋଜ୍ କରି ରଖିବେ, ପବନରେ ବାଜିଲେ ଖୋଲା ପବନରେ ମଏଶ୍ଚର ହେଇକି ସେ ପ୍ୟାଡ଼୍ରେ ଇନଫେକ୍ସନ୍ ହେଇଯାଏ,
1: ଓହୋ ହଁ
0: ବୁଝିପାରିଲେ।
1: ହଁ ସାର୍, ତ ଆର ଆଉ କ'ଣ ଏକ୍ସରସାଇଜ୍ ବି ଅଛି ସାର୍ ହ୍ୱାଇଟ୍ ଡିସ୍ଚାର୍ଜର?
0: ପେଲଭିକ ପେଲଭିକ ଫ୍ଲୋର ଏକ୍ସରସାଇଜ ବୋଲି ଅଛି, ଦେଖିବେ ୟୁଟ୍ୟୁବରେ,
1: ଆଜ୍ଞା
0: ସେ
1: ଆଜ୍ଞା
0: ପେଲଭିକ ଫ୍ଲୋର ଏକ୍ସରସାଇଜ ଗୁଡ଼ାକ କଲେ ଆପଣଙ୍କର ପେଲଭିକ ମସଲ ଗୁଡ଼ାକ ତା'ର ଟାଇଟ୍ ହେଲେ ସେଠି କ'ଣ ହେବ, ସେଠି ମସ୍କୁଲ ମସଲ ଗୁଡ଼ାକ ଫ୍ଲେକ୍ସିବିଲିଟି ବଢ଼ିବ, ଆଉ
1: ଆଜ୍ଞା
0: ସେଠିକାର ଯେଉଁ ମାଇକ୍ରୋଭେଲି ଗୁଡ଼ାକ ସେଇଟା
1: ହଁ
0: ଭଲ
1: ସାର୍,
0: ଫଙ୍କସନ୍, ନର୍ମାଲ ଫଙ୍କସନ୍ ପଳେଇ ଆସିଲେ ସିଏ ବି ଗୋଟେ ପ୍ରକାର ସାହାଯ୍ୟ କରିବ ଆପଣଙ୍କୁ।
1: ଆଜ୍ଞା
3: ଧନ୍ୟବାଦ
1: ବହୁତ
3: ଭଉଣୀ
1: ବହୁତ
3: ଆପଣ ଫୋନ୍
1: ଧନ୍ୟବାଦ ସାର୍,
3: କରିଥିବାରୁ,
1: ହଁ ଅପା ନମସ୍କାର,
3: ଧନ୍ୟବାଦ।
1: ଧନ୍ୟବାଦ
3: ସାର୍, ଯେମିତି କହିଲେ ଆମେ ଔଷଧ କ'ଣ କରିଥାଉ ନା, ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଦୋକାନରୁ ଆଣିକି ଖାଇ ଦେଇଥାଉ, ତ ସେଇଟା କେତେ ଠିକ୍ ବୋଲି କହିବେ?
0: ବିଲକୁଲ ଠିକ୍ ନୁହଁ, କାହିଁକିନା ଗୋଟେ କଥାରେ ଅଛି, ଗୋଟେ ଫରେନର୍ ଥରେ ଆସିଥିଲେ ଭାରତକୁ ବୁଲି, ତାଙ୍କୁ ପଚାରିଲେ ଯେ ତମେ ଭାରତରେ ଆପଣ କ'ଣ ଦେଖିଲେ, ସିଏ ଗୋଟେ କଥା କହିଲେ ଯେ ଭାରତରେ ଆଜ୍ଞା ମୁଁ ଗୋଟେ ଜିନିଷ ଦେଖିଲି ଯେ ଘରେ ଘରେ ଡାକ୍ତର, ଯିଏ ଯାହା ପଚାରିଲେ, ମୁଁ ଗୋଟେ ଯାଇଥିବି ପଚାରିଲେ ତୁ ଏଇଟା ଖାଇଦେ, ସେ ଚେର ଖାଇଦେ, ସେ ମୂଳ ଖାଇଦେ, ସେ ବଟିଆ ଖାଇଦେ, ସେ ଏମିତି କରିଦେ, ଏ ପ୍ରକାର ସବୁ କହିଲେ, ତେଣୁ ଆମେ ସବୁ କ'ଣ କରୁ କରୁ ଘରେ ଘରେ ସବୁ ଆମେ ନ ଜାଣିକିରି ବି ଯେଉଁ ବିଷୟରେ ଆମର ଅଭିଜ୍ଞତା ନାହିଁ ସେ ବିଷୟରେ ଆମେ ଉପଦେଶ ଦେବାରେ ଲାଗୁ, ତେଣୁ ନିଜେ ନିଜେ ଯା ପାରାସିଟାମଲ୍ଟା ଖାଇଦେ, ଯା ସେ ମୁଣ୍ଡ ବଥା ହେଉଛି ନୋଭାଲ ଯେନିକି ଆନାଲିଜଗୁଡ଼ୁ ଖାଇଦେ, ଏମିତି ସବୁ ଆମେ ସବୁ କହୁନୁ କି ଏଗୁଡ଼ାକ ଠିକ୍ ନୁହେଁ, କାହିଁକି ନା ରୋଗର କାରଣ ଆମେ ଜାଣିନେ, କାହିଁକି ହେଇଛି, କେତେ ଦିନ ହେଲାଣି, କ'ଣ ଇନଭେଷ୍ଟିଗେସନ୍ କିଛି ନ କରିକି ଉପରେ ଉପରେ ଗୋଟେ ବଟିଆ ଖାଇକି ଲକ୍ଷଣଟାକୁ ଦବାଇ ଦେବାଟା ବହୁତ ଡେଞ୍ଜରସ୍। ପେଟ କାଟୁ, ଧରନ୍ତୁ ଗୋଟେ ଏକ୍ଜାମ୍ପଲ୍, ପେଟ ଜୋରରେ କାଟୁଛି, ଆମେ ଯଦି ସେଇଟା ଆପେଣ୍ଡିସାଇଟିସ୍ ବି ହେଇପାରେ, 24 ଘଣ୍ଟା ଭିତରେ ଅପରେସନ୍ ନକଲେ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ଅଛି, ତେଣୁ ସେଠି ଆମେ ପେନ୍ କିଲର୍ ଯଦି ଦେବା ବହୁତ ବଡ଼ ଅପରାଧ ସେଇଟା, ତେଣୁ ଆମେ ନ ଜାଣି କିଛି ନ ଜାଣିକି, ଯେମିତି କହନ୍ତିନି କି ବିଛା ମତରେ ନ ଜାଣି ସାପ ଗାତରେ ହାତ ପୁରେଇବା ଭଳିଆ କଥା ଏଇଟା, ତେଣୁ ଏଇଥିରୁ ଆମେ ସବୁବେଳେ ଦୂରରେ ରହିବା ନିହାତି ଆବଶ୍ୟକ, ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା, ପରାମର୍ଶ ନେଇକି ଯାହା ବି କରିବା।
3: ବେଳେବେଳେ କ'ଣ ହୁଏ, ଡାକ୍ତର ଆମକୁ 15 ଦିନର ମେଡ଼ିସିନ୍ ଦେଇଛନ୍ତି, ଆମର କଷ୍ଟଟା ଲାଘବ ପାଇଗଲେ, ଉପଶମ ପାଇଗଲେ, ତାପରେ ଆମେ ନିଜେ ନିଜେ ଔଷଧଟା ବନ୍ଦ କରିଦେଇଥାଉ, ଏଇଟା କେତେ ଦୂର ଠିକ୍ କହିବେ?
0: ଏଇଟା ତ ନିହାତି ଭୁଲ, କାହିଁକିନା ପ୍ରତି ଔଷଧର ତା'ର ଗୋଟେ ପିରିୟଡ଼ ଥାଏ, କେତେ ଦିନ ଖାଇବେ ନିର୍ଦ୍ଦିଷ୍ଟ ନିର୍ଦ୍ଧାରଣ ହୋଇଥାଏ, ତେଣୁ ଅଧାରେ ଛାଡ଼ିଲେ, ଯେମିତି ଗୋଟେ ଘାଇଲା ବାଘ ବହୁତ ଡେଞ୍ଜରସ୍, ବାଘ ନ ମାରି ଖାଲି ଘାଇଲା କରି ଛାଡ଼ିଲେ ତ ଆକ୍ରମଣ କରିବ, ସେମିତି ରୋଗ ବି ସେମିତି ଘାଇଲା, ଅଧା ଖାଇକି ଛାଡ଼ିଦେବେ, ଅଳ୍ପ ଖାଇକି ଛାଡ଼ିଦେବେ, ଏମିତି ଗଲେ କ'ଣ ହୁଏ, ଡ୍ରଗ୍ ରେଜିଷ୍ଟେନ୍ସ ବଢ଼ିଯାଏ, ଯେମିତି ଗୋଟେ

0: ବର୍ତ୍ତମାନ ହେଲାଣି ଟିବି, MDR କହୁଛନ୍ତି, ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ହେଲାଣି ଯକ୍ଷ୍ମା। ତେଣୁ ଔଷଧକୁ ପୁରା ମାତ୍ରାରେ ନ ଖାଇଲେ ସେ ବ୍ୟାକ୍ଟେରିଆ ଭାଇରସ୍ ଗୁଡ଼ାକ ରେଜିଷ୍ଟାଣ୍ଟ ହେଇଯାଆନ୍ତି। ହେଲେ ଏମିତି ଧୀରେ ଧୀରେ କ'ଣ ହେବ, ଔଷଧ ଆଉ ଯେଉଁ ମାତ୍ରାରେ ଦେଉଥିଲେ ସେଟା କାମ କରିବନି, ଆଉ ଖଣ୍ଡିଆ କରି ଖାଇଲେ ସେ ରୋଗଟା ପୁଣି ବଢ଼ିବ, ରିବାଉଣ୍ଡ ହେଇକି ଆସିବ, ଡବଲ ଫୋର୍ସରେ ବି ଆସିପାରେ। ତେଣୁ ଔଷଧର ମାତ୍ରା ଆମେ ପୁରା କରିବା, ଖାଇଲା ପରେ ପୁଣି ଡାକ୍ତରଙ୍କୁ ଯାଇ କହିବା ଯେ ସାର୍ ଏଇ ଔଷଧ ମୁଁ ପୁରା ବର୍ତ୍ତମାନ ଖାଇଛି, ବର୍ତ୍ତମାନ ମୋର ଶରୀର କଣ୍ଡିସନଟା ଏମିତି ବୋଲି କହିବେ। ଯାହାକଲେ ସେ ତାପରେ ଆପଣଙ୍କୁ ନିର୍ଣ୍ଣୟ କରିବେ ଔଷଧ ଆପଣ ଖାଇବେ ନା ଖାଇବେନି।
1: ସାର୍, ଆଜି ଆମ ଗହଣରେ ଉପସ୍ଥିତ ଥିଲେ ଡାକ୍ତର ଶରତ କୁମାର ସାହୁ। ସାର୍, ଆପଣଙ୍କର ମୂଲ୍ୟବାନ ସମୟ ଓ ସୁନ୍ଦର ତଥ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରୁଛୁ ଆଜିର ଆଲୋଚନା ଆମ ଶ୍ରୋତାମାନଙ୍କୁ ରୋଗୀ ସୁରକ୍ଷା ବିଷୟରେ ଅଧିକ ସଚେତନ କରିଥିବ। ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।
0: ନମସ୍କାର।

0: ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ କଲେ ଉଦ୍ଘାଟନ। ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦେଶ ବିଦେଶର ଶୀର୍ଷ ନେତୃବୃନ୍ଦ। ପ୍ରଧାନମନ୍ତ୍ରୀଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ମାସେବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ 2026। ଏବଂ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଯଶଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ 7.8% ଅଭିବୃଦ୍ଧି ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: और इस चैलेंजिंग पीरियड में भी भारत ने 7.8% ग्रोथ हासिल करके दिखाई है। और इसी दरमियान जापान की क्रेडिट रेटिंग एजेंसी ने भारत की सॉवरेन रेटिंग में सुधार किया है, अपग्रेड किया है। और ये भी 3 दशक के बाद, करीब 35 साल के बाद हुआ है।
1: ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମ ବ୍ୟାପକ ହେଉଛି ଏବଂ ଏହା ନବସୃଜନ ନିବେଶ ଓ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱସ୍ତରରେ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ରାଷ୍ଟ୍ର ଭାବେ ସ୍ଥାନିତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତରେ ନିର୍ମିତ ଚିପ୍ସ ଏବେ ଦେଶ ତଥା ବିଦେଶରେ ମଧ୍ୟ ଉପଲବ୍ଧ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ମୋହାଲି ସୁରଟରେ 2 ସେମିକଣ୍ଡକ୍ଟର ପ୍ଲାଣ୍ଟରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇସାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସେମିକଣ୍ଡକ୍ଟର ମିଶନ 2.0 ପ୍ରଥମ ପର୍ଯ୍ୟାୟରେ ବ୍ୟୟ ଅଟକଳ $8 ବିଲିୟନ ଆମେରିକୀୟ ଡଲାରରୁ $13.5 ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 12 ଚିପ୍ସ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭବିଷ୍ୟତରେ ଏହା ଅଧିକ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: ବିତେ ଏକ ଦଶକ ମେ ଭାରତ ନେ ଅପନେ ଟ୍ରାନ୍ସମିଶନ ନେଟୱର୍କ କୋ ଭି ଏକ୍ସପେଣ୍ଡ କିଆ

0: साथियों, भारत में पावर इंफ्रास्ट्रक्चर का यह विस्तार हमारे सेमीकंडक्टर इकोसिस्टम के लिए भी एक बड़ी स्ट्रेंथ है। भारत हर वो कदम उठा रहा है जो हमें सेमीकंडक्टर इंडस्ट्री का एक प्रिफर्ड डेस्टिनेशन बनाए।
1: ଏ ଅବସରରେ ଶ୍ରୀ ମୋଦି ବ୍ରିକ୍ସ ସମ୍ମିଳନୀର ସଫଳତା ଉପରେ ଆଲୋକପାତ କରିଛନ୍ତି। ଭାରତ ପ୍ରତି ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ବିଶ୍ୱାସର ଏହା ପ୍ରତିଫଳନ ବୋଲି ସେ ବର୍ଣ୍ଣନା କରିଛନ୍ତି। ସମାରୋହରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ସେମିକନ୍ 2.0 ଅଧୀନରେ ଶିଳ୍ପ ପ୍ରତିଷ୍ଠା 6 ପ୍ରମୁଖ ପ୍ରସଙ୍ଗ ଉପରେ କେନ୍ଦ୍ରୀଭୂତ ହୋଇଛି। ସେଗୁଡ଼ିକ ହେଉଛି ସେମିକଣ୍ଡକ୍ଟର ଡିଜାଇନ୍, ମେସିନ୍ ଏବଂ ସାମଗ୍ରୀ, ମେମୋରି, ସିଲିକନ୍, କମ୍ପାଉଣ୍ଡ ଏବଂ ଲଜିଂ ପ୍ରାଭିକେସନ୍ ୟୁନିଟ୍ ଓ ଗବେଷଣା ଏବଂ ବିକାଶ। ଏହି ସମ୍ମିଳନୀରେ 600 ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଏବଂ 50 ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡସ୍, ସିଙ୍ଗାପୁର, ସ୍ୱିଡେନ୍ ସମେତ ଭାରତର 12 ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ସହଯୋଗ, ନିବେଶ, ନବସୃଜନ ଏବଂ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି 3-ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76ତମ ଜନ୍ମଦିବସ ଅବସରରେ ଦେଶ ବିଦେଶର ଶୀର୍ଷ ନେତୃବୃନ୍ଦ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଡକ୍ଟର ହରିବଂଶ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ଶୀର୍ଷ ନେତୃତ୍ୱ, ସମାଜର ବିଭିନ୍ନ ବର୍ଗର ଲୋକ ତଥା ବିଦେଶୀ ରାଷ୍ଟ୍ରର ନେତା ଅନ୍ତର୍ଭୁକ୍ତ। କୃତଜ୍ଞତା ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଅମନ ପନ୍ଥଙ୍କ ଦ୍ୱାରା ଲିଖିତ ଆଶୀର୍ବାଦ କା ଦିଆ ଶୀର୍ଷକ ଏକ ଗୀତ ପୋଷ୍ଟ କରିଛନ୍ତି। ଏଭଳି ଶୁଭେଚ୍ଛା ଓ ଆଶୀର୍ବାଦ ତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ସଦିଚ୍ଛା ଅଧିକ ସମର୍ପଣ ଓ ନିଷ୍ଠାର ସହ ଦେଶବାସୀଙ୍କ ସେବା କରିବାରେ ତାଙ୍କ ସଂକଳ୍ପକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଏବଂ ତାଙ୍କ ଜନସେବାର 25 ପୂର୍ତ୍ତି ଅବସରରେ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆଜି ଗୁଜରାଟର ଭଡ଼ନଗରଠାରୁ ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଭଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ର୍ୟାଲିର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବା ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ। ଆଜିର ଦିବସ ସମାଜର ପ୍ରତ୍ୟେକ ବର୍ଗକୁ ସେବାଯାତ୍ରାରେ ସାମିଲ ହେବାକୁ ପ୍ରେରଣା ପ୍ରଦାନ କରୁଛି। 2047 ବିକଶିତ ଭାରତ ସ୍ୱପ୍ନ ହାସଲ ଦିଗରେ ନିଃସ୍ୱାର୍ଥପରତାର ସହ ଅଧିକ ସମର୍ପଣ ଭାବର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।
2: ହମ୍ନେ ଯୋ କଳ୍ପନା ରଖି ହେ 2047 ମେ ପୂର୍ଣ୍ଣ ବିକଶିତ ଭାରତ କି ଓ କଳ୍ପନା କି ପୂର୍ତ୍ତି କେ ଲିଏ ଅନେକ ଏସା ୟୁବା ଚାହିଏ, ଅନେକ ଏସେ କିଶୋର ଚାହିଏ, ଅନେକ ଏସେ ବାଲକ ଚାହିଏ ଯୋ ଆନେ ୱାଲି 3 ପିଢ଼ି ତକ ନରେନ୍ଦ୍ର ମୋଦି କେ ରାସ୍ତେ ପର ଅପନେ ଜୀବନ କୋ ଆଗେ ବଢ଼ାକର ଭାରତ ପ୍ରଥମ କେ ମନ୍ତ୍ର କୋ ସଫଳତା କେ ସାଥ କରେ।
1: ପ୍ରଧାନମନ୍ତ୍ରୀଙ୍କ ଜନସେବା ଜୀବନ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦିଙ୍କ ନିରନ୍ତର କାର୍ଯ୍ୟଶୈଳୀ ଉପରେ ସୂଚନା ପ୍ରଦାନ କରିଛନ୍ତି। ଏ 25 ଜନସେବା ଯାତ୍ରାରେ ଶ୍ରୀ ମୋଦିଙ୍କ ବିରୁଦ୍ଧରେ ଦୁର୍ନୀତି କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆସିପାରିଛି। ବିଶ୍ୱର 5 ଦୁର୍ବଳ ରାଷ୍ଟ୍ରର ସୀମା ଡେଇଁ ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। ବନ୍ଦର, ସଡ଼କ ଓ ଆକାଶପଥ ଏବଂ ଡିଜିଟାଲ ନେଟୱାର୍କର ଭିତ୍ତିଭୂମିରେ ବ୍ୟାପକ ବିକାଶ ଭାରତକୁ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ ପରିଚୟ ଦେଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ଶ୍ରୀ ମୋଦିଙ୍କ ଜନ୍ମଦିବସ ଅବସରରେ ଆଜି ତାଙ୍କ ଜନ୍ମସ୍ଥାନ ଭଡ଼ନଗରରେ ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା, ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଐତିହାସିକ ଶର୍ମିଷ୍ଠା ହ୍ରଦଠାରେ ଏକ ଆରତୀ ସମାରୋହରେ ଅଂଶଗ୍ରହଣ କରିଥିଲେ। ସେଠାରୁ ହଟକେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭଡ଼ନଗର ରେଳ ଷ୍ଟେସନଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ମାସ 17 ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଏବଂ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍ମୁକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ ସ୍ୱଚ୍ଛ ଭାରତ ବିକଶିତ

0: ଭାରତ ଏବଂ ସ୍ୱଚ୍ଛ ଓ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୂହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂରଣ ଅବସରରେ ଆସନ୍ତା ମାସ 7 ତାରିଖରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ବେଳାଭୂମି ସମେତ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସଫେଇ ଉପରେ ବିଶେଷ ଧ୍ୟାନ କେନ୍ଦ୍ରୀଭୂତ ହେବ। ପିଏମ୍ ବିଶ୍ୱକର୍ମା ଯୋଜନାକୁ ଆଜି 3 ବର୍ଷ ପୂରଣ ହେଉଛି। 30 ଲକ୍ଷ ହିତାଧିକାରୀ ଏଥିରେ ପଞ୍ଜିକୃତ ହୋଇଥିବାରୁ 2023 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। 18 ଚିହ୍ନିତ ବାଣିଜ୍ୟିକ କ୍ଷେତ୍ରରେ ପାରମ୍ପରିକ କାରିଗର ଏବଂ ହସ୍ତଶିଳ୍ପ କାରିଗରଙ୍କୁ ନିଜର ବ୍ୟବସାୟିକ ପରିସର ବୃଦ୍ଧି କରିବା ଲାଗି ବିଭିନ୍ନ ସହାୟତା ପ୍ରଦାନ କରାଯିବାର ଏହା ମୁଖ୍ୟ ଉଦ୍ଦେଶ୍ୟ। କ୍ରିକେଟ୍। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଆଜି ଭାରତ ଆଫଗାନିସ୍ତାନ T20 ଅନ୍ତର୍ଜାତୀୟ କ୍ରିକେଟ୍ ପୁରୁଷ ବର୍ଗ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ କଲେ ଉଦ୍ଘାଟନ। ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦେଶ ବିଦେଶର ଶୀର୍ଷ ନେତୃବୃନ୍ଦ। ପ୍ରଧାନମନ୍ତ୍ରୀଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ମାସେବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଏବଂ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ସମ୍ବାଦ।
1: Afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi inaugurates Semicon India 2026 in New Delhi, says India's semiconductor ecosystem expanding rapidly and opening new opportunities for innovation, investment and growth. Union Minister Ashwini Vaishnav says government has set a target to support 200 startups and companies to design chips in India across BJP's month-long nationwide Seva Sankalp Abhiyan begins today to mark Prime Minister Narendra Modi's 25 years of public life and service. PM Vishwakarma scheme completes 3 years today. India slams Pakistan for providing permissive environment for terrorists responsible for September 11 attacks in the United States. And in men's cricket, India to take on Afghanistan in last match of T20 International Series in New Delhi this evening. Prime Minister Narendra Modi today inaugurated Semicon India 2026 at Yashobhumi in New Delhi. The three-day conference is focusing on advancing collaboration, investment, innovation and talent development in India. Speaking on the occasion, the Prime Minister said India's semiconductor ecosystem is expanding rapidly and it is opening new opportunities for innovation, investment and growth.
2: भारत ने अपने ट्रांसमिशन नेटवर्क को भी एक्सपेंड किया है। साथियों, भारत में पावर इंफ्रास्ट्रक्चर का यह विस्तार हमारे सेमीकंडक्टर इकोसिस्टम के लिए भी एक बड़ी स्ट्रेंथ है। भारत हर वो कदम उठा रहा है जो हमें सेमीकंडक्टर इंडस्ट्री का एक प्रीफर्ड डेस्टिनेशन बनाए।
1: Mr. Modi said, on one side, India's economy is growing and on the other side, global trust in India is also growing. He said, despite the challenging global environment, India recorded a growth rate of 7.8%. The Prime Minister said, at the same time, Japan's credit rating agency also upgraded India's sovereign rating. Mr. Modi said, every citizen of the country is working with a commitment to build a developed India.
2: इसी सितंबर में ही भारत की क्वार्टरली जीडीपी रिपोर्ट आई और इस चैलेंजिंग पीरियड में भी भारत ने 7.8% ग्रोथ हासिल करके दिखाई।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି ସେବା ସଂକଳ୍ପ ଅଭିଯାନ। ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ସେବା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିଛି କହିଲେ ମୁଖ୍ୟମନ୍ତ୍ରୀ। ଘରେ ଘରେ ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ କଲେ ନିବେଦନ। ଦେଶରେ ସେମି କଣ୍ଡକ୍ଟର ଇକୋସିଷ୍ଟମ ନବସୃଜନ, ନିବେଶ ଓ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିଛି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଉଛି ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଏବଂ ଆସନ୍ତା ଶନିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ପ୍ରଭାବରେ 20ଟି ଜିଲ୍ଲାରେ ପ୍ରବଳ ବର୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ ଏକମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଶ୍ରୀ ମୋଦିଙ୍କ ଏହି ଯାତ୍ରା ଜନସେବାରୁ ଦେଶସେବାର ମନ୍ତ୍ର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଅନବରତ କାର୍ଯ୍ୟ କରୁଛନ୍ତି।

0: ଜଳାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିରରେ ଆଜି ସନ୍ଧ୍ୟାରେ ଦୀପଦାନ କରାଯିବ। ଦେଶବ୍ୟାପୀ ମଧ୍ୟ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ 25 ବର୍ଷର ସୁଶାସନ ଦେଶରେ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି। ଶ୍ରୀ ମୋଦି ଅନ୍ତର୍ଭୁକ୍ତିମୂଳକ ବିକାଶ ପାଇଁ ଅଭୂତପୂର୍ବ ଗତି ଏବଂ ଦେଶର ଭବିଷ୍ୟତକୁ ନୂତନ ଦିଗ ପ୍ରଦାନ କରିଛନ୍ତି ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୀତିରେ ପରିଣତ ହୋଇଛି। 25 କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ବୈଷୟିକ କ୍ଷେତ୍ର, ମହାକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଭିନ୍ନ କ୍ଷେତ୍ରରେ ଡିଜିଟାଲ୍ ବିପ୍ଳବ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାବଲମ୍ବୀ କରାଇଛି ବୋଲି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରଥମ ସଂକଳ୍ପ ସହିତ 140 କୋଟି ଦେଶବାସୀଙ୍କ ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଉଛନ୍ତି। ତାଙ୍କ ନେତୃତ୍ୱ ଭାରତ ବିକାଶ ଓ ଆତ୍ମନିର୍ଭରଶୀଳତାର ନୂଆ ମାନଦଣ୍ଡ ସ୍ଥାପନ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ତାଙ୍କ ଅସୀମ ସହଯୋଗ ନିମନ୍ତେ ସର୍ବଦା କୃତଜ୍ଞ ବୋଲି ଶ୍ରୀ ମାଝି କହିଛନ୍ତି। ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି। ସେବା ସଂକଳ୍ପ ଅଭିଯାନ ଅବସରରେ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ନିରବଚ୍ଛିନ୍ନ ସେବା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିଛି। ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିଠାରୁ ଆରମ୍ଭ ହୋଇଥିବା ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ମାନବ ସେବା ଓ ତ୍ୟାଗର ଏକ ବିରାଟ ଜନ ଆନ୍ଦୋଳନ। ରାଜ୍ୟ ସରକାର ଅଟଳ ରକ୍ତଦାନ ଅଭିଯାନ ପାଇଁ 50 କୋଟି 54 ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ଅଧୀନରେ ନୂତନ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ଓ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକକରଣ କରାଯାଉଛି। ଆଜିର ଏହି ଶିବିରରେ 6500 ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ଦେଶବ୍ୟାପୀ ଏ କାର୍ଯ୍ୟକ୍ରମ ସାରା ଭାରତବର୍ଷରେ ଆମ ଓଡ଼ିଶା ପ୍ରଦେଶରେ କାର୍ଯ୍ୟକାରୀ କରାଯାଉଛି। ଆଜି ରାଜ୍ୟସ୍ତରୀୟ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇଏ କାର୍ଯ୍ୟକ୍ରମ କେବଳ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ମାନବ ସେବା, ତ୍ୟାଗ ଏବଂ ସାମୂହିକ ଉତ୍ସର୍ଗୀକୃତ ଭାବନାର ଏକ ବିରାଟ ଜନ ଆନ୍ଦୋଳନ। ରକ୍ତର ଆବଶ୍ୟକତା ଥିବା ପ୍ରତ୍ୟେକଙ୍କର ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରାପଦ ରକ୍ତ ଏବଂ ରକ୍ତ ଉପାଦାନ ଉପଲବ୍ଧ କରାଇବା ପାଇଁ ଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି।
0: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ପ୍ରତିରକ୍ଷା ଆମଦାନୀ 70%ରୁ ହ୍ରାସ ପାଇ 35%ରେ ପହଞ୍ଚିବା ସହ ସେମି କଣ୍ଡକ୍ଟର ଓ ମହାକାଶ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ଭୁବନେଶ୍ୱରଠାରେ ସେବାରେ ମୋର ଯୋଗଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଚାରାରୋପଣ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଲୁଣିଆ ଶହୀଦନଗରଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଛନ୍ତି। ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ଉପଲକ୍ଷେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାରାରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ କ୍ରମରେ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାରେ ଏହି ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ 7.8% ଅଭିବୃଦ୍ଧି ହାସଲ କରିଛି।
2: अपने ट्रांसमिशन नेटवर्क को भी एक्सपेंड किया है। साथियों, भारत में पावर इंफ्रास्ट्रक्चर का यह विस्तार हमारे सेमीकंडक्टर

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମମାନ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଓମ୍ ଶାନ୍ତି ଓମ୍ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତଟିକୁ ଲେଖିଛନ୍ତି ଜାଭେଦ ଅଖତର। ସଙ୍ଗୀତରେ ସଜେଇଛନ୍ତି ବିଶାଲ ଏବଂ ଶେଖର।

ଏଥର ଚଳଚ୍ଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ କବିତା କୃଷ୍ଣନ୍ ମୂର୍ତ୍ତି। ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସିସ୍ ଏବଂ ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ।

ଏଥର ଚଳଚ୍ଚିତ୍ର ସିର୍ଫ ତୁମ୍ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନି। ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସିସ୍ ଏବଂ ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ।

0: with convincing wins in the first two matches, while Afghanistan has only managed brief moments of resistance. Abhishek Sharma set the pace in the opening win, and Sanju Samson's 22-ball 57 wrapped up the second. And with that, we end this news bulletin.
1: ଆପଣମାନେ ଶୁଣୁଥିଲେ ହିନ୍ଦୀ ଏବଂ ପରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ। ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ପ୍ରଯୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:00 ପ୍ରଚାର କରିବୁ ପ୍ରଯୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ପ୍ରଯୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିପାରିବେ 7:30। କାର୍ଯ୍ୟକ୍ରମଗୁଡ଼ିକ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ବିଶେଷ କାର୍ଯ୍ୟକ୍ରମ ଶୁଣିପାରିବେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା 2026 ଏସୀୟ କ୍ରୀଡ଼ାର 20ତମ ସଂସ୍କରଣ। ଭାରତ ପାଇଁ ଉତ୍ସାହ ବଢ଼ାନ୍ତୁ। ରାତି 8:30 ସ୍ପଟ୍ ସ୍କାନ୍, ରାତି 9:16 ସ୍ପଟ୍ଲାଇଟ୍, ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଡ୍ ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ରୂପକ ଆସ୍କାରାଗ, ରଚନା ପ୍ରଯୋଜନା ଡକ୍ଟର ଶାନ୍ତିନୁ କୁମାର ରଥ। ଶାସ୍ତ୍ରୀୟ ସଙ୍ଗୀତରେ ତାବ୍ଲା ବାଦନ ଶୁଣିପାରିବେ ରାତି 10:30। ପରିବେଷଣ କରିବେ ଉସ୍ତାଦ ଅଲ୍ଲା ରଖା, ଏଥିରେ ଶୁଣିବେ ରାଗ ଖମାଜ ଏବଂ ଧାନି। ଏ ଥିଲା ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଦ୍ୱିତୀୟ ଅଧିବେଶନକୁ। ତୃତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ତଥା ସାନ୍ଧ୍ୟ ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରୁ 248 ମିଟର୍ସ ତଥା 1206 କିଲୋହର୍ଜ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ NCERT CIIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ 'ଉମଙ୍ଗ'।

0: ପ୍ରଚାର କଲୁ। ଏନ୍ସିଇଆର୍ଟି ସିଆଇଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଯୁବଶ୍ରୋତାବର୍ଗଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ରହିଛି ସାପ୍ତାହିକୀ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାପନିକା। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: କମ୍ ସମୟରେ ଅଧିକ ଫାଇଦା ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର, ଶୁଭ ସନ୍ଧ୍ୟା। ବିଜ୍ଞାନିକାର ନୂଆ ଏକ ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଉପସ୍ଥାପନାରେ ମୁଁ ଅଛି ରଚିତା ମିହିର। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଇଂରାଜୀରେ କହିଲେ ହେଲ୍ଥ ଇଜ୍ ୱେଲ୍ଥ। ଶ୍ରୋତାବନ୍ଧୁ, ଏହି ଲୋକପ୍ରିୟ ଉକ୍ତିଟି ଆମେ ସମସ୍ତେ ଜାଣୁ, କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ସହିତ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା ପାଇବା ପ୍ରତ୍ୟେକ ନାଗରିକର ଏକ ମୌଳିକ ଅଧିକାର। ଆଜି ହେଉଛି ବିଶ୍ୱ ରୋଗୀ ସୁରକ୍ଷା ଦିବସ। ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ କୌଣସି ପ୍ରକାରର ଅବହେଳା, ଭୁଲ ଯୋଗାଯୋଗ କିମ୍ବା ଅସାବଧାନତା ଯେପରି ଜଣେ ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି ନ କରେ, ସେଥିପାଇଁ ସାରା ବିଶ୍ୱରେ ଆଜିର ଦିନରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଆମ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଡାକ୍ତରଖାନାର ଭିତ୍ତିଭୂମି, ସ୍ୱଚ୍ଛତା, ସଂକ୍ରମଣ ନିୟନ୍ତ୍ରଣ ଏବଂ ତୃଣମୂଳ ସ୍ତରରୁ ବଡ଼ ଚିକିତ୍ସାଳୟକୁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବା ସମୟରେ ନିରାପତ୍ତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ବିଶେଷ କରି ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ପରିବହନ, ସଠିକ୍ କାଗଜପତ୍ରର ଆଦାନ ପ୍ରଦାନ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ରୋଗୀଙ୍କ ଅଧିକାରକୁ ସୁରକ୍ଷା ଦେବା ହେଉଛି ଏକ ସୁସ୍ଥ ବ୍ୟବସ୍ଥାର ପ୍ରକୃତ ପରିଚୟ।

ଶ୍ରୋତାବନ୍ଧୁ, ଆଜିର ଏହି ବିଶ୍ୱ ରୋଗୀ ସୁରକ୍ଷା ଦିବସ ଅବସରରେ ଆମେ ରୋଗୀ ସୁରକ୍ଷାର ବିଭିନ୍ନ ଦିଗ ତଥା ନିୟମାବଳୀ ସମ୍ପର୍କରେ ସବିଶେଷ ଜାଣିବା। ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ତଥା ଚିକିତ୍ସା ସୁରକ୍ଷା ଦିଗ ଉପରେ ବିସ୍ତୃତ ଆଲୋଚନା କରିବା ପାଇଁ ଆମେ ସାକ୍ଷାତକାର କରିଥିଲୁ ଜଣେ ଅଭିଜ୍ଞ ଆୟୁଷ ଚିକିତ୍ସା ଅଧିକାରୀ ତଥା ହୋମିଓପାଥି ଚିକିତ୍ସକଙ୍କ ସହ। ଆସନ୍ତୁ ସାକ୍ଷାତକାରଟି ଶୁଣିବା।

0: ନମସ୍କାର ସାର୍। ସାର୍ ଦୟାକରି ଆପଣ ଆପଣଙ୍କର ପରିଚୟ ଦେଇ ରଖନ୍ତୁ।
1: ମୁଁ ଡକ୍ଟର ତାପସ ରଞ୍ଜନ ପ୍ରଧାନ, ମେଡ଼ିକାଲ ଅଫିସର ଆୟୁଷ। ମୁଁ PSC ଯୁଗସାଇପାଟଣାରେ ଆୟୁଷ ସମୟ ଭାବେ କାର୍ଯ୍ୟରତ। ଏହା ବ୍ୟତୀତ ମୁଁ ହେଉଛି ଏନକ୍ୱାସର ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ଼ ଯେଉଁଟା ଅଛି NHSRC ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଏମ୍ପାନେଲ ନ୍ୟାସନାଲ ଆସେସର।
0: ତେବେ ସାର୍, ଜଣେ ଆୟୁଷ ଚିକିତ୍ସା ଅଧିକାରୀ ଭାବରେ ଆପଣଙ୍କ ପାଇଁ ପେସେଣ୍ଟ ସେଫ୍ଟିର ପ୍ରକୃତ ଅର୍ଥଟି କ'ଣ?
1: ଦେଖନ୍ତୁ, ପେସେଣ୍ଟ ସେଫ୍ଟିର ଅର୍ଥ ହେଉଛି ପେସେଣ୍ଟ ଯେତେବେଳେ ହସ୍ପିଟାଲକୁ ଆସିବ ତା'ର ସେଫ୍ଟି ମେଜର୍ସ କ'ଣ କ'ଣ ହସ୍ପିଟାଲରେ ନିଆଯାଇଛି, ଯାହାଫଳରେ ସେ ନିଜକୁ ସେକ୍ୟୁର ଫିଲ୍ କରିବ, ସେଇଟା ହେଉଛି ମେନ୍, ହେଉଛି ମୋଟୋ ହେଉଛି ପେସେଣ୍ଟ ସେଫ୍ଟି।
0: ସାର୍, ଅନେକ ସମୟରେ ଆମେ ଦେଖୁ ଯେ ଲୋକେ ନିଜ ଇଚ୍ଛାରେ ମେଡ଼ିକାଲ ଷ୍ଟୋରରୁ ଔଷଧ କିଣିଥାନ୍ତି, ଯେମିତି ଥଣ୍ଡା ହେଲା କିମ୍ବା କାଶ ସର୍ଦ୍ଦି। ତେବେ ସାର୍, ଡାକ୍ତରଙ୍କ

0: ପରାମର୍ଶରେ ଔଷଧ ସେବନ କରିବା କେତେ ବିପଦଜନକ ହୋଇପାରେ?
1: ଦେଖନ୍ତୁ, ଡାକ୍ତରଙ୍କ ବିନା ପରାମର୍ଶ ଯଦି ଆଉ ଔଷଧ ସେବନ କରିବା, ପ୍ରତି ରୋଗୀ ପାଇଁ ନିଜର ଶରୀରର ଗଠନ ଅନୁସାରେ, ଶରୀରର ଓଜନ ଅନୁସାରେ ଆଉ ତା'ର ମାତ୍ରା ସ୍ଥିରୀକୃତ ହୋଇଥାଏ। ଯଦି ଆମେ କୌଣସି ଔଷଧ ବିନା ଡାକ୍ତରଙ୍କ ପରାମର୍ଶ ସେବନ କରିବା, ଯାହାଫଳରେ ଆମର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ ଏବଂ ଆମେ ଯେଉଁ ଏଲୋପାଥିକ୍ ଷ୍ଟୋର୍ କି ଆମେ ଯେଉଁ ଅନ୍ୟ ଔଷଧ ଦୋକାନ ଯେଉଁ ଔଷଧ କିଣିବାକୁ ଯାଉଛେ, ଯେଉଁ ଅକାରଣରେ ଆମେ ଯେଉଁ ଆଣ୍ଟିବାୟୋଟିକ୍ ଔଷଧର ଆମ ଶରୀର ଉପରେ ନିଜ ଶରୀର ଉପରେ ପ୍ରୟୋଗ କରୁଛେ, ଯାହାଫଳରେ ଧୀରେ ଧୀରେ ଆଣ୍ଟି ମାଇକ୍ରୋବାୟଲ୍ ରେଜିଷ୍ଟାନ୍ସ ଡେଭଲପ୍ କରୁଛି ବା ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଡେଭଲପ୍ କରୁଛି, ଯାହାକୁ ଆମକୁ ଗୋଟେ ଅନିଶ୍ଚିତତା ଆଗକୁ ଗତି କରୁଛି, ଯାହାଫଳରେ ଭବିଷ୍ୟତରେ ଏମିତି ଏକ ସ୍ଥିତି ଉତ୍ପନ୍ନ ହେବ ଯାହାକି ତାହା ପାଇଁ କୌଣସି ଔଷଧ ନଥିବ। ଆଉ ଦ୍ୱିତୀୟ କଥା ହେଉଛି, ଏମିତି ଅନେକ ରୋଗ ବର୍ତ୍ତମାନ ଆମେ ଦେଖୁଛୁ ଯେଉଁଟାକି ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ। ଅଲରେଡ଼ି ଆପଣ ଯେତେବେଳେ କଲଚର୍ ସେନ୍ସିଟିଭିଟି ଟେଷ୍ଟ କରାଯାଉଛି, ଆପଣ ଦେଖିବେ ଯେ ଯେଉଁ 10-20 ଦରକାର, ଆପଣ ଧରନ୍ତୁ ପରିସ୍ରାର କଲଚର୍ କଲେ କି ରକ୍ତର କଲଚର୍ କଲେ, ସେଇଠି ଜଣାପଡ଼େ ଯେଉଁ କଲଚର୍ ସେନ୍ସିଟିଭିଟି ଟେଷ୍ଟରୁ କ'ଣ କେଉଁ ପ୍ରକାର ରୋଗର ଜୀବାଣୁ ଡିଟେକ୍ଟ ହୋଇଛି, ତାହାକୁ କ'ଣ କ'ଣ ଔଷଧ ପ୍ରୟୋଗ କରିକି ଭଲ ହେବା ଦରକାର। କିନ୍ତୁ ଅଧିକାଂଶ ମାତ୍ରା ବର୍ତ୍ତମାନ ଅକାରଣରେ ଆମେ ଖାଇବା ଦ୍ୱାରା ଦେଖାଯାଉଛି, ଅଧିକାଂଶ ଯେଉଁ ମିନିମମ୍ ଔଷଧ ସେବନ ଦ୍ୱାରା ଯାହା ଭଲ ହେବା ଦ୍ୱାରା ଭଲ ନ ହୋଇପାରି ଆମେ ଅଧିକ ଖର୍ଚ୍ଚାନ୍ତ ହୋଇ ଆମର ହାଇ ପାୱାର ଔଷଧର ସେବନ ଦରକାର ପଡ଼ୁଛି, ଯାହାଫଳରେ ରୋଗୀ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।
0: ସାର୍, ବର୍ତ୍ତମାନ ଅନେକ ସରକାରୀ ସୁବିଧା ସୁଯୋଗ ଆସିଲାଣି, ସେଥିପାଇଁ ଅନେକ ରୋଗୀ ସରକାରୀ ଡାକ୍ତରଖାନାକୁ ଯାଇ ସେଠାରେ ଚିକିତ୍ସା ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେଥିପାଇଁ ସରକାରୀ ଡାକ୍ତରଖାନା ଗୁଡ଼ିକରେ ପ୍ରବଳ ଭିଡ଼ ମଧ୍ୟ ରହୁଛି, ତଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢ଼ିଯାଉଛି। ତେବେ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କ'ଣ କ'ଣ ସବୁ ସୁବିଧା ସୁଯୋଗ ରହିଛି?
1: ଦେଖନ୍ତୁ, ପ୍ରଥମେ ଆମର ସଂକ୍ରମଣକୁ ରୋକିବା ପାଇଁ ପ୍ରଥମେ ଯେତେବେଳେ ଗୋଟିଏ ପେସେଣ୍ଟ ହସ୍ପିଟାଲକୁ ଏଣ୍ଟ୍ରି କରୁଛି, ଏଣ୍ଟ୍ରିରୁ ଆମର ଅଲରେଡ଼ି ଡାଇରେକ୍ସନାଲ ସାଇନେଜ୍ ଦିଆଯାଇଛି କେଉଁ ପ୍ରକାର ରୋଗୀ କେଉଁ ବିଭାଗକୁ ଯାଇପାରିବ, ଯାହାଫଳରେ ଏଇଟା ହେଉଛି ପ୍ରଥମ ମାତ୍ରା ପେସେଣ୍ଟ ସେଫ୍ଟି। ଦ୍ୱିତୀୟ ହେଉଛି ଆମର ସିକ୍ୟୁରିଟି ସିଷ୍ଟମ ବି ରହିଛି, ସେମାନେ ବି ଆପଣଙ୍କ ମାର୍ଗଦର୍ଶିକା ଦେଖାଉଛନ୍ତି ଯେ ଆପଣଙ୍କର କେଉଁ ବିଭାଗ ଦରକାର ଯିବା ଦରକାର। ଦ୍ୱିତୀୟ କଥା, ଆପଣମାନେ ଆମେ ସମସ୍ତେ ଫେସ୍ କରୁଛେ କୋଭିଡ଼ ଫାର୍ଷ୍ଟ ଷ୍ଟେଜ୍, ସେକେଣ୍ଡ ଷ୍ଟେଜ୍, ଥାର୍ଡ଼ ଷ୍ଟେଜ୍ ଆସିଲା, HIV ଏଡ୍ସ, ଏଭଳିଆ ଦେଖନ୍ତୁ ଏଭଳିଆ ରୋଗ, ଆଉ ଯେଉଁଟାକି ଆଗରୁ କହୁଥିଲେ ଯେଉଁଟା ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ, ଆଉ ଗୋଟେ ହେଲା ଆମର ବର୍ତ୍ତମାନ ତୃତୀୟ ରୋଗ ଆସୁଛି ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ TB ବା ଏକ୍ସଟେନ୍ସିଭ୍ ଡ୍ରଗ୍ ରେଜିଷ୍ଟାନ୍ସ TB, ଯାହାକି ଆମର ଶ୍ୱାସର ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ବା ଡ୍ରପ୍ଲେଟ୍ ଇନ୍ଫେକ୍ସନ୍ ଦ୍ୱାରା ଗୋଟେ ରୋଗୀକୁ ଅନ୍ୟ ରୋଗୀକୁ ବ୍ୟାପୁଛି। ଧରନ୍ତୁ ଗୋଟେ ଯଦି MDR TB ହେଲା, ମଲ୍ଟିଡ୍ରଗ୍ ରେଜିଷ୍ଟାନ୍ସ ବା ଏକ୍ସଟେନ୍ସିଭ୍ ଡ୍ରଗ୍ ରେଜିଷ୍ଟାନ୍ସ TB ହେଲା, ସିଏ ଯେତେବେଳେ ଅନ୍ୟ ଗୋଟେ ପେସେଣ୍ଟକୁ ଦେବ, ସିଏ ମଲ୍ଟିଡ୍ରଗ୍ ରେଜିଷ୍ଟାନ୍ସ TB ବା XDR TB ହିଁ ଦେବ। ସେଭଳିଆ ଯଦି କୋଭିଡ଼ ଆସିଲା, ଆମର SARS ଆସୁଛି, ଆମର ନିମୋନିଆ ଯଦି ଆମେ ଯେହେତୁ ଦେଖୁଛେ, ଯେହେତୁ ଏଇଟା ବାୟୁବାହିତ ରୋଗ ବା ଇଏ ରୋଗ, ସେଥିପାଇଁ ସମସ୍ତେ ହସ୍ପିଟାଲକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବା ଦରକାର। ଆଉ ଆମର ହସ୍ପିଟାଲରେ ବି ସେଟଅପ୍ ହୋଇଛି ଇନଫେକ୍ସିୟସ୍ ୱାର୍ଡ଼ ଆଉ ନନ୍ ଇନଫେକ୍ସିୟସ୍ ୱାର୍ଡ଼। ଆପଣ ଯେହେତୁ ଯେବେ ହସ୍ପିଟାଲକୁ ଯିବେ, ଆପଣ ଲକ୍ଷ୍ୟ କରିଥିବେ ଯେ ଇନଫେକ୍ସିୟସ୍ ରୋଗୀ ବା ଯେଉଁମାନେ ଅନ୍ୟମାନଙ୍କୁ ସଂକ୍ରମଣ ଦେବାର ସମ୍ଭାବନା ଅଧିକ ରହିଛି, ସେଇ ରୋଗକୁ ପ୍ରଥମେ ଆମେ ଗୋଟେ ଟ୍ରାଏଜିଂ ସିଷ୍ଟମ୍ ଅଛି। ଟ୍ରାଏଜିଂ ସିଷ୍ଟମ୍ ଅର୍ଥ କ'ଣ, ଆମେ ସେ ରୋଗୀକୁ ପ୍ରଥମରେ ବି ଚିହ୍ନଟ କରିକି ଅଲଗା କରିଦେଉଛୁ, ଯାହାଫଳରେ ସେ ଅନ୍ୟ ଡିପାର୍ଟମେଣ୍ଟକୁ ଯାଇକି ଚିକିତ୍ସିତ ହେବେ ଏବଂ ସାଧାରଣ ରୋଗୀଙ୍କ ସହିତ ମିଶିବେନି, ଯାହାଫଳରେ କ୍ରସ୍ ଇନଫେକ୍ସନ୍ ବା ପରସ୍ପର ସଂକ୍ରମଣର ଭୟ କମିଯାଉଛି।
0: ତେବେ ସାର୍, ସରକାରୀ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କୁ ଶହ ଶହ ରୋଗୀଙ୍କୁ ଦେଖିବାର ଥାଏ, ତାଙ୍କର ଚେକଅପ୍ କରିବାର ଥାଏ, ତେବେ ସମୟର ଅଭାବ ମଧ୍ୟ ରହୁଥିବ ନିଶ୍ଚୟ। ତେବେ ଏହି ସମୟର ଅଭାବ ଯୋଗୁଁ କେତେବେଳେ ଯୋଗାଯୋଗର ଗ୍ୟାପ୍ ମଧ୍ୟ ରହିଯାଉଥିବ, କିନ୍ତୁ ସାର୍, ରୋଗୀର ସୁରକ୍ଷା ଏବଂ ମାନସିକ ଶାନ୍ତି ପାଇଁ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଏହି ଯୋଗାଯୋଗ ତ ରହିବା ନିହାତି ଜରୁରୀ, ତେବେ ଏହାକୁ ନେଇ କ'ଣ କହିବେ?
1: ଦେଖନ୍ତୁ, ଡାକ୍ତର ଆଉ ରୋଗୀର ଯୋଗାଯୋଗର ମୁଖ୍ୟ ମାଧ୍ୟମ ହେଉଛି ଯେତେବେଳେ ରୋଗୀଟି ଆମ ପାଖକୁ ଆସୁଛି, ପ୍ରଥମେ ଆମେ ତାହାକୁ ଯାହା ଆଡ଼ଭାଇସ୍ ଦେଉଛେ ତାହା ପ୍ରେସ୍କ୍ରିପ୍ସନ୍ରେ ଠିକ୍ ଭାବେ ଲିପିବଦ୍ଧ ହେବା ଦରକାର। ସମୟର ସ୍ୱଳ୍ପତା ଯୋଗୁଁ ଡାକ୍ତରମାନେ ତାରେ ପ୍ରେସ୍କ୍ରିପ୍ସନ୍ ଲେଖିଦିଅନ୍ତି, ଯାହାକି ବେଳେବେଳେ କ'ଣ ହୁଏ, ରୋଗୀ ବା ଯେଉଁମାନେ ରୋଗୀ ବା ଔଷଧ ଯେଉଁଠାରେ ପ୍ରାପ୍ତ କରନ୍ତି ସେଇଟା ଚିକିତ୍ସା ବୁଝିବା ପାଇଁ ଟିକିଏ ସମ୍ଭବପର ହୋଇପାରୁନାହିଁ। ବର୍ତ୍ତମାନ ସୁପ୍ରିମକୋର୍ଟ ଗାଇଡ଼ଲାଇନ୍ କରିଛନ୍ତି, ଆପଣ ଯାହା ଲେଖିବେ କ୍ୟାପିଟାଲ ଲେଟର୍ରେ ଲେଖାଯିବ, ଆଉ ରୋଗୀ ବୁଝିପାରିଲା ଶବ୍ଦରେ ହିଁ ଆପଣ ପ୍ରେସ୍କ୍ରିପ୍ସନ୍ ଲେଖିବେ, କୌଣସି ଟେକ୍ନିକାଲ ଟର୍ମ ୟୁଜ୍ ହେବ ନାହିଁ। ଏହା ସହିତ ରୋଗୀ କିପରି ଭାବେ ଔଷଧ ସେବନ କରିବେ, କ'ଣ ଖାଇବା ଉଚିତ, କ'ଣ ଖାଇବା ଉଚିତ ନୁହେଁ, କ'ଣ କରିବା ଉଚିତ, କ'ଣ କରିବା ଉଚିତ ନୁହେଁ, କେତେ ଦିନ ପରେ ଡାକ୍ତରଖାନାକୁ ପୁନଃ ପରାମର୍ଶ ପାଇଁ ଆସିବେ, ସବୁ ଠିକ୍ ଭାବେ ଲିପିବଦ୍ଧ ହେବା ଦରକାର। ଏହାକୁ ଟେକ୍ନିକାଲ ଭାଷାରେ ରେସନାଲ ମୋଡ଼୍ ଅଫ୍ ପ୍ରେସ୍କ୍ରିପ୍ସନ୍ ରାଇଟିଂ ବୋଲି କୁହାଯାଏ।

0: ଆଜି ମଧ୍ୟ ଲୋକେ ଏତେ ସରକାରୀ ସୁବିଧା ସୁଯୋଗ ପରେ ମଧ୍ୟ ବେସରକାରୀ ଡାକ୍ତରଖାନା ଉପରେ ବେଶୀ ନିର୍ଭରଶୀଳ। ସେମାନଙ୍କର ଚିନ୍ତାଧାରା ରହିଛି ଯେ ଡାକ୍ତର ଅଧିକ ସମୟ ଦିଅନ୍ତି, ଔଷଧ ଶୀଘ୍ର କାମ କରି ଶୀଘ୍ର ସେମାନେ ସୁସ୍ଥ ହୋଇଯାଆନ୍ତି। ଏହି ପାର୍ଥକ୍ୟ ଆପଣ ଦେଖିବାକୁ ପାଆନ୍ତି କି? ସଚେତନତା ବୃଦ୍ଧି କରିବା ପାଇଁ କ'ଣ ସବୁ ବ୍ୟବସ୍ଥା କରାଯିବା ଉଚିତ?
1: ଦେଖନ୍ତୁ, ବର୍ତ୍ତମାନ ଯେଉଁଟା ଆପଣ 10 ବର୍ଷ ତଳେ ଯାହା ପରିସ୍ଥିତି ଥିଲା, ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ଚେଞ୍ଜ ହେବାକୁ ଲାଗିଛି। ବର୍ତ୍ତମାନ ଲୋକେ ସରକାରୀ ଅନୁଷ୍ଠାନ ବା ସରକାରୀ ଚିକିତ୍ସାଳୟ ପ୍ରତି ଅଧିକ ମାତ୍ରାରେ ଆକର୍ଷିତ ହେଉଛନ୍ତି, ଯାହାକି ଆପଣମାନେ ସରକାରୀ ଅନୁଷ୍ଠାନରେ ହେଉଥିବା ଭିଡ଼ରୁ ପରିଲକ୍ଷିତ ହୋଇପାରିବ। ନୋ ଡାଉଟ୍ ଯେଉଁମାନଙ୍କର ସମୟର ଅଭାବ ଅଛି, ଯେଉଁମାନଙ୍କର ଟିକିଏ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଅଛନ୍ତି, ମେନ୍ ହେଉଛି ସମୟର ଅଭାବ, ସମୟର ସ୍ୱଳ୍ପତା। ଆମେ କେଉଁ ଡାକ୍ତରଖାନାକୁ ଗଲେ ଜଲ୍ଦି ଆମେ ଗୋଟେ ଡାକ୍ତରଙ୍କୁ ସେବା ପାଇପାରିବା ଏବଂ ଆମ ସମୟର କମ୍ ଉପଚୟ ହେବ, ସେଇଟା ପ୍ରଥମେ ଦେଖନ୍ତି। ଆଉ ଦ୍ୱିତୀୟ କଥା ଦେଖନ୍ତି ଟିକିଏ ଲକ୍ଜରୀ, ସେମାନେ ଦେଖନ୍ତୁ ପ୍ରାଇଭେସି, ଲକ୍ଜରୀ, ଯେଉଁଟାକି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଭିଡ଼ ଅଧିକ ହେବା ଯୋଗୁଁ ଦେବା ସମ୍ଭବପର ହେଇପାରୁନି, ସେଥିପାଇଁ ସେଇଟା ସେମାନେ ଖୋଜନ୍ତି। ଆଉ ପ୍ରାଇଭେଟ୍ ହସ୍ପିଟାଲ ପ୍ରତି ସେମାନଙ୍କ ଆକର୍ଷଣ ତ ବୃଦ୍ଧି ପାଇବାକୁ ଲାଗିଛି, କିନ୍ତୁ ଆମ ଭଳି ଛୋଟ ସହରରେ, ଯେଉଁଟା ଆମର ଟାୟାର୍ 2 ଟାୟାର୍ 3 ସହରରେ, ଭବାନୀପାଟଣା ଭଳି ସହର ଅଛି ଆମର ଡିଷ୍ଟ୍ରିକ୍ଟ ହେଡ଼୍ କ୍ୱାର୍ଟର କ୍ୟାପିଟାଲରେ, ଯେଉଁ ଯେଉଁ ସରକାରୀ ସ୍ଥଳରେ ଯେଉଁ ପ୍ରକାରର ଚିକିତ୍ସା ସୁବିଧା ସୁଯୋଗ ଅଛି, ତାହା ଆମର ଏହି ଅଞ୍ଚଳରେ ଥିବା ସମସ୍ତ ବେସରକାରୀ ଚିକିତ୍ସାଳୟ ଠାରୁ ବହୁତ ପରିମାଣରେ ଉନ୍ନତ।
0: ତେବେ ସାର୍, ପେସେଣ୍ଟ ସେଫ୍ଟି ପାଇଁ କେବଳ ଡାକ୍ତର କିମ୍ବା ରୋଗୀ ତ ଦାୟିତ୍ୱବାନ ନୁହନ୍ତି, ତା ସହ ଡାକ୍ତରଖାନାର ନର୍ସ, ଫାର୍ମାସିଷ୍ଟ କିମ୍ବା ଅନ୍ୟ କର୍ମଚାରୀଙ୍କର ରୋଲ୍ ମଧ୍ୟ ସେମିତି ଗୁରୁତ୍ୱପୂର୍ଣ୍ଣ। ତେବେ ହସ୍ପିଟାଲ କର୍ମଚାରୀଙ୍କୁ ସୁରକ୍ଷା ଓ ପରିମଳ ସମ୍ବନ୍ଧୀୟ ତାଲିମ ଦିଆଯାଉଛି କି?
1: ନିଶ୍ଚିତ ରୂପେ ଆମର ପରିବେଶ ସୁରକ୍ଷା ବା ପରିମଳ ଉପରେ ନିୟମିତ ଭାବେ ପ୍ରତି 6 ମାସରେ ଥରେ ଇନଫେକ୍ସନ୍ କଣ୍ଟ୍ରୋଲ ଓ ବାୟୋମେଡ଼ିକାଲ ଲିଷ୍ଟ, ବାୟୋମେଡ଼ିକାଲ ଇନଫେକ୍ସନ୍ କଣ୍ଟ୍ରୋଲ ଅର୍ଥ ଯେଉଁ ସଂକ୍ରମଣକୁ ରୋକିବା, କେମିତି ଗୋଟେ ରୋଗୀଟେ ହସ୍ପିଟାଲକୁ ଆସିଲେ ଆମ ସଂକ୍ରମଣକୁ ତାକୁ ଦୂରରେ ରଖିବା, ଯେଉଁଟା ହସ୍ପିଟାଲରୁ ସେ ସଂକ୍ରମଣ ଯେଉଁ ଗୋଟାଏ ଜିନିଷ ନେଇକି ଗୋଟାଏ ରୋଗ ନେଇକି ସେ ଆମର ଚିକିତ୍ସାଳୟକୁ ଆସିଛି ଏବଂ ଅନ୍ୟ କୌଣସି ରୋଗରେ ସେ ସଂକ୍ରମିତ ନ ହୋଇ ଘରକୁ ନ ଫେରୁ। ଆଉ ଦ୍ୱିତୀୟ କଥା ହେଲା ଆମର ଜୈବିକ ଯେଉଁ ଆବର୍ଜନା ବାହାରୁଛି ତା'ର ପ୍ରବନ୍ଧନ ଉପରେ ମଧ୍ୟ ନିୟମିତ ଭାବରେ ପ୍ରତି 6 ମାସକୁ ଥରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଆମର ଯେଉଁ ହସ୍ପିଟାଲର ପରିବେଶ ପରିଚ୍ଛନ୍ନତା, ତାକୁ କରିବା ପାଇଁ ଆମର ଚେକ୍ଲିଷ୍ଟ, ବିଭିନ୍ନ ପ୍ରକାର ଚେକ୍ଲିଷ୍ଟ ଅଛି, ଯେଉଁଟାକି ଦିନକୁ 3 ଥର ସଫା ରଖିବା ଦରକାର, ଯାହାକି ଡେଲି ଚେକ୍ଲିଷ୍ଟ ମନିଟରିଂ ହେଉଛି। ଆଉ ଆମର ଇନଫେକ୍ସନ୍ କଣ୍ଟ୍ରୋଲରେ ଆପଣ ଧରନ୍ତୁ ସର୍ଫେସ୍ଠୁ ଆରମ୍ଭ କରି ଟେବୁଲ ଟପ୍, ଆପଣଙ୍କର ଯେଉଁ ଟେବୁଲ ଆମେ ୟୁଜ୍ କରୁଛୁ ସେ ଟେବୁଲର ସର୍ଫେସ୍ଟାରୁ ଆରମ୍ଭ କରିକି ଡାକ୍ତର ଯେଉଁ ଡାଇଗ୍ନୋଷ୍ଟିକ୍ ଇକ୍ୱିପମେଣ୍ଟ, ଯେଉଁ ଷ୍ଟେଥୋ ବିପି ମେସିନ୍ଠୁ ଆରମ୍ଭ କରିକି ବଡ଼ ବଡ଼ ଯେଉଁ ଆମେ ଧରନ୍ତୁ ଓଟିର ପରିଷ୍କାର ପରିଚ୍ଛନ୍ନତା କି ଯେଉଁଟା ଆମେ ଡ୍ରେସିଂ ରୁମ୍ର ପରିଷ୍କାର ପରିଚ୍ଛନ୍ନତା, ଲେବର ରୁମ୍ର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଉଛି। ଆଉ ଯେଉଁ ଇନଷ୍ଟ୍ରୁମେଣ୍ଟ ଆମେ ୟୁଜ୍ କରୁଛୁ ଟେକ୍ନିକାଲ ଟର୍ମରେ କହିଲେ ଇନଷ୍ଟ୍ରୁମେଣ୍ଟ ପ୍ରୋସେସିଂ, ତା'ର ଯେଉଁ ଇନଷ୍ଟ୍ରୁମେଣ୍ଟ ପ୍ରୋସେସିଂର ବିଭିନ୍ନ ପ୍ରକାର ପ୍ରଣାଳୀକୁ ବା ସ୍ତରକୁ ଠିକ୍ ଭାବେ ଆମେ ପାଳନ କରୁଛେ ନାହିଁ, ତାହା ବି ଯାଞ୍ଚ କରାଯିବାର ବିଧି ରହିଛି। ଆଉ ବିଶେଷ କରି ଆମର ତୃତୀୟ ରହିଲା ଆମର ଯେଉଁ ଶୌଚାଳୟ ରହିଛି, ଶୌଚାଳୟର ବି ପରିଷ୍କାର ପରିଚ୍ଛନ୍ନତା ସହିତ ଆମର ପାରିପାର୍ଶ୍ୱ ପରିବେଶ ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ଏବଂ ନିରୀକ୍ଷଣ କରିବା ଲାଗି ବି ସରକାରୀ ସ୍ତରରେ କର୍ମଚାରୀ ନିୟୋଜିତ ହୋଇଯାଇଛି।
0: ସାର୍, ଚିକିତ୍ସା କିମ୍ବା ସୁରକ୍ଷାରେ କୌଣସି ଅବହେଳା ହେଲେ ସରକାରୀ କିମ୍ବା ଘରୋଇ ଡାକ୍ତରଖାନାରେ ରୋଗୀ ତରଫରୁ କିମ୍ବା ରୋଗୀର ପରିବାର ତରଫରୁ ଅଭିଯୋଗ ଜଣାଇବା ପାଇଁ କ'ଣ ସବୁ ବ୍ୟବସ୍ଥା ରହିଛି?
1: ଦେଖନ୍ତୁ, ଆମ ସରକାରୀ ସ୍ତରରେ ଆମର ହେଉଛି ଆପଣ ଅଭିଯୋଗ ବା ପରାମର୍ଶ ପେଟିକା ବା ବକ୍ସ ସ୍ଥାପନ ସରକାରୀ ସ୍ତରରେ ପ୍ରତି ଚିକିତ୍ସାଳୟରେ ସ୍ଥାପନ କରାଯାଇଛି। ତାହା ଗୋଟେ ଗ୍ରିଭେନ୍ସ ରିଡ୍ରେସାଲ ପଲିସି ଦ୍ୱାରା ମନିଟରିଂ କରାଯାଉଛି। ଆମର ପ୍ରତି ସରକାରୀ ଅନୁଷ୍ଠାନରେ ସବ୍ସେଣ୍ଟରଠୁ ଆରମ୍ଭ କରିକି ଆପଣ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ଗୋଟେ ଅଭିଯୋଗ ଶୁଣାଣି କମିଟି ଗଠନ କରାଯାଇଛି, ଗ୍ରିଭେନ୍ସ ରିଡ୍ରେସାଲ କମିଟି। ତା'ର କାମ ହେଉଛି ପ୍ରତି ମାସରେ ଥରେ କିମ୍ବା 2 ଥର ତା'ର ବୈଠକ ଆୟୋଜନ କରିବେ। ଆମର ଯେଉଁ ପରାମର୍ଶ ଅଭିଯୋଗ 3 ପ୍ରକାରର, ଗୋଟେ ହେଲା ଭର୍ବାଲ, ଗୋଟେ ଲୋକ ଖାଲି ମୌଖିକ ଭାବରେ ଅଭିଯୋଗ କରିପାରିବ, ଲିଖିତ ଭାବେ ଅଭିଯୋଗ କରିପାରିବ ଏବଂ ଟେଲିଫୋନିକାଲି ଆମର ବା ଆମର ଇମେଲ ବା ଆମର କୌଣସି ବୈଦ୍ୟୁତିକ କ'ଣ ଇଏ ଦ୍ୱାରା ଅଭିଯୋଗ କରିପାରିବ। ସେଇ ଅଭିଯୋଗର ଶୁଣାଣି ପାଇଁ ଆମର ଯେଉଁ ଅଭିଯୋଗ ପରାମର୍ଶ ପେଟିକା ସ୍ଥାପନ କରାଯାଇଛି ତାହାକୁ ନିୟମିତ ରୂପରେ ବା ବର୍ତ୍ତମାନ ଗାଇଡ଼ଲାଇନ୍ ହିସାବରେ ଆପଣଙ୍କର ଯେଉଁ ଅଭିଯୋଗ ପରାମର୍ଶ ପେଟିକା ତାହା ସ୍ୱଚ୍ଛ ବା ଟ୍ରାନ୍ସପରେଣ୍ଟ ହେବା ଦରକାର, ଯାହାଫଳରେ କୌଣସି ଅଭିଯୋଗ ପ୍ରାପ୍ତ ହେଲେ ତାହା ଆମେ ନିୟମିତ ଭାବେ ତା'ର ସମାଧାନ କରାଯିବା ଲାଗି ବ୍ୟବସ୍ଥା କରାଯାଇପାରିବ। ଯଦି କୌଣସି ଲେବେଲ୍ରେ ତା'ର ସମାଧାନ ନ ହୋଇପାରୁଛି, ତା'ର ଉପରିସ୍ଥ ଲେବେଲ୍ରେ ବି ଅଭିଯୋଗ କରାଯାଉଛି। ଯଦି ଧରନ୍ତୁ ଆପଣଙ୍କର ଅଭିଯୋଗର ଶୁଣାଣି 7 ଦିନ ଭିତରେ ନହେଲା, ସେଇଠି ବି ଆମର

0: ତ ଅଭିଯାନ ଅଭିଯୋଗ ଶୁଣାଣିର ମାର୍ଗଦର୍ଶିକା ଲିଖିତ ଅଛି ଯେ ଆପଣ ନେକ୍ସଟ କାହାକୁ ଏପିଲ୍ କରିପାରିବେ। ଏହା ବ୍ୟତୀତ ଆମର ଷ୍ଟେଟ୍ ଗ୍ରିଭିଆନ୍ସ ରିଡ୍ରେସାଲ୍ ନମ୍ବର ବି ଗୋଟେ ହେଲ୍ପଲାଇନ୍ ନମ୍ବର 104 ଦିଆହେଇଛି 104 ଆପଣ ସେଇଟାକୁ ରେଜିଷ୍ଟର କରିକି ତାର ଅଭିଯୋଗର ଆପଣ ସମାଧାନ ପାଇପାରିବେ।
1: ତେବେ ସାର୍, ରୋଗୀ ସୁରକ୍ଷା ପାଇଁ ରୋଗୀ ଏବଂ ରୋଗୀର ପରିବାରବର୍ଗଙ୍କର ଦାୟିତ୍ୱ କ'ଣ ସବୁ ରହିବା ଉଚିତ?
0: ଦେଖନ୍ତୁ, ରୋଗୀ ସୁରକ୍ଷା ପାଇଁ ରୋଗୀର ପରିବାରବର୍ଗଙ୍କର ଦାୟିତ୍ୱ ରହିଛି ଯେ ଆମର ହସ୍ପିଟାଲର ଆପଣ ଚିକିତ୍ସାଳୟକୁ ପ୍ରଥମେ ଯେତେବେଳେ ଆମେ ଯାଉଛୁ, ହସ୍ପିଟାଲର ଯାହା ଯାହା ମାର୍ଗଦର୍ଶିକା ରହିଛି ସେ ମାର୍ଗଦର୍ଶିକାକୁ ଠିକ୍ ଭାବେ ପାଳନ କରାଯିବା ଦରକାର। ଯେଉଁଠି ଆପଣଙ୍କର ବାୟୋ ହାଜାର୍ଡ ସାଇନ୍ ଲାଗିଛି, ମନେକର ହାଜାର୍ଡ ସିମ୍ବଲ ଲାଗିଛି, ଇଲେକ୍ଟ୍ରିକାଲରେ ଆମେ ଦେଖୁଛୁ, ଧରନ୍ତୁ ଆମେ ତିନି ପ୍ରକାର ବାୟୋ ହାଜାର୍ଡ ସିମ୍ବଲ ଦେଉଛୁ। ଗୋଟେ ହେଲା ଇଲେକ୍ଟ୍ରିକାଲ ହାଜାର୍ଡ, ଯେଉଁଠି ଆମର ବୈଦ୍ୟୁତିକ ଉପକରଣ ଲାଗିଛି, ବାୟୋମେଡ଼ିକାଲ ୱେଷ୍ଟ ରହୁଛି, ବାୟୋମେଡ଼ିକାଲ ବା ଜୈବିକ ଆବର୍ଜନା ଯେଉଁଠି ରହୁଛି ସେଇଠି ବି ଯେଉଁଠି ଷ୍ଟୋରେଜ୍ ଏରିଆ ରହୁଛି ସେଇଠି ଜୈବିକ ଆବର୍ଜନାକୁ ଆପଣ ନୋ ଏଣ୍ଟ୍ରି ସାଇନ୍ରେ ଲାଗିଥାଉଛି। ପ୍ଲସ୍ ଆପଣ ଯେଉଁଠି ଦେଖିବେ, ଯେଉଁଠି ଆପଣ ଏକ୍ସରେ ଆପଣଙ୍କର ଯେଉଁଟା ରଞ୍ଜନ ରଶ୍ମି ବିଭାଗ ରହିଲା କି ଆମର ସିଟି ସ୍କାନ୍ ରହିଲା, MRI ସ୍କାନ୍ ରହିଲା, ଦ୍ୟାଟ୍ ଇଜ୍ କଲ୍ଡ ରେଡିଏସନ୍ ହାଜାର୍ଡ। ରେଡିଏସନ୍ ହାଜାର୍ଡ ମାନେ ସେଇଠି ଆପଣ ମାର୍ଗଦର୍ଶିକା ରହିଛି, ଆପଣ ସାଧାରଣ ଭାବେ ଦେଖିଥିବେ ଆପଣ କୌଣସି ବୈଦ୍ୟୁତିକ ମେଟାଲ ଜିନିଷ ସେ ଭିତରକୁ ନେଇପାରିବେନି, ମୋବାଇଲ ନେଇପାରିବେନି। ଧରନ୍ତୁ ବେଳେବେଳେ ଅସାବଧାନତା ଦୃଷ୍ଟିରୁ ଆମେମାନେ ପେପରରେ ପଢ଼ୁଛେ କି କେତେବେଳେ ବେଳେ ଅକ୍ସିଜେନ୍ ସିଲିଣ୍ଡର ସାଙ୍ଗରେ ପଳେଇଲା, ସେ ସିଟି ସ୍କାନ୍ MRI ମେସିନ୍ ଭିତରୁ ପଳେଇଯାଉଛି, ରୋଗୀର ମୃତ୍ୟୁମୁଖର କରୁଛନ୍ତି। ଏହିସବୁ ଯେଉଁ ସିକ୍ୟୁରିଟି ମାର୍ଗଦର୍ଶିକା ରହିଛି ସେସବୁ ଠିକ୍ ଭାବେ ପାଳନ କରିବା ଦରକାର। ଆଉ ଯାହା ମୁଁ ପୂର୍ବରୁ କଲି, ଯେଉଁଟା ସଂକ୍ରାମକ ଅଣସଂକ୍ରାମକ ଆମ ଯେଉଁ ବିଭାଗର ଯେତିକି ଦାୟିତ୍ୱ ଦିଆଯାଇଛି ଆମେ ଯଦି ଠିକ୍ ଭାବେ ପାଳନ କରିବା, ଆମେ ସବୁବେଳେ ନିଜର ପରିଷ୍କାର, ନିଜର ମାସ୍କ ପିନ୍ଧିବା, ନିଜର କେମିତି ସଂକ୍ରମଣ ଦୂରେଇ ରଖିବା ପାଇଁ ବ୍ୟବସ୍ଥା ମାନେ ନିଜେ ସଚେତନ ହେବା, ଯାହାଫଳରେ ରୋଗକୁ ବି ଦୂରେଇ ଦେଇପାରିବା।
1: ତେବେ ସାର୍, ଆଜି ଆମ କାର୍ଯ୍ୟକ୍ରମରେ ଅନେକ ଶ୍ରୋତା ବନ୍ଧୁ ମଧ୍ୟ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ମୋର ମୁଖ୍ୟ ପରାମର୍ଶ ହେଉଛି, ଆପଣ ଯେତେବେଳେ ସରକାର ସ୍ତରରେ ଦେଖନ୍ତୁ, ଆମେ ବିଭିନ୍ନ ପ୍ରକାର ପେସେଣ୍ଟ ସେଫ୍ଟି ଉପରେ ବହୁତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯେତି ଆପଣଙ୍କ ଯେତେବେଳେ ଏଣ୍ଟ୍ରି କରିବେ, ଏଣ୍ଟ୍ରିରେ ଯେଉଁ ଆପଣ ଗାଇଡ଼ଲାଇନ୍ ଅଛି ସେଇଟାକୁ ଫଲୋ କରିବେ। ପ୍ଲସ୍ ଆମର ଦେଖନ୍ତୁ ଅନ୍ଧତ୍ୱ ଲୋକ ବ୍ୟକ୍ତି ଗଲା, ସେଇଟା ଆମର ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ ରହିଛି, ଟାକ୍ଟାଇଲ୍ ସାଇନ୍ ଥିବା ଆମର ଟାଇଲ୍ ପଡ଼ିବ। ସେଥିପାଇଁ ମୋର ଶ୍ରୋତା ବନ୍ଧୁମାନଙ୍କୁ ବିଶେଷ ଅନୁରୋଧ, ଆପଣ ଯେତେବେଳେ ଯିବେ ଆଉ ନିଜର ନିରାପତ୍ତା ସହିତ ଆପଣଙ୍କର ପରିବେଶର ନିରାପତ୍ତା, ଧରନ୍ତୁ ଆମେ ହସ୍ପିଟାଲକୁ ଯିବା, ଯେ ଆମେ ହସ୍ପିଟାଲ ଗୋଟିଏ ରୋଗ ପାଇଁ ଯାଉଛେ, ଆମେ ଏପରି କିଛି କାର୍ଯ୍ୟ କରିବାନି, କୌଣସି ଅନ୍ନେସେସରୀ ଜିନିଷକୁ ଆମେ ଛୁଇଁବା ନାହିଁ, ଯାହାଫଳରେ ସଂକ୍ରମଣ ନେଇକି ଆମେ ଘରକୁ ଆସିବା। ଆମେ ତ ସରକାରୀ ସ୍ତରରେ ବହୁତ ଗୁଡ଼ାଏ ଆମେ ଷ୍ଟେପ୍ ନେଉଛୁ ଯେଉଁଟାକି ସଂକ୍ରମଣ ନ ହେଉ, କିନ୍ତୁ ବିଭିନ୍ନ ପ୍ରକାର ମାର୍ଗଦର୍ଶିକ ଠିକ୍ ଭାବେ ପାଳନ ହେବା ଦରକାର।
1: ସାର୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ, ଅନେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଆମ ସହ ବାଣ୍ଟିଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ସାର୍, ନମସ୍କାର।
0: ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର।
1: ଶ୍ରୋତାବନ୍ଧୁ, ଆଜିର ଏହି ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା କେବଳ ଡାକ୍ତରଖାନା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ନିର୍ଭର କରେ ନାହିଁ, ବରଂ ରୋଗୀ ଏବଂ ତାଙ୍କ ପରିବାରର ସଚେତନତା, ସହଯୋଗିତା ଆଉ ସତର୍କତା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଚିକିତ୍ସା ପାଇବା ସମୟରେ ନିଜ ଶାରୀରିକ ସମସ୍ୟା ବିଷୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସ୍ପଷ୍ଟ ଏବଂ ସଠିକ୍ ଯୋଗାଯୋଗ ରଖିବା, ଚିକିତ୍ସାଳୟ ପରିସରରେ ସ୍ୱଚ୍ଛତା ନିୟମକୁ କଡ଼ାକଡ଼ି ଭାବେ ମାନିବା ଏବଂ କୌଣସି ଅବହେଳା ନକରି ନିୟମିତ ପରାମର୍ଶ ଗ୍ରହଣ କରିବା ପ୍ରତ୍ୟେକ ରୋଗୀଙ୍କ କର୍ତ୍ତବ୍ୟ। ସେହିପରି ଗୋଟିଏ ଛୋଟ ଡାକ୍ତରଖାନାରୁ କୌଣସି ଗୁରୁତର ରୋଗୀଙ୍କୁ ବଡ଼ ଡାକ୍ତରଖାନାକୁ ନେବା ସମୟରେ ତତ୍ପରତା ପ୍ରକାଶ କରିବା ଏବଂ ପରିସ୍ଥିତିକୁ ବୁଝି ଶାନ୍ତ ରହିବା ଦ୍ୱାରା ଅନେକ ଅମୂଲ୍ୟ ଜୀବନ ରକ୍ଷା ପାଇପାରିବ। ରୋଗୀ ସୁରକ୍ଷା କେବଳ ଗୋଟିଏ ଦିନର ନୁହେଁ, ଏହା ଆମ ଦୈନନ୍ଦିନ ସ୍ୱାସ୍ଥ୍ୟ ଅଭ୍ୟାସ ଏବଂ ବ୍ୟବସ୍ଥାର ଏକ ନିରନ୍ତର ପ୍ରକ୍ରିୟା ହେବା ନିହାତି ଜରୁରୀ। ସଚେତନତା, ଧୈର୍ଯ୍ୟ ଏବଂ ଉଚିତ ସମୟରେ ଉଚିତ ପଦକ୍ଷେପ ହିଁ ଏକ ନିରାପଦ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରକୃତ ମୂଳଦୁଆ ଅଟେ।

ଶୁଣିଲେ ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ୍ ଓ ପରେ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିବେ ଇଂରାଜୀରେ ସମ୍ବାଦ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ୍ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ।

0: କରୁଛି ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ
0: ଅର୍ଥାତ୍ ଆଚାର ପ୍ରସ୍ତୁତି ସିଲେଇ ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ
1: ନିଶ୍ଚୟ ଓଡିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି ଉନ୍ନତ ପ୍ୟାକେଜିଂ ବ୍ରାଣ୍ଡିଂ ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ
0: ଆଚ୍ଛା ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ
1: ନା ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ
0: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ
0: ଯଦି GST FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ ଏହା ସହ ବ୍ୟବସାୟ ପରାମର୍ଶ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ
0: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି
0: ତେବେ ଆବେଦନ କିପରି କରାଯିବ
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026
0: ପୁଣି ଥରେ ମନେ ରଖନ୍ତୁ 21 ସେପ୍ଟେମ୍ବର 2026
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ
0: କୌଶଳ ତାଙ୍କର ଉଦ୍ୟମ ତାଙ୍କର ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର
2: ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶା
3: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ ଆକାଶବାଣୀ କଟକ
4: नए जमाने की नई तस्वीर अब छत पर लगे टीवी एंटेना को कहो गुड बाय सदा के लिए समय के साथ बदलें आगे बढ़ें ले आएं आज ही दूरदर्शन का डीडी फ्री डिश इसमें है आपके पसंदीदा 100 से ज्यादा टीवी चैनल्स इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स और तो और सेट टॉप बॉक्स लगवाने के बाद कोई खर्चा नहीं बिल्कुल नहीं डिजिटल क्रांति की ओर एक कदम और आपका डीडी फ्री डिश
5: यहां खबरें तोड़ी मरोड़ी नहीं जाती
6: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी
7: रिपोर्ट द न्यूज रेड बाय निशित कुमार Prime Minister Narendra Modi today said India is emerging as a reliable destination for global manufacturing and is preparing to meet new challenges. Mr. Modi stated this while inaugurating the fifth edition of Semicon India at Yashobhoomi in New Delhi today. The Prime Minister highlighted the growing demand for artificial intelligence, saying the focus is now shifting beyond transistor size to overall system integration, including memory placement and heat management.
8: अपने ट्रांसमिशन नेटवर्क को भी एक्सपेंड किया है साथियों भारत में पावर इंफ्रास्ट्रक्चर का यह विस्तार हमारे

କଟକ କେନ୍ଦ୍ରରୁ ରାତି 8:30 ସ୍ପୋର୍ଟସ୍ କାନ୍, ରାତି 9:16 ସ୍ପଟ୍ଲାଇଟ୍ ଓ ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ରୂପକ ଅସ୍ତରାଗ, ରଚନା ଏବଂ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ତବଲା ବାଦନ। ରାତି 10:30 ପରିବେଷଣ କରିବେ ଶିଳ୍ପୀ ଉସ୍ତାଦ ଆହ୍ଲା ରାଖା। ଶିଳ୍ପୀ ପରିବେଷଣ କରିବେ ରାଗ ଖମଜ ଓ ରାଗ ଧାନି। ଏଥର ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆସନ୍ତାକାଲି ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଗୁପ୍ତା ପ୍ରସାଦ ପାଢ଼ୀ, କଳ୍ପନା ପଟ୍ଟନାୟକ, ଶଶାଙ୍କ ଶେଖର ମହାପାତ୍ର, ଅର୍ଚ୍ଚନା ଲାଟ ଓ ଦିବାକର ମହାନ୍ତି। ସକାଳ 6:30 ଶୁଣିପାରିବି ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନାରେ ଡକ୍ଟର ଶାନ୍ତନୁ କୁମାର ରଥ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଶୁଣିବେ ସକାଳ 6:35। ସକାଳ 7:25 ଶୁଣିବେ ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୀରାମଚରିତ ମାନସ ଶୁଣିପାରିବେ ସକାଳ 7:30। ଚାଷର କଥା ରହିଛି ସକାଳ 7:40। ସକାଳ 7:45 ପ୍ରଚାର କରିବୁ ଧାରାବାହିକ ଆଦିଗାଥା, ରଚନା ଉମାଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା। ସକାଳ 8:30 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ଉଦ୍ୟୋଗ ଅନୁରକ୍ତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:35 ଶୁଣିପାରିବେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ଗୌରବ ଆନନ୍ଦ, କୁଲଦୀପ ପଟ୍ଟନାୟକ ଏବଂ ଏସ୍ ବିକାଶ। ସକାଳ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ଏବଂ ପରେ ପରେ 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ଆସନ୍ତାକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ, ପରିବେଷଣ କରିବେ ବିଶ୍ୱମ୍ବର ହୋତା ଓ ସାଥୀ। ଦିନ 12:30 ରହିଛି ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଅର୍ଜୁନ ଚରଣ ସାମଲ, ବିଜୟ କୁମାର ବେହେରା, କଲ୍ୟାଣୀ ପାଣିଗ୍ରାହୀ ଓ ବିଜୟ କୁମାର ବେହେରା। ଦିନ 1:10 ରହିଛି ଚାଷର କଥା। ଦିନ 1:20 ରହିଛି ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ରହିଛି ଯୁବବାଣୀ, ଏଥିରେ ଶୁଣିବେ ସାପ୍ତାହିକ ନିଯୁକ୍ତି ଓ କ୍ୟାରିୟର ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ଭାବନା। ସନ୍ଧ୍ୟା 6:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ କିଷାନ ଗୀତ, ପରିବେଷଣ କରିବେ ଶିଳ୍ପୀ ମଧୁସୂଦନ ପିଙ୍ଗ ଓ ସାଥୀ। ସନ୍ଧ୍ୟା 7:25 ରହିଛି ଜିଲ୍ଲା ହାଲଚାଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ବିଶେଷ କାର୍ଯ୍ୟକ୍ରମରେ ଶୁଣିବେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା 2026 ଏସୀୟ କ୍ରୀଡ଼ାର 20ତମ ସଂସ୍କରଣରେ ଭାରତ ପାଇଁ ଉତ୍ସାହ ବଢ଼ାନ୍ତୁ। ରାତି 8:30 ସ୍ପୋର୍ଟସ୍ କାନ୍, ରାତି 9:16 ସ୍ପଟ୍ଲାଇଟ୍ ଏବଂ ରାତି 9:30 କରେଣ୍ଟ ଆଫେୟାର୍ସ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଏବଂ ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ରାଗ ହେମ କଲ୍ୟାଣ, ପରିବେଷଣ କରିବେ ଶିଳ୍ପୀ ଉସ୍ତାଦ ବିଲାୟତ ହୁସେନ ଖାଁ। ତେବେ ଶ୍ରୋତାବନ୍ଧୁ, ଏଥିଲା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋହର୍ଜ ଓ ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରାନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ ଏବଂ ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ବା ପୋଖରୀର ପାଣି ଆଦୌ ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ଘରର ବିଦ୍ୟୁତ୍ ସ୍ୱିଚ୍ ବନ୍ଦ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ ଅଟେ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ାମାଝୀ।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯେଉଁ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯେଉଁମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ, ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯେଉଁ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯୋଉ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି

0: ତିନିଟା ଅନ୍ୟ ବି ସ୍କିମ୍ ରଖୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021ରୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7,000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7,000ରୁ ପାଖାପାଖି 6,500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50ଟା କୋର୍ସର ଗୋଟେ ଲିଷ୍ଟ ଅଛି। ଆମର ଯୋଉ 50ଟା ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼, ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୁ ଉପରେ କାମ କରନ୍ତି, ତ ବ୍ୟାମ୍ବୁ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରୀ ଦେଇଥାଉ, ଏଇ ଟାଇପ୍ର ପାଖାପାଖି ଆମେ 10ରୁ 12ଟା ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ୍ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମ୍ର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କ'ଣ ହେଇପାରିବ, ସେ ଜାଗାରେ କେଉଁଥିପାଇଁ ଲୋକ ଇଣ୍ଟରେଷ୍ଟେଡ୍ ଅଛନ୍ତି, କେଉଁ କେଉଁ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ୍ ଥାନ୍ତି, କିନ୍ତୁ ସିଲେଇ ଛାଡ଼ିକି ଆଉ କେଉଁଥିପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆଉ ସେଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ, ଏଇ ଦୁଇଟା ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ ଯେଉଁ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର କ'ଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କେଉଁ କେଉଁ ବେନିଫିଟ୍ ପାଇବେ।
1: ତେବେ ସାର୍, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କ'ଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍, ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ୍ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଅର୍ଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ୍, ଗଭର୍ଣ୍ଣମେଣ୍ଟର ଯୋଉ ଯୋଉ ସ୍କିମ୍ ଗୁଡାକ ଆସୁଥାଏ ସେ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋ ସିଷ୍ଟମ୍ରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି, ତ ଏଇ ଜାଗାରେ ଆମର ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉ ଗୁଡାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିଆରି ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ, ଠିକ୍ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିଆରି ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡ଼ାଏ ଆମର ବେନିଫିସିଆରୀ ଅଛନ୍ତି ଯେଉଁମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯେଉଁମାନେ ପଢୁଥିଲେ ତାଙ୍କ ସାଙ୍ଗରେ ଯେଉଁମାନେ ବେନିଫିସିଆରୀ ତାଲିମ ନେଉଥିଲେ ତାଙ୍କୁ ହିଁ ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ, ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ। ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ୍ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କ'ଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ୍ ଇଣ୍ଡିଆ କ'ଣ ହେଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡ଼ାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କେଉଁ କେଉଁ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର ଯେଉଁ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡ଼ିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ ଯେଉଁ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତିକି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟର

0: ଯାଇକି ଏନଗେଜ ହେଇକି ଗୋଟେ 10 ରୁ 4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, DIC ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ। ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ୍ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ। ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡ଼ିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏହି ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭୀ ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ ଯୁକ୍ତ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ, ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ଜଣ ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକର 21 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ୍ ଇଣ୍ଡିଆ ମିଶନ ଆମକୁ ସଶକ୍ତ, ସ୍ୱାବଲମ୍ବୀ କରିଛି, ଏଣୁ ସରକାରଙ୍କୁ ଧନ୍ୟବାଦ।
3: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନାରେ ଥିଲେ ସଜିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ମଶାବାହିତ ରୋଗ ଡେଙ୍ଗୁ ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
2: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
1: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
2: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
1: ଘର ପାଖରୁ ବଣବୁଦା ସଫା କରନ୍ତୁ।
2: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
1: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
2: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେବା, ସୁଶାସନ ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଓଡ଼ିଶାବାସୀ ଜାଳିଲେ ଆଶୀର୍ବାଦର ଦୀପ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଆସନ୍ତାକାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା 28 ତାରିଖରେ ହେବ ମହାନଦୀ ଜଳ ବିବାଦର ଶୁଣାଣି ଏବଂ ଦେଶରେ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ 1 ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ଆଜି ଗୁଜରାଟର ଭଡ଼ନଗରଠାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନ ରାଷ୍ଟ୍ର

0: ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ। ଆଜିର ଦିବସ ସମାଜର ପ୍ରତ୍ୟେକ ବର୍ଗଙ୍କୁ ସେବାଯାତ୍ରାରେ ସାମିଲ ହେବାକୁ ପ୍ରେରଣା ପ୍ରଦାନ କରୁଛି। 2047 ବିକଶିତ ଭାରତ ସ୍ୱପ୍ନ ହାସଲ ଦିଗରେ ନିଃସ୍ୱାର୍ଥପରତାର ସହ ଅଧିକ ସମର୍ପଣ ଭାବର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶାହା କହିଛନ୍ତି।
1: जब से देश आजाद हुआ तब से लेकर आज तक किसी भी राजनेता ने 25 साल तक राज्य के मुखिया और देश के मुखिया के रूप में सेवा देने का रिकॉर्ड नहीं बनाया। मोदी जी एकमेव नेता है जिन्होंने 25 साल तक हर चुनाव में विजय प्राप्त कर जनता के आशीर्वाद प्राप्त कर ये काम किया। ये देश के सार्वजनिक जीवन में बहुत बड़ी बात और भारतीय जनता पार्टी और एनडीए के साथी दलों ने तय किया कि इस अवसर को देश भर की जनता के साथ ले जाएंगे।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସେବା ସଂକଳ୍ପ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ମାନବ ସେବା ଓ ତ୍ୟାଗର ଏକ ବିରାଟ ଜନ ଆନ୍ଦୋଳନ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଦୈନନ୍ଦିନ ଜୀବନରୁ କିଛି ସମୟ ବାହାର କରି ସମାଜ ସେବାରେ ନିୟୋଜିତ ହେବା ସହ ଦେଶ ସେବା ପାଇଁ ବ୍ରତୀ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏକ ରକ୍ତଦାନ ଶିବିରକୁ ଶ୍ରୀ ମାଝୀ ଉଦ୍ଘାଟନ କରିଥିଲେ। ଏହାସହ ରାଜ୍ୟରେ ଆଜି ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିର ସହ ଅନ୍ୟ ସ୍ଥାନରେ ଦୀପଦାନ କରାଯାଇଛି। ସମଗ୍ର ବିଶ୍ୱ ନୂତନ ଓ ବିଶ୍ୱାସଯୋଗ୍ୟ ଉତ୍ପାଦନ କେନ୍ଦ୍ର ସନ୍ଧାନ କରୁଛି ଏବଂ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜକୁ ନିରନ୍ତର ପ୍ରସ୍ତୁତ କରୁଛି। ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଶ୍ୱିକ ଉତ୍ପାଦନ ଆହ୍ୱାନର ମୁକାବିଲା ପାଇଁ ଦେଶକୁ ଏକ ନିର୍ଭରଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତରେ ନିର୍ମିତ ଚିପ୍ସ ଏବେ ଦେଶ ତଥା ବିଦେଶରେ ମଧ୍ୟ ଉପଲବ୍ଧ ହେଉଛି। ସେମିକଣ୍ଡକ୍ଟର ମିଶନ 2.0 ପ୍ରଥମ ପର୍ଯ୍ୟାୟରେ ବ୍ୟୟ ଅଟକଳ 8 ବିଲିୟନ ଆମେରିକୀୟ ଡଲାରରୁ 13.5 ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 12 ଚିପ୍ସ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭବିଷ୍ୟତରେ ଏହା ଅଧିକ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣରେ ଯୋଗଦେବେ ବୋଲି ଜଣାପଡ଼ିଛି। ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ୟୁରୋପ, ଜାପାନ, ଦକ୍ଷିଣ କୋରିଆର ଶିଳ୍ପ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ଅଂଶଗ୍ରହଣ କରିବେ। ସମ୍ମିଳନୀରେ 600ରୁ ଅଧିକ ପ୍ରଦର୍ଶକ, 300 ଅନ୍ତର୍ଜାତୀୟ କମ୍ପାନୀ ଏବଂ 50ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପିଏମ୍ ବିଶ୍ୱକର୍ମା ଯୋଜନା ଆଜି 3 ବର୍ଷ ପୂରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 2023 ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଅଦ୍ୟାବଧି 30 ଲକ୍ଷ ହିତାଧିକାରୀ ପଞ୍ଜିକୃତ ହେବା ସହ ବଡ଼ ଉପଲବ୍ଧି ହାସଲ ହୋଇଛି। 18 ଚିହ୍ନଟ ବ୍ୟବସାୟରେ ନିୟୋଜିତ ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ସହାୟତା ପ୍ରଦାନ କରାଯାଉଛି। ଏହା ସେମାନଙ୍କର ଉତ୍ପାଦନ କ୍ଷମତା, ଆୟ ଏବଂ ଉଦ୍ୟୋଗୀ ହେବାର ସମ୍ଭାବନାକୁ ବୃଦ୍ଧି କରିବାରେ ସକ୍ଷମ ହୋଇପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳ ବିବାଦର ଶୁଣାଣି ଆସନ୍ତା 28 ତାରିଖରେ ହେବ। ଏହି ସମ୍ପର୍କରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଜାତୀୟ ଜଳ ଆୟୋଗଙ୍କ ମଧ୍ୟସ୍ଥତାରେ ଉଭୟ ରାଜ୍ୟ ମଧ୍ୟରେ ବୈଷୟିକ ଆଲୋଚନା ଜାରି ରହିଛି। ବିବାଦର ସମାଧାନ ଦିଗରେ ତଥ୍ୟ ଆଧାରିତ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଜଳବଣ୍ଟନ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣା ଉଦ୍ୟମ ଚାଲିଛି। ଜଳବଣ୍ଟନ କମିଟି ଉଭୟ ରାଜ୍ୟର ତଥ୍ୟ ବିଶ୍ଳେଷଣ କରୁଛି। ଜଳ ଉପଲବ୍ଧତା, ବ୍ୟବହାର, ଜଳ ସଂରକ୍ଷଣ କ୍ଷମତା ଏବଂ ଭବିଷ୍ୟତ ଜଳର ଆବଶ୍ୟକତା ଭଳି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
2: ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ଦୁଇଥର ମିଟିଂ କରିସାରିଲେଣି ଏବଂ ପରବର୍ତ୍ତୀ ମିଟିଂ 21 ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଛି ଏବଂ ଯେଉଁ ଜଳ ବଣ୍ଟନ ଦୁଇ ରାଜ୍ୟ ମଧ୍ୟରେ କେଉଁ ଆଧାରରେ କରାଯିବ, ଉଭୟ ରାଜ୍ୟର ସୁରକ୍ଷା, ଉଭୟ ରାଜ୍ୟର ସ୍ୱାର୍ଥକୁ ଆଖି ଆଗରେ ରଖି ଏ ମହାନଦୀ ଜଳ ବଣ୍ଟନକୁ କିଭଳି କେଉଁ ଆଧାର ଭିତ୍ତିରେ କରାଯିବ ତାର ରୂପରେଖ ଆଗାମୀ ଦିନରେ ନବ।
0: ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ

0: କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ମହିଳାଙ୍କ ନେତୃତ୍ୱରେ ବିକାଶ ଏବଂ ସମୃଦ୍ଧିର ସଂକଳ୍ପ ନେଇ ରାଜ୍ୟରେ ଲାଗୁ ହୋଇଥିବା ସୁଭଦ୍ରା ଯୋଜନାକୁ ଆଜି 2 ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁଭଦ୍ରା ଯୋଜନାରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ 5ଟି କିସ୍ତିରେ 25,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମେତ ଆୟୋଗର ସଦସ୍ୟମାନେ ବରଗଡ଼ ଜିଲ୍ଲା ଗସ୍ତ କରିବା ସହ ଶିଶୁ କଲ୍ୟାଣ, ସୁରକ୍ଷା ଓ ଅଧିକାର ସମ୍ପର୍କିତ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ଆୟୋଗଙ୍କ ଏହି ଉଚ୍ଚସ୍ତରୀୟ ଦଳ ଥାନାଗୁଡ଼ିକରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ଏବଂ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ରହଣି ଓ ପୁନର୍ବାସ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ହୋଇଥିଲା। ବିଶ୍ୱ ନିର୍ମାଣକର୍ତ୍ତା ପ୍ରଭୁ ବିଶ୍ୱକର୍ମାଙ୍କୁ ପୂଜା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇଛି। ଦେବଶିଳ୍ପୀଙ୍କ ପୂଜା ଆଶ୍ୱିନ କନ୍ୟା ସଂକ୍ରାନ୍ତିରେ ପାଳନ କରାଯାଇଥାଏ। ରାଜ୍ୟର ଶିଳ୍ପାନୁଷ୍ଠାନ ସମେତ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରଭୁ ବିଶ୍ୱକର୍ମାଙ୍କୁ ପୂଜା କରାଯାଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ବିମ୍ବାସୁରବଦ୍ଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପ ପରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଏହି ନୀତି ଅନୁଯାୟୀ ପ୍ରଭୁ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇବା ପରେ ନାଟମଣ୍ଡପସ୍ଥିତ ଖଟ ଉପରକୁ ବିଜେ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେବା ସଂକଳ୍ପ ଅଭିଯାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହ ନିର୍ବାଚନ ମଣ୍ଡଳୀର 8ଟି ମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଦୀପ ଦାନ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେବା ସହ ଜନସାଧାରଣଙ୍କୁ ଦୀପଦାନ ଓ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲା ଭାପୁର ମେଡିକାଲ ପରିସରରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ରକ୍ତଦାନ ଶିବିରରେ 30 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ 1 ଲକ୍ଷରୁ ଉର୍ଦ୍ଧ୍ୱ ଦୀପ ପ୍ରଜ୍ୱଳନ କରାଯାଉଛି। ଭୈରବୀ ପୀଠ ଏବଂ ରାମେଶ୍ୱର ମନ୍ଦିରରେ ଶୁଭେଚ୍ଛୁମାନେ ଦୀପ ପ୍ରଜ୍ୱଳନ କରିଥିଲେ। ପାଣିପାଗ। ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଶନିବାର ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେବା, ସୁଶାସନ ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଓଡ଼ିଶାବାସୀ ଜାଳିଲେ ଆଶୀର୍ବାଦର ଦୀପ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଆସନ୍ତାକାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା 28 ତାରିଖରେ ହେବ ମହାନଦୀ ଜଳ ବିବାଦର ଶୁଣାଣି ଏବଂ ଦେଶରେ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ। ଆଜିର ପ୍ରସଙ୍ଗ ସେବା ସଂକଳ୍ପ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଭାରତୀୟ ରାଜନୈତିକ ଚିନ୍ତାଧାରାରେ ସେବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜରୁ ଆରମ୍ଭ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ଦୃଷ୍ଟିକୋଣ ପର୍ଯ୍ୟନ୍ତ ସାଧାରଣ ମଣିଷଙ୍କ ଦୈନନ୍ଦିନ ଜୀବନଶୈଳୀକୁ ପ୍ରାଥମିକତା ପ୍ରଦାନ କରିବାର ଚିନ୍ତାଧାରା ଦେଖିବାକୁ ମିଳିଥାଏ। ତେଣୁ ସେବା ମାଧ୍ୟମରେ ସାଧାରଣ ଜନତାର ଜୀବନରେ ପରିବର୍ତ୍ତନ ଆଣିବା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଥାଏ। ଅନ୍ୟ ପ୍ରକାରେ କହିବାକୁ ଗଲେ ଜନସେବା ଦାୟିତ୍ୱ ଓ ସମର୍ପଣର ମାଧ୍ୟମ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୃଷ୍ଟିକୋଣ ଆଧାରିତ ଦାୟିତ୍ୱ ଓ ସମର୍ପଣ ସହ ଜନସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ଶ୍ରୀ ମୋଦିଙ୍କର ଆଜି 76ତମ ଜନ୍ମଦିନ ପାଳନ କରାଯାଉଛି। ତାଙ୍କର ଜନ୍ମଦିନ ଏବଂ ଜନସେବାର 25 ବର୍ଷ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରାଯାଇଛି। ଆସନ୍ତା ଏକ

0: ପର୍ଯ୍ୟନ୍ତ ଏହା ଜାରି ରହିବ। ଶ୍ରୀ ମୋଦିଙ୍କ ଜନ୍ମସ୍ଥାନ ଗୁଜରାଟ ଉଡନନଗରରୁ ଏହି ଅଭିଯାନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି ତାଙ୍କ ଜୀବନରେ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ଏହି ଦୃଷ୍ଟିକୋଣ ଆଧାରରେ ଜନସେବାକୁ ନିଜର ବ୍ରତ କରିଛନ୍ତି। ଏହାର ପ୍ରକୃତ ଅର୍ଥ ହେଉଛି ଦେଶର ବିକାଶ ଯାତ୍ରାରେ ପ୍ରତ୍ୟେକ ବର୍ଗ ନିଜକୁ ଏକ ଅଂଶୀଦାର ଭାବେ ଅନୁଭବ କରିବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ବିକାଶର ଅସମାନତ ହ୍ରାସ ପାଇବା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ମୁଖ୍ୟ ଉଦ୍ଦେଶ୍ୟ। ଯୁବ ଓ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ କୃଷକଙ୍କ ଆୟ ଓ ଜୀବନଧାରଣ ମାନରେ ଉନ୍ନତି ଆଣିବାକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ନିଜର ଦୃଷ୍ଟିକୋଣକୁ ଯୁବବର୍ଗ ଓ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା। ସେବା ସମର୍ପଣ, ସୁଶାସନ ଓ ଜନଭାଗିଦାରୀର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାକୁ ଏହି ଅଭିଯାନ ଅଧୀନରେ ଲକ୍ଷ୍ୟ ରଖାଯାଇଛି। ଅଭିଯାନର କେନ୍ଦ୍ରବିନ୍ଦୁରେ ରହିଛି ବିକଶିତ ଭାରତ ଦୃଷ୍ଟିକୋଣ। ସ୍ୱାଧୀନତାର ଶତବାର୍ଷିକ ବର୍ଷ ଅର୍ଥାତ୍ 2047ରେ ଭାରତକୁ ଏକ ବିକଶିତ, ଆତ୍ମନିର୍ଭର ଓ ସଶକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟବସ୍ଥା ହୋଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ପ୍ରଥମ ଦିନରେ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଜିଠାରୁ ମଧ୍ୟ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ ହୋଇଛି। ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରାଯାଇଛି। 2017 ମସିହାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପ୍ରତିଫଳିତ ହେଉଛି। ସ୍ୱଚ୍ଛତା କ୍ଷେତ୍ରରେ ଯୁବବର୍ଗଙ୍କୁ ଅଧିକ ଉତ୍ସାହିତ କରିବା ତଥା ବର୍ଜ୍ୟବସ୍ତୁରୁ ସାମଗ୍ରୀ ପ୍ରସ୍ତୁତି ମାଧ୍ୟମରେ ରୋଜଗାରର ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ପୁନଃ ସଂଯୋଜିତ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ସ୍ୱଚ୍ଛତା ପାଇଁ ସହଭାଗିତା ସ୍ୱଚ୍ଛ ଭାରତ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୂହିକ ଅଂଶଗ୍ରହଣ ଓ ସହଭାଗିତାର ଦାୟିତ୍ୱ ପ୍ରସଙ୍ଗ ଆଧାରର ଚଳିତ ବର୍ଷର ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ସ୍ୱଚ୍ଛତା ୟୁନିଟ୍ ତଥା ସାର୍ବଜନୀନ ସ୍ଥାନଗୁଡ଼ିକର ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ଏପରିକି ଅତ୍ୟନ୍ତ ଅପରିଷ୍କାର ସ୍ଥାନଗୁଡ଼ିକର ଚିହ୍ନଟ, ଆକଳନ ଏବଂ ଏହାର ସମୟବଦ୍ଧ ସମାଧାନ ନେଇ ପଦକ୍ଷେପ ଗ୍ରହଣ କରାଯିବ। ସ୍ୱଚ୍ଛତା ଜ୍ଞାନଯାତ୍ରା ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁର ପରିଚାଳନା ନେଇ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହ ବର୍ଷା ଜଳ ଅମଳ ଓ ଜଳ ପରିଚାଳନା ସମ୍ପର୍କରେ ଅବଗତ କରାଯିବ। ସ୍ୱଚ୍ଛତା ପାଇଁ ଜନଭାଗିଦାରିତାକୁ ଅଧିକ ଗତିଶୀଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନାଗରିକଙ୍କ ସମ୍ପୃକ୍ତି ଆଧାରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ଆହୁରି ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ସ୍ୱଚ୍ଛତା ଓ ଜନସେବା ଏକ ମାଧ୍ୟମ ପାଲଟିବ। ଉଭୟ କ୍ଷେତ୍ରରେ ଜନଭାଗିଦାରିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ, ଯୁବଶକ୍ତିର ନବସୃଜନ, ମହିଳାଙ୍କ ନେତୃତ୍ୱ, କୃଷକଙ୍କ ସମୃଦ୍ଧି, ଶ୍ରମିକଙ୍କ ସମ୍ମାନ, ଉଦ୍ୟୋଗ ବିକାଶ ଏବଂ ପରସ୍କର ମଧ୍ୟରେ ବିଶ୍ୱାସ ଦ୍ୱାରା ହିଁ ବିକଶିତ ଭାରତ ଯାତ୍ରା ଅଧିକ ସହଜ ଓ ସୁଗମ ହୋଇପାରିବ। ଗତ କିଛି ବର୍ଷ ମଧ୍ୟରେ ଦେଶର ବିକତା ନିର୍ମାଣ, ପ୍ରତିରକ୍ଷା, ମହାକାଶ ଓ ପ୍ରଯୁକ୍ତି ବିଦ୍ୟା, ଅର୍ଥନୀତି ଏବଂ ମାନବ ସମ୍ବଳର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଭାରତ ନୂତନ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ବିଶ୍ୱ ମଞ୍ଚରେ ଭାରତର ପ୍ରଭାବ ବୃଦ୍ଧି ପାଇବା ସହ ନେତୃତ୍ୱ ପ୍ରତି ବିଭିନ୍ନ ଦେଶର ଆଗ୍ରହ ଏଭଳି ପରିବର୍ତ୍ତନର ଏକ ପ୍ରତିଫଳନ। ଆସନ୍ତୁ ଏହି ଅଭିଯାନ ମାଧ୍ୟମରେ ସେବା ତଥା ସ୍ୱଚ୍ଛତାର ମନୋଭାବକୁ ଅଧିକ ଶାଣିତ କରିବା ଓ ଲୋକଙ୍କ ଜୀବନରେ ସ୍ଥାୟୀ ପରିବର୍ତ୍ତନର ସାକ୍ଷୀ ହେବା।
1: ଶୁଣିଲେ ଆଜିର ପ୍ରସଙ୍ଗ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନ ସାହୁ, ଆକାଶବାଣୀ।
2: ଆପଣମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्तचित्र और अन्य दुर्लभ रिकॉर्डिंग। और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀଙ୍କର ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଷ୍ଠାନୁ ମୂଲ ହୋଇଛି ସେବା ସଂକଳ୍ପ ଅଭିଯାନ। ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଆଉ ରାଷ୍ଟ୍ର ନିର୍ମାଣ ଥି ଲାଗବାର୍କେ ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନ। ଦେଶେ ସେମିକଣ୍ଡକ୍ଟର ଇକୋସିଷ୍ଟମ ନବସୃଜନ ନିବେଶ ଆଉ ଅଭିବୃଦ୍ଧି ଲାଗି ନୂଆ ରାହା ଖୋଲିଛି କହିଲେ ପ୍ରଧାନମନ୍ତ୍ରୀ। ମହିଳାମାନଙ୍କ ନେତୃତ୍ୱଥି ବିକାଶ ଆଉ ସମୃଦ୍ଧିର ସଂକଳ୍ପ ନେଇକରି ମୂଲ ହୋଇଥିବାର ସୁଭଦ୍ରା ଯୋଜନାକେ ଆଜି ପୁରିଛି 2 ବର୍ଷ ଆଉ ରାଜ୍ୟର ଶିଳ୍ପ ଅନୁଷ୍ଠାନମାନଙ୍କେ ଭକ୍ତି ଆଉ ଉଷ୍ଣାକିର ସହିତ ପାଳନ କରାଯାଇଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥର ପୁରା ଖବର। ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଆଉ ରାଷ୍ଟ୍ର ନିର୍ମାଣ ଥି ଲାଗବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍। ସେବା ସଂକଳ୍ପ ଅଭିଯାନ ଅବସରରେ ଭୁବନେଶ୍ୱର ୟୁନିଟ୍ 3 ନ ଥିବାର ଇଟ୍କୋ ପ୍ରଦର୍ଶନୀ ପଡ଼ିଆନ ଆୟୋଜିତ ହୋଇଥିବାର ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 25 ବର୍ଷର ଅହରହ ସେବା ଦେଶର ପ୍ରଗତିକେ ତୃପ୍ତି କରିଛି। ତାଙ୍କରି କଲ୍ୟାଣକାରୀ ଆଦର୍ଶ ଥି ଅନୁପ୍ରାଣିତ ହୋଇକରି ଆଷ୍ଠାନୁ ମୂଲ ହୋଇଥିବାର ଆଉ ମାସେ ତକ ଚାଲବାର୍କେ ଥିବାର ସେବା ସଂକଳ୍ପ ଅଭିଯାନ ଖାଲି ଗୋଟେ କାର୍ଯ୍ୟକ୍ରମ ନୁହେଁ, ଇଟା ମାନବ ସେବା ଆଉ ତ୍ୟାଗର ଗୋଟେ ବଡ଼ ଜନ ଆନ୍ଦୋଳନ ଆଏ। ରାଜ୍ୟ ସରକାର ଅଟଲ ରକ୍ତଦାନ ଅଭିଯାନ ଲାଗି 50,54,00,000 ଟଙ୍କାର ବ୍ୟୟବରାଦ ରଖିଛନ୍। ଇତାର ଅଧୀନ ଥି ନୂଆ ମେଡିକାଲ କଲେଜମାନଙ୍କେ ରକ୍ତଭଣ୍ଡାର ସ୍ଥାପନା ଆଉ ପୁରୁଣା ରକ୍ତଭଣ୍ଡାରମାନଙ୍କର ଆଧୁନିକୀକରଣ କରାଯାଉଛି। ଆଜିର ଏହି ଶିବିର ଥି 6,500 ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ଦେଶବ୍ୟାପୀ ଏ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଆମ ଓଡ଼ିଶା ପ୍ରଦେଶରେ କାର୍ଯ୍ୟକାରୀ କରାଯାଉଛି। ଆଜି ରାଜ୍ୟସ୍ତରୀୟ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇଏ କାର୍ଯ୍ୟକ୍ରମ କେବଳ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ମାନବ ସେବା, ତ୍ୟାଗ ଏବଂ ସାମୂହିକ ଉତ୍ସର୍ଗୀକୃତ ଭାବନାର ଏକ ବିରାଟ ଜନ ଆନ୍ଦୋଳନ। ରକ୍ତର ଆବଶ୍ୟକତା ଥିବା ପ୍ରତ୍ୟେକଙ୍କର ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରାପଦ ରକ୍ତ ଏବଂ ରକ୍ତ ଉପାଦାନ ଉପଲବ୍ଧ କରାଇବା ପାଇଁ ଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି।
0: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଭାରତ ଆଜ୍ ପୃଥିବୀର ଗୋଟିଏ ପ୍ରଭାବଶାଳୀ ଭୂ ରାଜନୈତିକ ଆଉ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ପ୍ରତିରକ୍ଷା ଆମଦାନୀ 70% କମିକରି 35% ପହଞ୍ଚିବାର ସହିତ ସେମିକଣ୍ଡକ୍ଟର ଆଉ ମହାକାଶ କ୍ଷେତ୍ରଥି ଭାରତ ଆତ୍ମନିର୍ଭର ହେଉଛି। ଭୁବନେଶ୍ୱରଠାରେ ସେବା ଥି ମୋର ଯୋଗଦାନ କାର୍ଯ୍ୟକ୍ରମଥି ସାମିଲ ହୋଇକରି ମୁଖ୍ୟମନ୍ତ୍ରୀ ଗଜ ଯୋଗାଇଛନ୍। ପ୍ରକୃତି ଆଉ ସୁରକ୍ଷା ସମାଜର ପ୍ରକୃତ ସେବା ଆଏ। ବିକଶିତ ଭାରତ 2047ର ସଂକଳ୍ପକେ ସାକାର କରିବା ଲାଗି ସବୁ ନାଗରିକଙ୍କର ଯୋଗଦାନ ଗୋଟିଏ ସମୃଦ୍ଧ ଆଉ ସଶକ୍ତ ଓଡ଼ିଶା ଗଢ଼ବାର୍ଥି ମୁଖ୍ୟ ଭୂମିକା ନେବା ବୋଲି ଶ୍ରୀ ମାଝୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ଥି ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିର ହୋଇଥିବାର ଦୀପଦାନ ଥି ଯୋଗ ଦେଇଛନ୍। ସାରା ଦେଶରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ଭିଲ ମୂଲ ହୋଇଛି। ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ମନ୍ଦିର ଆଜି ସାମୂହିକ ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଗର କେନ୍ଦ୍ରମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ଥି ସାମିଲ ହୋଇକରି ସାମୂହିକ ଦୀପଦାନ କରିଥିଲେ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀର 8 ମଣ୍ଡଳନ ପ୍ରଧାନମନ୍ତ୍ରୀଙ୍କ ଲାଗି ଆଶୀର୍ବାଦର ଦୀପଦାନ କରାଯାଇଛି। କାର୍ଯ୍ୟକ୍ରମଥି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠନ ସେବା ସଂକଳ୍ପ ଅଭିଯାନ ମୂଲ ହୋଇଛି। ଏ ଅବସରରେ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ କରାଯାଇଛି। ବୌଦ୍ଧ ଜିଲ୍ଲାର ଏହି ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ଜିଲ୍ଲାର 1,00,000ରୁ ଅଧିକ ଦୀପ ଜଳାଯାଇଛି। ଆଉ କଳାହାଣ୍ଡି ଜିଲ୍ଲାର ଆଷ୍ଠାନୁ ମୂଲ ହୋଇଥିବା ସେବା ସଂକଳ୍ପ ଅଭିଯାନର ପହିଲା ଦିନେ ଜିଲ୍ଲାର ଭିନ୍ ଭିନ୍ ଇଲାକାର ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜନେଇକରି କହିଛନ୍, ପ୍ରଧାନମନ୍ତ୍ରୀଙ୍କର ଗଲା 25 ବର୍ଷର ସୁଶାସନ ଦେଶେ ନୂଆ କୀର୍ତ୍ତିମାନ ସ୍ଥାପନା କରିଛି। ଶ୍ରୀ ମୋଦି ଅନ୍ତର୍ଭୁକ୍ତିମୂଳକ ବିକାଶ ଲାଗି ଦେଶର ଭବିଷ୍ୟତକେ ନୂଆ ଦିଗ ଦେଇଛନ୍ ବୋଲି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି କହିଛନ୍। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନେ ଶୁଭେଚ୍ଛା ଜନେଇକରି କହିଛନ୍, ଶ୍ରୀ ମୋଦି

ମୋଦୀଙ୍କ ନେତୃତ୍ୱଥି ଭାରତ ପୃଥିବୀ ଦ୍ରୁତ ଅଭିବୃଦ୍ଧି ଥିବାର ଅର୍ଥନୀତି ହୋଇପାରିଛି। 25 କୋଟିରୁ ଅଧିକା ଭାରତୀୟ ଗରିବୀ ସୀମାରେଖାରୁ ବାହାରି ପାରିଛନ୍। ବୈଷୟିକ କ୍ଷେତ୍ର, ମହାକାଶ, ସ୍ୱାସ୍ଥ୍ୟ ଆଉ ଭିନ୍ ଭିନ୍ କ୍ଷେତ୍ରଥି ଡିଜିଟାଲ ବିପ୍ଳବ ଲାଖ ଲାଖ ଲୋକଙ୍କୁ ସ୍ୱାବଲମ୍ବୀ କରାଇଛି ବୋଲି ଉପରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି କହିଛନ୍। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଶୁଭେଚ୍ଛା ଜନେଇକରି କହିଛନ୍, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରଥମ ସଂକଳ୍ପ ସହିତ 140 କୋଟି ଦେଶବାସୀଙ୍କର ସହିତ ସୁଶାସନ ଆଉ ଜନକଲ୍ୟାଣକେ ପ୍ରାଧାନ୍ୟ ଦେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଅବସରରେ ଶୁଭକାମନା।

0: ରାଷ୍ଟ୍ର ପ୍ରଥମ ସଂକଳ୍ପ ସହିତ 140 କୋଟି ଦେଶବାସୀଙ୍କ ସହିତ ସୁଶାସନ ଆଉ ଜନକଲ୍ୟାଣକେ ପ୍ରାଧାନ୍ୟ ଦେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଅବସରରେ ଶୁଭକାମନା ଜନେଇକରି କହିଛନ୍, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ନେତୃତ୍ୱ ଆଜି ସାରା ଦେଶ ନୂଆ ଜାଗରଣର ଅଧ୍ୟାୟ ଲେଖିଛି। ରାଜ୍ୟର ଭିତ୍ତିଭୂମି ବିକାଶ କ୍ଷେତ୍ରଟି ତାଙ୍କର ଅସୀମ ସହଯୋଗ ଲାଗି ସବୁବେଳେ କୃତଜ୍ଞ ବୋଲି ଶ୍ରୀ ମାଝୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସେବା ଜରିଏ ଦେଶ ସେବାର ମନ୍ତ୍ର ଆଉ ଆଇଜଭିଲ୍ ଜାରି ରହିଥିବାର ଅହରହ ପ୍ରତିବଦ୍ଧତାନୁ ପରିଚାଳିତ ନିଜର ସାର୍ବଜନୀନ ସେବା ଯାତ୍ରାଟି 25 ବର୍ଷ ପୁରା କରିଛନ୍। ସେବା ଆଉ ସୁଶାସନର ଏହି ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇକରି ସରକାର 2047 ତକ ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗେ ନିରନ୍ତର କାମ କରିଆସୁଛନ୍। ଅନ୍ତର୍ଭୁକ୍ତିମୂଳକ ବିକାଶ ଆଉ ସାମାଜିକ ସଶକ୍ତିକରଣ ଜରିଏ ଏ ସମର୍ପିତ ଭାବନା ଲୋକଙ୍କର ଜୀବନଥି ପରିବର୍ତ୍ତନ ଆଣୁଛି। ଆଜିର ଏ ଖାସ୍ କଡ଼ି ସେବା ସଂକଳ୍ପ ଅଭିଯାନଥି ମିଲେଟ୍ ମିଶନ ଜରିଏ କେନ୍ତା କରି ସାଧାରଣ ଲୋକେ ଆର୍ଥିକ ସ୍ତରଥି ଆଗ୍କେ ବଢ଼ିପାରିଛନ୍ ସେ ବାବଦେ ଶୁନ୍ମା।
1: ଚ ଆଉ ମଡ଼ିଆ ବାଗିର ଶସ୍ୟ ଭାରତନ ବହୁତ ସମୟ ଆଗରୁ ଚାଷ ହେଇ ଆସୁଥିଲା, ହେଲେ ଧାନ ଆଉ ଗହମକେ ଅତକା ଗୁରୁତ୍ୱ ମିଲବାନୁ ଇ ମିଲେଟ୍ ଚାଷ ପଚକେ ପଡ଼ିଯାଇଥିଲା। କମ୍ ପାଇଁଥି ଚାଷ ହେଇପାରୁଥିବା ଇ ଶସ୍ୟଥି ଲୌହ ଆଉ ଆହାରଜନିତ ତନ୍ତୁର ପରିମାଣ ବିଲ୍ ଅତକା ଥିସି, ହେଲେ ଏଇଟା ଖାସ୍ ଭାବେ ଶୁଖା ଇଲାକାର ଚାଷୀମାନଙ୍କର ଫସଲ ଆଉ ଗରିବମାନଙ୍କର ଖାଦ୍ୟ ହିସାବେ ପରିଚିତ ହେଇଥିଲା। ମିଲେଟ୍ସକେ ଶ୍ରୀଅନ୍ନ ଭାବେ ପ୍ରୋତ୍ସାହନ ଦେଇକରି ସରକାର ତାର ଉତ୍ପାଦନ ଆଉ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଆଉ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନଥି ବ୍ୟବହାର କରବାର ସହିତ ରପ୍ତାନୀକେ ବିଲ୍ ଜୋର ଦେଇଛନ୍। ଭାରତର ପ୍ରସ୍ତାବଥି ଜାତିସଂଘ 2023 ଆନ୍ତର୍ଜାତିକ ମିଲେଟ୍ ବଛର ଭାବେ ଘୋଷଣା କରିଥିଲା।
2: ମୈଁ ୟୁଏନ୍ କେ ସାଥ ମିଲକର କେ ମିଲେଟ୍ ଇୟର ମନାୟା। ମିଲେଟ୍ କା ଫାଇଦା ୟେ ହେ କି ଏକ ତୋ ବିଲକୁଲ ବଞ୍ଜର ଭୂମି ମେ ମିଲେଟ୍ ପୈଦା ହୋତା ହେ, ମିନିମମ ପାନି ଚାହିଏ, कोई फर्टिलाइजर नहीं चाहिए और ये सबसे उत्तम प्रकार का फूड है, ये सुपर फूड है। अगर हम मिलेट को प्रमोट करते हैं तो वेजिटेरियन होने के बावजूद भी बहुत सी चीजें हैं जो ज्यादा नुकसान करने वाली है, उसमें भी अगर मिलेट पर शिफ्ट करते हैं तो बहुत फायदा हो सकता है।
1: ଏତା ଲାଗି ବର୍ଷା ଉପରେ ନିର୍ଭର କରୁଥିବା ଅଞ୍ଚଳର ଚାଷୀମାନଙ୍କ ଲାଗି ମିଲେଟ୍ସ ଗୋଟିଏ ଲାଭଦାୟକ ଫସଲ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଲାଗି ଜଳବାୟୁ ସହନଶୀଲ କୃଷି ଆଉ ପୋଷଣକେ ଖାଦ୍ୟ ନୀତିର ମୁଖ୍ୟଧାରାକେ ଫେରାଇ ଆଣିଛି। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
0: ଦେଶର ଫି ନାଗରିକ ବିକଶିତ ଭାରତ ସ୍ୱପନ ସାକାର କରବାର୍ଥି ଅଙ୍ଗୀକାରବଦ୍ଧତାର ସହିତ କାମ କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକେ ଉଦ୍ଘାଟନ କରିକରି ଶ୍ରୀ ମୋଦି ଏଇଟା କହିଛନ୍। ବୈଶ୍ୱିକ ଆହ୍ୱାନ ଭିତରେ ଭାରତ 7.8% ଅଭିବୃଦ୍ଧି ହାସଲ କରିଛି। ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମ ବ୍ୟାପକ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ସମ୍ମିଳନୀଟି 600ରୁ ଅତକା ପ୍ରଦର୍ଶକ, 300 ଅନ୍ତର୍ଜାତୀୟ କମ୍ପାନୀ ଆଉ 50ରୁ ଅତକା ଦେଶର ପ୍ରତିନିଧି ଭାଗ ନେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତଥି ଯାଉଛନ୍। ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀର 5 ସଂସ୍କରଣଥି ଶ୍ରୀ ମାଝୀ ଯୋଗଦେବେ। ଓଡ଼ିଶାର ପୁଞ୍ଜିନିବେଶ ବାବଦ ଭିନ୍ ଭିନ୍ ବିଷୟ ଉପରେ ୟୁରୋପ, ଜାପାନ, ଦକ୍ଷିଣ କୋରିଆର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ମହିଳାମାନଙ୍କ ନେତୃତ୍ୱଥି ବିକାଶ ଆଉ ସମୃଦ୍ଧିର ସଂକଳ୍ପ ନେଇକରି ରାଇଜେ ମୂଲ ହୋଇଥିବାର ସୁଭଦ୍ରା ଯୋଜନାକେ ଆଜି 2 ପୁରା ହୋଇଛି। ଏ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ଆଉ ଭିନ୍ ଭିନ୍ ଜାଗାନ ଖାସ୍ କାର୍ଯ୍ୟକ୍ରମମାନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଆହ୍ୱାନଥି ଆଜି ବେଲବୁଡ଼ର 6-7 ଭିତରେ ଘରେ ଘରେ ସୁଭଦ୍ରା ଦୀପ ଜଲାଯାଇଛି। ଦେଶର ସବୁ କାରିଗରୀ ଆଉ ବୈଷୟିକ ସଂସ୍ଥା, ଶିଳ୍ପ ଅନୁଷ୍ଠାନ ଆର୍ କଳକାରଖାନାମାନଙ୍କେ ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା କରାଯାଉଛି। ହେତାର ସାଙ୍ଗେ ଲୋକେ ନିଜର ଘରମାନଙ୍କେ ଗାଡ଼ି ମଟର ଆର୍ ବ୍ୟବହାର ହେଉଥିବା ଛୋଟ ବଡ଼ ମେସିନ୍ମାନଙ୍କୁ ପୂଜା କରିଛନ୍। ସମ୍ବଲପୁର, ହୀରାକୁଦ, ବୁର୍ଲା ସହିତ ରେଙ୍ଗାଲି ଇଲାକାର ଶିଳ୍ପ କାରଖାନାମାନଙ୍କୁ ବିଶ୍ୱକର୍ମା ପୂଜା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସେବା ସଂକଳ୍ପ ଦିବସ ଆଉ ସାମାଜିକ ସଶକ୍ତିକରଣ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ବହୁ ଜନହିତାଧିକାରୀଙ୍କୁ ସିଲେଇ ମେସିନ୍ ସହିତ ଭିନ୍ ଭିନ୍ ଉପକରଣ ଦିଆଯାଇଛି। ଏତାର ସହିତ ସମୃଦ୍ଧ ଓଡ଼ିଶା ଗଠନ କରିବାର ଦିଗେ ବିଲ୍ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମଟି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କର ସୁଶାସନର 25 ପୂର୍ତ୍ତି ଅବସରରେ ସାରା ଦେଶ ଆଇଷ୍ଠାନ ମୂଲ ହୋଇଛି ସେବା ସଂକଳ୍ପ ଅଭିଯାନ। ମହିଳାମାନଙ୍କ ନେତୃତ୍ୱଥି ବିକାଶ ସମୃଦ୍ଧିର ସଂକଳ୍ପ ନେଇକରି ମୂଲ ହୋଇଥିବା

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦୁଇଟି ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଉତ୍ପାଦନ କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତ ଏକ ନିର୍ଭରଯୋଗ୍ୟ ତଥା ସ୍ଥିର ଦେଶ ଭାବେ ପରିଗଣିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ 76ତମ ଜନ୍ମଦିବସ ଏବଂ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ 3ଟି ଭାଷାନୀତି ପ୍ରଣୟନ 2027 ଶିକ୍ଷାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ। ବିକଶିତ ଭାରତ ପାଇଁ ବିକଶିତ ଗ୍ରାମ ଦୃଷ୍ଟିକୋଣ ଆଧାରରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବାକୁ ଆହ୍ୱାନ ଦେଲେ ଗ୍ରାମୀଣ ବିକାଶ ମନ୍ତ୍ରୀ। ଏବଂ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଆଫଗାନିସ୍ତାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱ ଏବେ ଏକ ନୂତନ ତଥା ବିଶ୍ୱସ୍ତ ଉତ୍ପାଦନ କ୍ଷେତ୍ର ଅନ୍ୱେଷଣ କରୁଛି। ଭାରତ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ନିରନ୍ତର ଭାବେ ନିଜକୁ ପ୍ରସ୍ତୁତ କରୁଛି। ନୂଆଦିଲ୍ଲୀର ଦଶଭୂମିରେ ସେମିକର ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆନ୍ତର୍ଜାତିକ ସ୍ତରରେ ଉତ୍ପାଦନ କ୍ଷେତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ଏକ ନିର୍ଭରଯୋଗ୍ୟ ଏବଂ ସ୍ଥିର ଦେଶ ଭାବେ ପରିଗଣିତ ହେଉଛି। ଏହି ଅବସରରେ ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ବର୍ଦ୍ଧିତ ଚାହିଦା, ମେମୋରି ପ୍ଲେସମେଣ୍ଟ ଏବଂ ତାପ ପରିଚାଳନା ଆଦି ବ୍ୟବସ୍ଥାକୁ ସମନ୍ୱିତ କରିବାରେ ଉପଯୋଗୀ ସାବ୍ୟସ୍ତ ହେଉଛି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ ତ୍ୱରାନ୍ୱିତ ହୋଇଛି ଏବଂ ଏହାଦ୍ୱାରା

0: ନବସୃଜନ ନିବେଶ ଏବଂ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ବିତେ ଏକ ଦଶକ ମେ ଭାରତ ନେ ଅପନେ ଟ୍ରାନ୍ସମିଶନ ନେଟୱର୍କ କୋ ଭି ଏକ୍ସପେଣ୍ଡ କିଆ ହେ। ସାଥିଓ ଭାରତ ମେ ପାୱର ଇନଫ୍ରାଷ୍ଟ୍ରକ୍ଚର କା ୟେ ବିସ୍ତାର हमारे सेमीकंडक्टर इकोसिस्टम के लिए भी एक बड़ी स्ट्रेंथ है। भारत हर वो कदम उठा रहा है जो हमें सेमीकंडक्टर इंडस्ट्री का एक प्रीफर्ड डेस्टिनेशन बनाए।
0: प्रधानमंत्री कहिछंती सेमीकंडक्टर मिशन 2.0 रो प्रथम पर्यायर व्यय अटकल 8 बिलियन अमेरिका डॉलर रु 13.5 बिलियन डॉलर को वृद्धि पाई। एपर्यंत 12 चिप्स निर्माण प्रकल्प को मंजूरी प्रदान करा जाई। भविष्य में अधिक वृद्धि पाइबो प्रधानमंत्री कहिछंती। देशर प्रत्येक नागरिक विकसित भारत स्वप्न साकार करिबारे अंगीकारबद्धतार सह कार्य करुछंती बोली प्रधानमंत्री कहिछंती। वैश्विक आह्वान सत्वे भारत 7.8% अभिवृद्धि हासिल करिछि। समारोह उद्बोधन दे इलेक्ट्रोनिक्स और सूचना एवं प्रजुक्ति विद्या मंत्री अश्विनी वैष्णव कहिछन्ति प्रधानमंत्री नरेन्द्र मोदी नेतृत्व में भारत में सेमीकंडक्टर शिल्प प्रतिष्ठा संभव हो पारिछि। सेमिकन 2.0 अधीन शिल्प प्रतिष्ठा 6 प्रमुख प्रसंग उपर केन्द्रीभूत होइछि। एही सम्मेलनी रे 600 अधिक प्रदर्शक 300 आंतर्जातिक कंपनी और 50 अधिक देशर प्रतिनिधि अंशग्रहण करुछंती। जापान दक्षिण कोरिया मालेशिया नेदरलैंड सिंगापुर और स्वीडेन समेत भारतर 12 राज्यर प्रदर्शनी मंडप खोला जाइछि। सहयोग निवेश नवसृजन और दक्षता विकास को त्वरान्वित करने लक्ष्य रे एही तीनदिनिया सम्मेलनी अनुष्ठित होइछि। प्रधानमंत्री नरेन्द्र मोदी 76वां जन्मदिवस और जनसेवार 25 वर्ष पूर्ति अवसर में आजिठारु मासव्यापी सेवा संकल्प अभियान आरंभ होइछि। गुजरात वडनगर ठारे स्वराष्ट्र मंत्री अमित शाह एही अभियानर शुभारंभ करिछन्ति। समाजर प्रत्येक वर्ग को सेवा यात्रा रे सामिल हेबाकु श्री शाह आह्वान देइछन्ति। 2047 विकसित भारत स्वप्न हासिल दिगरे प्रधानमंत्री श्री मोदी भली निस्वार्थपरता और अधिक समर्पण भाव कार्य करिबाकु श्री शाह देश ବାସୀଙ୍କୁ ନିବେଦନ କରିଛନ୍ତି। ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ମଧ୍ୟ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି। ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ଆଜି 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଆଜି ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏକ ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ଲକ୍ଷ୍ୟକୁ କିପରି କାର୍ଯ୍ୟରେ ପରିଣତ କରାଯାଇପାରିଛି ତାହାର ଉଦାହରଣ ପ୍ରଦାନ କରୁଛୁ। 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସରକାର ଏବଂ ନାଗରିକଙ୍କ ମଧ୍ୟରେ ସିଧାସଳଖ ତଥା ନିରନ୍ତର ଯୋଗାଯୋଗ ସ୍ଥାପନ ହୋଇଛି। ସୁଶାସନ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସେହି ବର୍ଷ ଜୁଲାଇ ମାସରେ ମାଇ ଗଭ୍ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଥିଲା। 2024 ମସିହା ଜାନୁଆରୀରେ ନୂଆଦିଲ୍ଲୀରେ ଏନ୍ସିସି ରାଲିରେ ଯୋଗଦେଇ ମାଇ ଗଭ୍ ପ୍ଲାଟଫର୍ମର ଉପଯୋଗ କରି ବିକଶିତ ଭାରତ ସ୍ୱପ୍ନ ସାକାର ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ।
1: ବିକଶିତ ଭାରତ କେ ନିର୍ମାଣ କେ ଲିଏ ରୋଡମ୍ୟାପ୍ ବନାନେ କା କାମ ଚଲ ରହା ହେ ତୋ ଉସମେଁ ଆପକି ଭାଗିଦାରୀ ବହୁତ ବଡ଼ି ହେ। आप जैसे युवाओं के लिए ही सरकार ने मेरा युवा भारत यानी माई भारत संगठन भी बनाया है। मैं आप जैसे सभी युवाओं को कहूंगा कि मेरा युवा भारत संगठन में खुद को जरूर रजिस्टर कराएं। आप माई गॉव पर जाकर विकसित भारत के निर्माण के लिए भी अपने सुझाव दे सकते
0: हैं। ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ତିନୋଟି ଭାଷାନୀତି 2027 ଶିକ୍ଷାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡକୁ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ ନେଇ ବିଚାର କରିବାକୁ ବୋର୍ଡକୁ କହିଛନ୍ତି। ତେବେ ତିନୋଟି ଭାଷା ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଭାଷା ପଢ଼ିବାକୁ ବାଧ୍ୟତାମୂଳକ କରାଯାଇଛି। ସେଥିମଧ୍ୟରେ ଅତିକମ୍ରେ ଦୁଇଟି ଭାରତୀୟ ମୂଳ ଭାଷା ରହିଛି।

0: ଜିଲ୍ଲା ପାଇଁ
1: ଜିଲ୍ଲା ଖଣିଜ ପାଣ୍ଠିର ସଠିକ୍ ବିନିଯୋଗ ନେଇ ଟ୍ରଷ୍ଟ ବୋର୍ଡ ବୈଠକରେ ଆଲୋଚନା ହୋଇଛି। ବିଦ୍ୟାଳୟରେ ଶିକ୍ଷକ ଓ ଡାକ୍ତରଖାନାରେ ଡାକ୍ତର ଅଭାବ ଦୂର କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଦକ୍ଷତା ବିକାଶ, କୃଷି ଓ ପରିବେଶ ଭଳି କ୍ଷେତ୍ରରେ ଡିଏମ୍ଏଫ୍ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସାଂସଦ ରୁଦ୍ରନାରାୟଣ ପାଣି କହିଛନ୍ତି,
2: ଏଥିରେ ଦୁଇଟି ଦଳର ପାଞ୍ଚ ଜଣ ବିଧାୟକ ସମସ୍ତେ ଉପସ୍ଥିତ ଥିଲେ। କନ୍ସର୍ନ ଡିପାର୍ଟମେଣ୍ଟର ବହୁତ ଉପସ୍ଥିତ ଥିଲେ, ତାଳଚେରର ପୌରପାଳ ଏବଂ ଅନୁଗୁଳର ପୌରପାଳ ସେ ବି ଉପସ୍ଥିତ ଥିଲେ। କେମିତି ଠିକ୍ ଭାବରେ ପାନୀୟ ଜଳଙ୍କର ଏଜୁକେସନର ଭିତ୍ତିଭୂମି ବିଶେଷ ଗୁରୁତ୍ୱ ଦିଆଗଲା, ଆଙ୍ଗନବାଡ଼ି ଅନୁଷ୍ଠାନ ଉପରେ କେମିତି ଠିକ୍ ଭାବରେ ସେଟା ହୋଇପାରିବ, ବାକି ରୋଡ୍ କନେକ୍ଟିଭିଟି ଏଥିରେ କ'ଣ ବ୍ୟବସ୍ଥା ଅଛି, ଯେଉଁ ଡିଏମ୍ଏଫ୍ରେ ଆର୍ଡି ବା ପିଡବ୍ଲୁଡି ଯେଉଁଟା ଆର୍ଏଣ୍ଡବି କହୁଛନ୍ତି, ସେମାନଙ୍କର ଯେଉଁ ସବୁ ମେଜର ୱାର୍କ ଅଛି, ଇଭିନ୍ ଇରିଗେସନ୍ର ବି ଯଦି କିଛି ମେଜର ୱାର୍କ ଅଛି ସେଥିରେ ଯଦି କିଛି ଫଣ୍ଡର ସର୍ଟେଜ୍ ହେଉଛି ସେଟା ଡିଏମ୍ଏଫ୍ରୁ ମଧ୍ୟ ସେଥିରେ ଆଡଜଷ୍ଟ କରାଯାଇପାରିବ।
1: ଜଳବାହିତ ଓ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ ପାଇଁ ଅନୁଗୁଳ ଜିଲ୍ଲାରେ 8ଟି ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହି ରଥଗୁଡ଼ିକ ବିଭିନ୍ନ ଗ୍ରାମରେ ବୁଲି ପ୍ରାୟ ଏକ ମାସ ଧରି ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ। ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧିର ପଞ୍ଚମ କିସ୍ତିରେ ଅନୁଗୁଳ ଜିଲ୍ଲାର 1,48,926 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 29,78,52,000 ଟଙ୍କା ପ୍ରଦାନ କରାଯାଇଛି। ଏଥିସହ 207 ଜଣ ଭୂମିହୀନ ଚାଷୀଙ୍କୁ ପ୍ରାୟ 8,62,500 ଟଙ୍କା ପ୍ରଦାନ କରାଯାଇଛି। ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୁଳ ପୌରପାଳିକା ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। 130 ସହରକୁ ନେଇ ହୋଇଥିବା ସର୍ବେକ୍ଷଣର କ୍ୟାଟେଗୋରୀ 3ରେ ଅନୁଗୁଳ ଏହି ସଫଳତା ହାସଲ କରିଛି। ଧୂଳି ନିୟନ୍ତ୍ରଣ, ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ପରିଚାଳନା ଓ ସବୁଜିମା ବୃଦ୍ଧି ଦିଗରେ ନିଆଯାଇଥିବା ପଦକ୍ଷେପ ଏହାର ମୁଖ୍ୟ ଅଂଶ। ଶେଷରେ ନବଭାରତ ସାକ୍ଷରତା ଅଭିଯାନ ଅଧୀନ ଉଲ୍ଲାସ କାର୍ଯ୍ୟକ୍ରମକୁ ନେଇ ଅନୁଗୁଳରେ ସଚେତନତା ଶୋଭାଯାତ୍ରା ଓ କର୍ମଶାଳାମାନ ଆୟୋଜନ ହୋଇଯାଇଛି। ନିରକ୍ଷରତା ଦୂରୀକରଣ ସହ ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଏବଂ ଜୀବନବ୍ୟାପୀ ଶିକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଛି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ସମରେଶ ନାଥ, ଉପସ୍ଥାପନାରେ ଥିଲେ ଆଦିତ୍ୟ ନାରାୟଣ ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ଦେବୀ ପ୍ରସାଦ ମହାନ୍ତି ଏବଂ ଅମ୍ବିକା ମହାପାତ୍ର।

0: ଆଖି ବୁଝିକି ଗୀତ ଶୁଣିଲ, ଗାଁର ଗୀତ ପଲ୍ଲୀ ଗୀତ, ତା ଭିତରେ ଭୋଗତକ ସବୁ ଖାଇଦେଲ,
1: ସୁଆଦିଆ ହେଇଥିଲା।
0: ହଉ ହେଲା, ସବୁ ଖାଇକି ସାରିଦେଲ।
1: ତମେ ଆଉ ଦି ଚାରିଟା ଆଣିଥାନ୍ତ ନା, ଆଉ ପୁଣି ଘରୁ କଣ ଖାଲି ହାତରେ ଯିବି ନା କଣ?
0: ହଉ, ଗଲାବେଳେ ଘରୁ ନେଇଯିବ ଆଉ କଣ, ନୂଆ ବୋଉଙ୍କୁ ଦବ, ଆଉ ବାଟରେ ଖାଇବନି।
1: ଓ, ତମେ ଖାଲି କଥା ବୁଲେଇ ଚାଲିଛ, ଯଦି ଏତେ ବିଷୟକୁ ନେଇକି ତମର ଚିନ୍ତା। ଯୋଉ କୃଷି କ୍ଷେତ୍ରଟି ରହିଲା, ଆମ ଚାଷୀ ଭାଇ ମାନେ ରହିଲେ, ଏମାନଙ୍କର ପୁଣି ଦାୟିତ୍ୱ ଅଛି ନା ନାହିଁ?
0: ହଁ, ଦାୟିତ୍ୱ ଅଛି।
1: କୋଉ ପ୍ରକାରର କହିଲ?
0: ସେମାନେ ଜୈବିକ ଖତ ସାର ଦେଇ ଚାଷବାସ କରିବେ।
1: କଣ ପାଇଁ?
0: ମାଟିକୁ ସୁସ୍ଥ ରଖିବେ, ମଣିଷକୁ ସୁସ୍ଥ ରଖିବେ, ସାରା ଦୁନିଆକୁ ଆହାର ଯୋଗେଇବେ, ଆଉ କଣ?
1: ପରିବେଶ ବି ସୁସ୍ଥ ରହିବ। ସେଇଥିପାଇଁ ଆଜି କିଷାନ ବାଣୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି, ଜୈବିକ ଉପାୟରେ ପନିପରିବାରେ ରୋଗ ପରିଚାଳନା।
0: ଭଲ ବିଷୟଟିଏ, ସମୟ ଉପଯୋଗୀ ବିଷୟଟିଏ। ଆଜି ବିଶେଷଜ୍ଞ ଭାବେ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ
1: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା
0: ଡକ୍ଟର ସୁଶୀ ସଙ୍ଗୀତା ବଳ।
1: ହଁ
0: ହଁ,
1: ଆଲୋଚନା ଆରମ୍ଭ ହଉ।
0: ହଉ
1: ଡକ୍ଟର ବଳ, ଆପଣଙ୍କୁ ସ୍ୱାଗତ କରୁଛୁ କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ଗୋଟେ ସମୟ ଉପଯୋଗୀ ଆଲୋଚନା ବୋଲି ଆମେ ଅନୁଭବ କରୁଛୁ, ଏଇଥିପାଇଁ ଚଳିତ ବର୍ଷ ଯେଉଁଭଳି ବର୍ଷା ହେଲା ଏବଂ ଆବଶ୍ୟକତାଠାରୁ ଅଧିକ ବର୍ଷା, ପୁଣି ତା ସହିତ ଏକାଧିକ ବାର ବନ୍ୟା ଆସିବା, ଏଇଭଳି ଗୋଟେ ସମୟରେ ଆମେମାନେ ଜୈବିକ ଉପାୟରେ ଚାଷ କରିବା, ପୁଣି ଜୈବିକ ଉପାୟରେ ରୋଗ ପରିଚାଳନା କରିବା, ଏଇ ସମୟ ପାଇଁ ଏଇଟା କେତେ ପ୍ରାସଙ୍ଗିକ?
2: ଜୈବିକ ଉପାୟରେ ରୋଗକୁ ଆମେ ପରିଚାଳନା କରିବା ପାଇଁ କାହିଁକି ଭାବିଲୁ? ଆମେ ଜାଣିଛୁ ପ୍ରଥମେ ରାସାୟନିକ ଉପାୟରେ ଆମେ ସବୁ କରୁଥିଲୁ, ରୋଗ ପରିଚାଳନା କରୁଥିଲୁ, କିନ୍ତୁ ବାରମ୍ବାର ସେଇ ଯୋଉ ରାସାୟନିକ କୀଟନାଶକ ବ୍ୟବହାର ଦ୍ୱାରା ଆମକୁ କ୍ଷତି ହେଲା, ମାନେ କ୍ଷତି ହେଲା କେମିତି, ରୋଗ ସୃଷ୍ଟିକାରୀ ଅଣୁଜୀବ ଭିତରେ ତାଙ୍କର ରେଜିଷ୍ଟାନ୍ସ ପାୱାର ବଢ଼ିଗଲା, ତାଙ୍କର ରୋଗ ପ୍ରତିରୋଧ କ୍ଷମତା ବଢ଼ିଗଲା, କାରଣ ବାରମ୍ବାର ସେଇଟା ଦେଲା ପରେ ସେଟା ତାଙ୍କ ଉପରେ ଆଉ କାଟୁକଲା ନାହିଁ। ଦ୍ୱିତୀୟରେ କ'ଣ ହେଲା, ଏଇଟା ଆମର ଏନ୍ଭାରମେଣ୍ଟ ପାଇଁ ବି, ଜଳବାୟୁ ପାଇଁ କ୍ଷତିକାରକ ହେଲା। ତାପରେ ପେଷ୍ଟିସାଇଡ୍ ଦେବା ଦ୍ୱାରା ପେଷ୍ଟିସାଇଡ୍ ଯୋଉ ରେଜିଡ୍ୟୁ ରହିଲା, ତାର ଯୋଉ ଅବଶିଷ୍ଟକାରୀ ଯୋଉ ରହିଲା, ଫାଇନାଲି ଆମେ ତାକୁ ଖାଇଲୁ। ଖାଇଲା ପରେ ଆମ ଦେହରେ ବି ସେଟା ରୋଗ ସୃଷ୍ଟି କଲା, ବିଭିନ୍ନ ପ୍ରକାର ଯୋଉ କ୍ୟାନ୍ସର ହଉଛି, ଇଏ ହଉଛି, କ'ଣ ପାଇଁ ହଉଛି, ସେ ଯୋଉ ବେଶୀ ଏକ୍ସେସିଭ୍ ପେଷ୍ଟିସାଇଡ୍ ୟୁଜ୍ ପାଇଁ ହଉଛି। ତ ସବୁ ପ୍ରକାର ଯେତେବେଳେ ସମସ୍ୟା ଉପୁଜିଲା, ତାପରେ ଆମେ ଗଲୁ, ସ୍ୱିଚ୍ କଲୁ ଜୈବିକ ଉପାୟରେ କେମିତି ଏଟାକୁ କରିବୁ, ଯାହାଫଳରେ ସବୁ ଆମେ କେମିତି ମିନିମାଇଜ୍ କରିପାରିବୁ। ସେଇଠୁ ହିଁ ଆମର ଜୈବିକ ପଦ୍ଧତି ପ୍ରତି ଆମେ ଆଟ୍ରାକ୍ଟ ହେଲୁ।
1: ଗ୍ରାମୀଣ ଓଡ଼ିଶାରେ ଗୋଟେ କୁହାଯାଏ, ଅତି ଲେମ୍ବୁ ଚିପୁଡ଼ିଲେ ପିତା। ତ ସେମିତି ରୋଗ ପରିଚାଳନା ହଉ ବା ଅଧିକ ଉତ୍ପାଦନ ଲକ୍ଷ୍ୟରେ ହଉ, ଆମେମାନେ ଯେତେବେଳେ ମାତ୍ରାଧିକ ରାସାୟନିକ ସାର ଏବଂ ଔଷଧ ପ୍ରୟୋଗ କରୁଛେ, ଏଇଟା ସବୁଆଡୁ କ୍ଷତିକାରକ ହଉଛି, ଅର୍ଥାତ୍ ଆମର ପରିବେଶ ପାଇଁ କ୍ଷତିକାରକ ହଉଛି, ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହଉଛି, କୃଷି ପାଇଁ କେତେ କ୍ଷତିକାରକ।
2: ଯେତେବେଳେ ଆମେ ମାଟିରେ ବାରମ୍ବାର ପ୍ରୟୋଗ କରିବା ଦ୍ୱାରା ମାଟିର ବି ଉର୍ବରତା ଯାଉଛି, ତ ଆମର ସ୍ୱାସ୍ଥ୍ୟ ସହିତ, ଜଳବାୟୁ ସହିତ ସବୁ ପରସ୍ପର ସହିତ ଜଡିତ ହେବାରୁ, ତ ଏଇଟା ହଉଛି ଅଲଟିମେଟଲି ଆମ ପାଇଁ କ୍ଷତିକାରକ ହଉଛି। ଏଇଟା ବି ସେଇ କନସେପ୍ଟ, ଜୈବିକ ଉପାୟରେ ଗଛର କେମିତି ଆମେ ମାନେ ଉତ୍ପାଦନ ବୃଦ୍ଧି ସହିତ ଗଛର ପ୍ରତିରୋଧ ଶକ୍ତି ବି ବଢେଇଥାଏ, ତାର କାର୍ଯ୍ୟ କରିବା ପ୍ରଣାଳୀ ଯୋଉଟା ମୋଡ ଅଫ୍ ଆକ୍ସନ କହିବା, ଯଦି ହିତକାରୀ ଅଣୁଜୀବ ସେଟା ଯାଇକି ଯୋଉ ଅପକାରୀ ଅଣୁଜୀବ ମାନେ ରୋଗ ସୃଷ୍ଟିକାରୀ ଅଣୁଜୀବ ତାଙ୍କୁ ଦମନ କରିଥାନ୍ତି, ଆଉ ତାର ମୋଡ ଅଫ୍ ଆକ୍ସନ ହଉଛି ସେମାନେ ସ୍ପେସ ଆଉ ଖାଦ୍ୟ ପାଇଁ କମ୍ପିଟିସନ, ମାନେ ଏମାନେ ବି ସେଇ କବକ, ଏଟା ହିତକାରୀ ଏଟା ଅହିତକାରୀ, ଅହିତକାରୀକୁ ହିତକାରୀ ମାନେ ସେମାନେ କେମିତି ଯାଇକି ସ୍ପେସ, ସେ ଯୋଉ ଜାଗା ଆଉ ପୋଷକ ପାଇଁ ତାଙ୍କ ଭିତରେ ଯୋଉ କମ୍ପିଟିସନ ଦ୍ୱାରା ହଉ, କିମ୍ବା ତାଙ୍କର ଗୋଟେ ରହିଛି ଯୋଉ ଆଣ୍ଟିବାୟୋଟିକ୍ ପ୍ରଡ୍ୟୁସ୍ କରୁଛନ୍ତି ତା ଦ୍ୱାରା ଦମନ କରିଥାନ୍ତି। ଆଉ ଗୋଟେ ହଉଛି

0: ଗଛର ପ୍ରତିରୋଧ କ୍ଷମତା ବି ବଢ଼ୁଛି।
1: ବିଶ୍ୱ ତମାମ ଆମେ ଦେଖୁଛେ ଯେଉଁ ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ତା ପଛର ଇଏ ଗୋଟେ କାରଣ କି ଯେ ଆମେମାନେ କୃଷି କ୍ଷେତ୍ରରେ ମାତ୍ରାଧିକ ରାସାୟନିକ ସାର ଔଷଧ ଏସବୁ କିଛିର ପ୍ରୟୋଗ କରୁଛେ, ହୁଏତ ଇଏ ବି ଗୋଟେ କାରଣ ହେଇପାରେ।
0: ହଁ ହଁ, ଇଏ ବି କାରଣ ମାନେ ସୋଲ ନହେଲେ ବି ଗୋଟେ ପାର୍ଟର ଗୋଟେ କାରଣ ହେଇପାରେ। କାରଣ ସେ ଯୋଉ ମାତ୍ରାଧିକ ବ୍ୟବହାର କରିବା ଦ୍ୱାରା ମାଟିର ଉର୍ବରତା, ଆମେ ଯେମିତି କଥା ହେଲୁ କି ମାଟିର ଉର୍ବରତା ଯାଉଛି, କ୍ଷୟ ହେଉଛି, ଏବଂ ଯୋଉ ଇରିଗେସନ ଚ୍ୟାନେଲ ଦେଇଗଲା ସେ ପେଷ୍ଟିସାଇଡ୍ସ ଯୋଉ ସେ ଯାଇକି ଇରିଗେସନ କମ୍ପ୍ଲିଟ ଯୋଉ ସେ ସିଷ୍ଟମକୁ ବି ଖରାପ କରୁଛି। ଏଠାରେ ଯୋଉ ରହୁଛନ୍ତି ବି ଯୋଉ ହିତକାରୀ ଯୋଉ ଅଣୁଜୀବ ରହୁଛନ୍ତି, ଯେମିତି ଆମେ କହୁଛେ ନେଚୁରାଲ ଏନିମିଜ୍, କୀଟପତଙ୍ଗ ମାନଙ୍କର ରେଜିନାଲ ଏନିମିସ୍ ମାନେ ଗଛ ଯଦି ହେଇଛି ତାର ଯଦି ରୋଗ ହଉଛି, ରୋଗକୁ ମାନେ କାଟୁ କରିବା ପାଇଁ ଆମର ନେଚୁରାଲ ଏନିମିସ୍ ବି ରହୁଛନ୍ତି। ଏଇ ମେଡିସିନ ପକେଇବା ଦ୍ୱାରା ଏ କୀଟ ଖାଇଲା, ସେ କୀଟ ବି ଖାଇଲା, ସେ କୀଟ ମରିଗଲେ, ତାଙ୍କର ବଂଶ ଲୋପ ପାଇଲା। ତ ଏମିତି କରିକି ସବୁଆଡୁ ସେ ଜିନିଷଟା ଏଫେକ୍ଟ କରୁଛି,
1: ଅର୍ଥାତ୍ ଆମର ଅନେକ ଉପକାରୀ ଜୀବ, ଉପକାରୀ କୀଟ ଏ ସବୁ କିଛି ଧୀରେ ଧୀରେ ଯେମିତି ଲୋପ
0: ପାଇବାକୁ
1: ବସୁଛନ୍ତି। ଏଇ ସବୁ
0: ତା ସାଙ୍ଗକୁ ସୃଷ୍ଟିକାରୀ ଅଣୁଜୀବ ମାନଙ୍କର ପ୍ରତିରୋଧ କ୍ଷମତା ବଢିଗଲାଣି, ରେଜିଷ୍ଟାନ୍ସ ପାୱାର ବଢିଗଲାଣି, ଏମାନଙ୍କର କମିଯାଉଛି, ତା ଭିତରେ ଇମ୍ବାଲାନ୍ସ ଗୋଟେ ହେଇଯାଉଛି।
1: ତେଣୁ ଯଦି ଆମର କୃଷି କ୍ଷେତ୍ରରେ ଥିବା ପ୍ରତ୍ୟେକଟି ଗଛକୁ ଆମେ ଶରୀର ବୋଲି ଭାବିବା, ତାମାନେ ଶରୀର ଦୁର୍ବଳ ହେଇଯାଉଛି କିନ୍ତୁ ରୋଗର ଶକ୍ତି ବଢିଯାଉଛି, ତାହେଲେ ୟାର କଣ ଗୋଟେ ଭଲ ବିକଳ୍ପ ହଉଛି ଯେ ଜୈବିକ ପରିଚାଳନା ବା ଜୈବିକ ଉପାୟରେ ଚାଷ କରିବା ବା ଜୈବିକ ଉପାୟରେ ରୋଗ ପରିଚାଳନା କରିବା?
0: ଆଜ୍ଞା, ସେହି ହିସାବରେ ଆମର ଗୋଟେ ଆସିଲା ଇଣ୍ଟିଗ୍ରେଟେଡ୍ ଡିଜିଜ୍ ମ୍ୟାନେଜମେଣ୍ଟ। ଆମେ ସମସ୍ତେ କହିଲୁ କି ସମନ୍ୱିତ ରୋଗ ପୋକ ପରିଚାଳନା କେମିତି କରିବା ଆମେ, ତା ଦେହରେ ଆମେ ସବୁ ପ୍ରକାର ବ୍ରାଞ୍ଚ ଅଛି, ଯେମିତି ଫିଜିକାଲ କଣ୍ଟ୍ରୋଲ ଗୋଟେ ଅଛି, କଲଚରାଲ କଣ୍ଟ୍ରୋଲ, ଆପଣ ଗଛ ଲଗେଇବେ ଗଛ ଗଛ ଭିତରେ ଦୂରତା ରଖିବା ଆମେ, ଆଉ କ୍ରପ ରୋଟେସନ କରିବା, ଗୋଟେ ଏକକାଳୀନ ଫସଲ ନ କରି ଅଲଗା ଚାଷ କରିବା, ୱାଟର ମ୍ୟାନେଜମେଣ୍ଟ ଇରିଗେସନ ତାର ମ୍ୟାନେଜମେଣ୍ଟ କରିବା, ସଏଲ ମ୍ୟାନେଜମେଣ୍ଟ, ଏସବୁ ବିଭିନ୍ନ ପ୍ରକାର ତାର ସବୁ ବ୍ରାଞ୍ଚ ଅଛି, ତା ଭିତରେ ଗୋଟେ ବାୟୋ କଣ୍ଟ୍ରୋଲ ମ୍ୟାନେଜମେଣ୍ଟ ରହୁଛି, ଆଉ ଲାଷ୍ଟରେ ସେ ଇଣ୍ଟିଗ୍ରେଟେଡ୍ ଯୋଉ ସମନ୍ୱିତ ରୋଗ ପୋକ ପରିଚାଳନାରେ ରାସାୟନିକ ପଦ୍ଧତି ସବୁଠୁ ଲାଷ୍ଟ ଅସ୍ତ୍ର ଭାବେ ଆମେ ୟୁଜ୍ କରୁ। ଯେତେବେଳେ ବହୁତ ଅଧିକା ମାନେ ଲସ୍ କରୁଛି ସେଇ ଜାଗାରେ ଆମେ ଡିସାଇଡ୍ କରିବା କି ନାହିଁ ଆମେ ସେତେବେଳେ ରାସାୟନିକ ଦେଇକି କରିବୁ, କିନ୍ତୁ ତା ପର୍ଯ୍ୟନ୍ତ ଆମେ ଚେଷ୍ଟା କରିବା ସବୁ ପ୍ରକାର ସମନ୍ୱିତ ଯାହା ଯାହା ପରିଚାଳନା ପଦ୍ଧତି ଅଛି ତାକୁ ସବୁ ଆମେ ଇଣ୍ଟିଗ୍ରେଟ୍ କରିକି ଗଛର କେମିତି ପ୍ରତିରୋଧ ଶକ୍ତି ବଢେଇ ଗଛର ଉତ୍ପାଦନ କେମିତି ବଢେଇବା।
1: ଡକ୍ଟର ବଳ, ଆମେ ଗୋଟେ ବୁଝିବାକୁ ଚାହିଁବା କି ପ୍ରତ୍ୟେକ ବୃକ୍ଷ, ସେ ଛୋଟିଆ ଚାରାଟିଏ ହଉ ବା ଗୋଟେ ବିଶାଳ ବୃକ୍ଷ, ଏ ସମସ୍ତଙ୍କ ଭିତରେ ଗୋଟେ ରୋଗ ପ୍ରତିରୋଧକ ଶକ୍ତି ଅଛି, ଅର୍ଥାତ୍ ଇଏ ନିଜେ ରୋଗ ସହିତ ଲଢେଇ କରିପାରିବ। ଆମେ ଯଦି ତାକୁ କିଛି ସେମିତି ପ୍ରାକୃତିକ ଉପାୟରେ କିଛି ସହଯୋଗ କରିଦେଲେ, ଅର୍ଥାତ୍ ତାର ରୋଗ ପ୍ରତିରୋଧକ ଶକ୍ତିଟା ବଢୁଛି ଏବଂ ସିଏ ରୋଗ ସହ ମୁକାବିଲା କରିପାରୁଛି। ଏଇଆ ତ ସରଳ ଅର୍ଥରେ ଆଜ୍ଞା, ଏବେ ଆମେ ସେ ଯୋଉ ମୂଳ ବିଷୟକୁ ଆସିବା ଯାହା ଆପଣ କହିଲେ ସମନ୍ୱିତ ରୋଗ ପୋକ ପରିଚାଳନା। ତାହେଲେ ବର୍ତ୍ତମାନ ଆମର ଯୋଉ ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି, କୃଷକ ବନ୍ଧୁମାନେ ଶୁଣୁଛନ୍ତି, ଆମକୁ ପ୍ରଥମ ପର୍ଯ୍ୟାୟରେ କଣ କରିବାକୁ?
0: ସେଥିରେ ପ୍ରଥମେ ଆମର ଯାଉଛି ରେଜିଷ୍ଟାଣ୍ଟ ଭେରାଇଟି। କୌଣସି ଆମେ ଯଦି ଫସଲ ଲଗେଇବାକୁ ଯାଉଛେ, ଆମେ ପ୍ରଥମେ ଦେଖିବା ବିହନ ଯଦି ବିକଶିତ କିସମ କିଛି ଅଛି କି ରେଜିଷ୍ଟାଣ୍ଟ ଭେରାଇଟି ରୋଗ ସହଣିକାରୀ ବିହନ ଯଦି ଅଛି ଆମେ ସେଇଟା ପ୍ରଥମେ ଯିବା। ଆମେ ଜାଣିଛୁ ଜୈବିକ ପଦ୍ଧତିରେ ମାର୍କେଟରେ ବହୁତ କିଛି ମିଳିଲାନି, ଆଭେଲେବୁଲ ଅଛି ପାଉଡର ଫର୍ମରେ, ଟ୍ରାଇକୋଡମା ଭିରିଡେ କରି, ଟ୍ରାଇକୋଡମା ହାଜେନମ, ଟ୍ରାଇକୋଡମା ଆସ୍ପେରେଲମ 1% ୱେଟେବୁଲ ପାଉଡର, କିମ୍ବା ସୁଡୋମୋନାସ ଫ୍ଲୋରୋସେନ୍ସ 1% ୱେଟେବୁଲ ପାଉଡର, ବେସିଲସ ସବଟାଇଲିସ 1% ୱେଟେବୁଲ ପାଉଡର ନାମରେ ସବୁ ମିଳୁଛି। ତାକୁ ଆମେ ଆମେ ବିହନ ବିଶୋଧନ କରିବା, ଆଉ ତାର ଜେନେରାଲ ରେକମେଣ୍ଡେସନ ହେଉଛି ଆପଣ ପ୍ରତି କିଗ୍ରା ବିହନକୁ ଆପଣ 10 ଗ୍ରାମ ଯେକୌଣସି ଟ୍ରାଇକୋଡମା ଭିରିଡେ ନିଅନ୍ତୁ କିମ୍ବା ସୁଡୋମୋନାସ
1: ଫ୍ଲୋରୋସେନ୍ସ,
0: ତାର ଗୋଟେ ମଣ୍ଡ ପ୍ରସ୍ତୁତ କରିବେ, ବିହନରେ ଗୋଟେ ଆବରଣ ସୃଷ୍ଟି କରିବେ, ଗୋଳେଇ ଦେବେ ତାକୁ, ତାକୁ ତାକୁ ଅଧଘଣ୍ଟା ଛାଇରେ ଟିକେ ଶୁଖେଇ ଦେବେ, ତାହେଲେ ତାକୁ ଗୋଟେ କୋଟିଂ ଦେବ, ତାପରେ ଆମେ ତାକୁ ଲଗେଇ ପାରିବା।
1: ଅର୍ଥାତ୍ ଛାଇରେ ଶୁଖେଇବାଟା ଜରୁରୀ।
0: ହଁ ହଁ, ବିଲକୁଲ, କାରଣ ଏଟା ହଉଛି ଜୀବନ୍ତ ଜୀବନ୍ତ ଫିମ୍ପି, ସେଗୁଡାକ ଖରାରେ ଡାଇରେକ୍ଟ ସନ୍ଲାଇଟ୍ ହେଲେ ସେମାନେ ମରିଯାଇଥାନ୍ତି। ତାପରେ ଆପଣ କଣ କରିବେ, ତାକୁ ସେଇ ଯୋଉ ଚାରା ପୁଣି ନର୍ସରୀ ଯଦି ଆପଣ ଲଗେଇଛନ୍ତି, ସିଏ କ୍ରପ ହିସାବରେ ସେ ତାର ଡ୍ୟୁରେସନ ଥାଏ, 3 ମାସ କ୍ରପ ହେଲା ଯଦି 3 ୱିକ୍ ରହିବ ନର୍ସରୀରେ, ଏମିତି କରିକି। ତ ଆମେ କଣ କରିବା, ତାକୁ ଚାରା ଯେତେବେଳେ ହେଇଯିବ, ଉପଯୁକ୍ତ ସମୟ ହେଇଯିବ, ସେତେବେଳେ ଏପଟେ ଆମେ ମୁଖ୍ୟ ଜମି ବି ଆମେ ପ୍ରସ୍ତୁତି କରିଥିବା, ମୁଖ୍ୟ ଜମି ପ୍ରସ୍ତୁତି ସମୟରେ ବି ଆମେ ତାକୁ ଜୈବିକ ଖତ ପ୍ରସ୍ତୁତି ଗୋଟେ ରହୁଛି, ଏହାର ଗୋଟେ ଡୋଜ୍ ହେଉଛି ଗୋଟେ ହେକ୍ଟରକୁ 250 kg FOM, ଯୋଉ ଭଡ଼ା ଗୋବର ଖତ ଯଦି ନେଉଛନ୍ତି 250 kg, ଏଟା 2.5 kg ରହିବ ବାୟୋକଣ୍ଟ୍ରୋଲ ଏଜେଣ୍ଟ, ମାନେ 100 ଭାଗରୁ 1 ଭାଗ ନିଅନ୍ତୁ, ସେଇ ହିସାବରେ ନେବା। 25 kg ଯଦି ଆମେ ଖତ ନେଲୁ ସେଥିରେ ଆପଣ କେତେ ନେବେ, 250 ଗ୍ରାମ ବାୟୋକଣ୍ଟ୍ରୋଲ ଏଜେଣ୍ଟ ନେଇଗଲେ, ତାକୁ ମିଶେଇ ଦେଲେ ମାଟି ସହିତ ମିଶେଇ ଦେଲେ, ପାଣି ଟିକେ ଛିଞ୍ଚି ଦିଆଯିବ, ପାଣି

0: ଦେଇକି ଆମେ କ'ଣ କରିବା, ମାନେ ଯେମିତିକି 30% ଆର୍ଦ୍ରତା ରହୁଥିବ ମାଟିରେ, ତାକୁ ତାପରେ ଆମେ ଗୋଟେ କପଡ଼ାରେ ଘୋଡ଼େଇ ଦେବା ଅଖା, ତାକୁ ଘୋଡ଼େଇ ଦେଲେ ତାକୁ ବି ଟିକେ ପାଣି କରି ଟିକେ ଓଦା କରିଦେବା, ତାହେଲେ କ'ଣ ହବ, ସେ ଯୋଉ ଖତ ସହିତ ବାୟୋ କଣ୍ଟ୍ରୋଲ ଏଜେଣ୍ଟ ସେ ତା ସହିତ ପୁରା ମିଶିଲା, ଆଉ ତା ଭିତରେ ଗୋଟେ ଏମିତି ଆମେ ମାଇକ୍ରୋ କ୍ଲାଇମେଟ ସୃଷ୍ଟି କଲୁ, ଯାହାଫଳରେ ତାର ଉପଯୁକ୍ତ ଆର୍ଦ୍ରତା ଆଉ ଟେମ୍ପରେଚର ପାଇ ତା ଭିତରେ ସେମାନେ ବଂଶ ବୃଦ୍ଧି କଲେ, ସେଟା କହୁଛେ ମାସ୍ ମଲ୍ଟିପ୍ଲିକେସନ। ଏଟା 2 ସପ୍ତାହ ରହିବ, ମଝିରେ ମଝିରେ ଆପଣ କ'ଣ କରିବେ, 3-4 ଦିନ ଅନ୍ତରରେ ଟିକେ ପାଣି ଛିଞ୍ଚି ଦଉଥିବେ, ପୁଣି ତାକୁ ଏପଟ ସେପଟ କରୁଥିବେ, ତାହେଲେ ସେମାନେ ତା ଭିତରେ ଭଲସେ ଆହୁରି ଗ୍ରୋଥ କରିବେ ବଢିବେ। ତ ସେଇଟା 2 ସପ୍ତାହ ରଖିଲା ପରେ ଆପଣ ଯେତେବେଳେ ମୁଖ୍ୟ ଜମି ଯେତେବେଳେ ପ୍ରସ୍ତୁତି ହେଇଯାଉଛି ସେତେବେଳକୁ ଆପଣ ଏଟା ଯାଇକି ମୁଖ୍ୟ ଜମିରେ ମିଶେଇ ଦେବା। ମିଶେଇ ଦେଲା ଫଳରେ କ'ଣ ହବ, ଏପଟେ ଆପଣ ଯଦି ଚାରା ରେଡି ହେଇଗଲା ପରେ, ଯଦି ଆପଣଙ୍କର ଝାଉଁଳା ରୋଗ କିମ୍ବା ଆଦ୍ରପତନ ରୋଗ ହଉ କିମ୍ବା ଯେକୌଣସି ମୃତ୍ତିକା ଜନିତ ରୋଗ ପାଇଁ ଏଟା ବହୁତ କାର୍ଯ୍ୟକାରୀ ହେଇଥାଏ, ସକ୍ସେସଫୁଲ ରହୁଛି। ଯଦି ଆପଣଙ୍କର ବହୁତ ଅଧିକା ରହିଛି ପ୍ରାଦୁର୍ଭାବ, ତାହେଲେ ଆପଣ ସିଲ୍ଡିଂ ଟ୍ରିଟମେଣ୍ଟ ବି କିଛି କିଛି ପରିବାରରେ ସବୁ ସିଲ୍ଡିଂ ଟ୍ରିଟମେଣ୍ଟ ରହୁଛି, ମାନେ ଚାରା ବିଶୋଧନ। ଚାରା ରେଡି ହେଇଯିବ ମୁଖ୍ୟ ଜମି ପ୍ରସ୍ତୁତି ପାଇଁ, ସେତେବେଳେ ଚାରାକୁ ସେମିତି 1 ଲିଟର ପାଣିରେ 10 ଗ୍ରାମ ବାୟୋ କଣ୍ଟ୍ରୋଲ ଏଜେଣ୍ଟ ନେଇ ସେ ଯୋଉ ଦ୍ରବଣ ପ୍ରସ୍ତୁତ କରି ଚାରାକୁ ଅଧଘଣ୍ଟା ବୁଡ଼ାଇ ରଖନ୍ତୁ। ତାପରେ ଏଠି ମୁଖ୍ୟ ଜମିରେ ବି ଆମେ ପକେଇ ଦେଇଛୁ, ସେଥିରେ ବି ମାଟି ଭିତରେ ସେଟା ସେ ବଂଶ ବିସ୍ତାର କଲେ। ଏ ଚାରାକୁ ନେଇକି ଲଗେଇଲା ପରେ ଚାରାକୁ ସାଧାରଣତଃ ଯଦି ଝାଉଁଳା ରୋଗ ହଉ କିମ୍ବା ଆଦ୍ରପତନ ରୋଗ ହଉ ପେକସଡ଼ା ରୋଗ ହଉ ଯାହା ବି ହଉ, ଗୋଟେ ଥର ସେ ଯଦି ଫିଲ୍ଡରେ ଲାଗିଲା ପରେ 2 ସପ୍ତାହ ପରେ ସେ ରୋଗ ଦେଖାଯିବ। କାରଣ ସେମାନେ ଗଛ ଆସିକି ଲାଗିଲା ପରେ ସେମାନେ ଯୋଉ ସୁପ୍ତ ଅବସ୍ଥାରେ ଥାଆନ୍ତି ମୃତ୍ତିକାରେ, ସେମାନେ ଜୀବିତ ହେଇଯାଆନ୍ତି। ଜୀବିତ ହେଲା ପରେ ସେମାନେ ଗଛକୁ ଆକ୍ରମଣ କରିଥାନ୍ତି, ସେତେବେଳେ ପର୍ଯ୍ୟନ୍ତ 2-3 ସପ୍ତାହ ଭିତରେ ଆମେ ଯୋଉ ଆମେ ପକେଇଥାଉ ଜୈବିକ ଖତ ଯୋଉ ମାଟିରେ ଦେଇଥାଉ, ସେମାନେ ଗୋଟେ ଆବରଣ ପ୍ରସ୍ତୁତି କରିଦେଇଥାନ୍ତି ମାଟି ଉପରେ, ଯାହାଫଳରେ ଏମାନେ ଯେତେବେଳେ ଗଛକୁ ଆକ୍ରମଣ କରନ୍ତି ସେମାନେ ତାକୁ ସପ୍ରେସ୍ କରିଦେଇଥାନ୍ତି।
1: ଏଇଠି ଗୋଟେ କଥା ବୁଝିବାର ରହୁଛି କି ସାଧାରଣତଃ ଆମେ ଗୋଟେ କୌଣସି ଚାଷ କରିବା ପୂର୍ବରୁ ଜମିଟାକୁ ପ୍ରଥମେ ପ୍ରସ୍ତୁତ କରନ୍ତି, ତ ଜମି ପ୍ରସ୍ତୁତି ପାଇଁ ସେମିତି କିଛି ଜୈବିକ ଉପାୟ ଅଛି ନା ନାହିଁ, ଆମେ ସିଧାସଳଖ ଆଣି ଯେମିତି ପାରମ୍ପରିକ ରୀତିରେ ଜମି ପ୍ରସ୍ତୁତ କରନ୍ତି ଏବଂ ତାପରେ ଏଇ ଖତ ସାରକୁ ଆମେ ପ୍ରୟୋଗ କରିକି ଦେଇପାରିବା ବୋଲି?
0: ହଁ, ଏମିତି ଆପଣ ଯୋଉ କହିଲେ ପାରମ୍ପରିକ ଉପରେ ଆମେ ଯେମିତି ଜମି ପ୍ରସ୍ତୁତି କରିଥାଉ ସେତେବେଳେ ଏଇଟା ଯୋଉ ଆମର ଜୈବିକ ଖତକୁ ଆଣିକି ଆମେ ଦେଇପାରିବୁ। ପ୍ରଥମେ ବିହନ ବିଶୋଧନ ହେଲା, ଚାରା ବିଶୋଧନ ହେଲା, ମୂର୍ତ୍ତିକାରେ ବି ଲାଗିଲା, ମୁଖ୍ୟ ଜମିରେ ବି ରହିଲା। ତାପରେ ଆପଣ ଯେତେବେଳେ ଗଛ ଲାଗୁଛି ମାସେ ପରେ କି ଯେତେବେଳେ ଦେଖିଲେ 15-20 ଦିନ ଯଦି ଦେଖିଲେ, ଗୋଟେ ଗୋଟେ ଗଛ ହଉ ଯଦି ଆମେ ତାକୁ ଉପାଡ଼ି ନଷ୍ଟ ବି କରିଦେଇପାରିବା। ଯଦି ଆପଣ ସେମିତି ବି ଚାହିଁବେ ଆର୍ଦିଂ ଅଫ୍ ଗୋଟେ ଯୋଉ ହୁଏ, ଆର୍ଦିଂ ଅଫ୍ ଟ୍ରିଟମେଣ୍ଟ ମାନେ ହୁଡ଼ାଟେକା ଯୋଉ ଆମେ କହୁଛେ, ସେଇ ଟାଇମ୍ରେ ବି ଆମେ ଡ୍ରେଞ୍ଚିଂ କରିପାରିବା, ମୂଳ ଭିଜା କରିହେବ ମାଟିକୁ। ଯେକୌଣସି ବାୟୋ କଣ୍ଟ୍ରୋଲ ଏଜେଣ୍ଟ ନେଇକି ମିଶ୍ରିତ ଟ୍ରାଇକୋଡମା ଭିରିଡେ ହଉ, ଟ୍ରାଇକୋଡମା ଭିରିଡେ ହଉଛି ଫିମ୍ପିନାଶକ, ମୁଖ୍ୟତଃ ଟ୍ରାଇକୋଡମା ଭିରିଡେ ଅପେକ୍ଷା ହାର୍ଜିନମ୍ ଯୋଉଟା ଆସୁଛି ସେଇଟା ମୂର୍ତ୍ତିକା ଇଏ ପାଇଁ ବେଶୀ କାମ ଦେଇଥାଏ ଭିରିଡେ ଅପେକ୍ଷା। ତାପରେ ରହିଲା ବ୍ୟାକ୍ଟେରିଆ ଜନିତ ଯୋଉ ଝଳା ରୋଗ ପାଇଁ ସୁଡୋମୋନାସ୍ ଫ୍ଲୋରେସେନ୍ସ, ସ୍ପେସିଲସ୍ ସବ୍ଟାଇଲିସ୍ ଯୋଉ ଆସୁଛି, ସେଗୁଡା ବି ଆମେ ତା ସହିତ ମିକ୍ସ କରିକି ଆମେ ଡ୍ରେଞ୍ଚିଂ କରିପାରିବା, ମୂଳ ଭିଜା କରିପାରିବା।
1: କେମିତି ଚାଷୀ ଜାଣିବ ଯେ ଏଇ ଯୋଉ ରୋଗଟା ହେଇଛି ଏଟା କୋଉ କାରଣରୁ ହେଇଛି?
0: ହଁ, ତାକୁ ଜାଣିବା ପାଇଁ ସହଜ ଉପାୟ ଅଛି। ଝାଉଁଳା ରୋଗ ଝାଉଁଳା ଫିମ୍ପି ଦ୍ୱାରା ବି ହଉଛି, ବ୍ୟାକ୍ଟେରିଆ ଦ୍ୱାରା ବି ହଉଛି। ଆପଣ ଯଦି ଚାହିଁବେ କି ଏଟା ବ୍ୟାକ୍ଟେରିଆ ଯୋଗୁଁ ହଉଛି କି ଫିମ୍ପି ଦ୍ୱାରା ହଉଛି, ତାର ଗୋଟେ ଟେଷ୍ଟ ଅଛି, ସେଟାକୁ କହୁଛେ ଆମେ ଉଜ୍ ଟେଷ୍ଟ ବୋଲି କୁହାଯାଏ। ଆପଣ ସେ ଯୋଉ ଆକ୍ରାନ୍ତ ଗଛକୁ ଉପାଡ଼ି ନିଅନ୍ତୁ, ସେ ଗଛକୁ ଯଦି ଉପାଡ଼ିଲା ବେଳକୁ ସେଟା ସହଜରେ ଉଠି ଆସିଥାଏ, କାରଣ ତାର ଯୋଉ ମୂଳ ପାଖରେ ସେ ଯୋଉ ଫିମ୍ପି ହଉ କବକ ହଉ ସେମାନେ ଆକ୍ରାନ୍ତ କରିକି ଗଛକୁ ୱିକ୍ ହେଇଯାଇଥାଏ, ମାନେ ସେଥିରେ ବଂଶ ବିସ୍ତାର କରିଥାନ୍ତି, ତ ରୁଟ୍ ସିଷ୍ଟମଟା ପୁରା ନଷ୍ଟ ହେଇଯାଇଥାଏ, ଦୁର୍ବଳ। ତ ଆପଣ ଟାଣିଲେ ଆରାମସେ ଆସିଯାଏ। ଆଉ ବ୍ୟାକ୍ଟେରିଆ ଜାଗାରେ ସାଧାରଣତଃ କୁହନ୍ତି ମାନେ ମୂଳ ପାଖରେ ଗନ୍ଧ ହେଇଥାଏ ଟିକେ, ବାସ୍ନା ମାନେ ଗନ୍ଧ ଆସେ, ଫିମ୍ପିରେ ବି ଆସିଥାଏ କିନ୍ତୁ ବ୍ୟାକ୍ଟେରିଆ ଟିକେ ଅଧିକ ଆସିଥାଏ। ଆଉ ଯଦି ଜାଣିବାକୁ ଚାହିଁବେ ସ୍ପେସିଫିକ୍ ହେଇଛି କି ନାହିଁ, ତାକୁ ଗୋଟେ ତେରଛା କରି କାଟିଦେବେ ଗଛକୁ, ସେ ଯୋଉ କାଣ୍ଡକୁ ହଉ ଟିକେ ଧୋଇଦେବେ ତାକୁ ଭଲସେ, ତେରଛା କରି କାଟିଦେବେ ଗୋଟେ ଗ୍ଲାସ୍ରେ, ଟ୍ରାନ୍ସପେରେଣ୍ଟ ଗ୍ଲାସ୍ ଯୋଉ କାଚ ଗ୍ଲାସ୍ରେ ନେଇକି ସେଟାକୁ ଏମିତି ବୁଡ଼େଇକି କିଛି ସମୟ ରଖିଦେବେ। କିଛି ସମୟ ପରେ 10 ମିନିଟ୍ ପରେ ଆପଣ ଦେଖିବେ, 10-15 ମିନିଟ୍ ପରେ ଯଦି ଧଳା ଧଳା ସୂତା ଆକାରରେ କିଛି ବାହାରୁଛି, ଯଦି ଗୋଟେ ଫ୍ଲୋ ହଉଛି, ତାହେଲେ ଆପଣ ଜାଣିବେ ଏଟା ବ୍ୟାକ୍ଟେରିଆ ଜନିତ।
1: ଅର୍ଥାତ୍ ଏଇ ଛୋଟ ଛୋଟ ପରୀକ୍ଷଣ ଦ୍ୱାରା ବା ଆମେ ଯଦି ନିୟମିତ ଭାବରେ ଆମର କୃଷି କ୍ଷେତ୍ରକୁ ନିରୀକ୍ଷଣ କରୁଛୁ ଏବଂ ଏଇ ଛୋଟିଆ ଛୋଟିଆ ଲକ୍ଷଣ ଦେଖିକି ମଧ୍ୟ ଆମେ ଜାଣିପାରିବା ଯେ ଏହାର ପ୍ରକୃତ ରୋଗଟି କୋଉ କାରଣରୁ ହେଇଛି। ଏବେ ଧରିନିଅନ୍ତୁ ଚାରା ଲାଗିସାରିଛି ଏବଂ ଆମେ ଗୋଟେ ପ୍ରଥମ ପର୍ଯ୍ୟାୟର ତାର ଯୋଉ ଉପଚାର କରିସାରିଛେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଗଛ ବଢିବ, ସେ ସମୟରେ ତ ଆଗକୁ ପୁଣି ଫଳ ଆସିବ, ସେତିକିବେଳେ ତ ପୁଣି କିଛି ରୋଗ ପୋକ ହେବାର ସମ୍ଭାବନା ରହିଥିବ?
0: ହଁ, ସମ୍ଭାବନା ରହୁଛି, କାରଣ ପ୍ରତିଟି ପର୍ଯ୍ୟାୟରେ ଗଛକୁ ରୋଗ ପୋକ ଆକ୍ରମଣ କରିଥାନ୍ତି, ତେଣୁ ସେଇ ଟାଇମ୍ରେ ଆପଣ ଯଦି ଜୈବିକ ଉପାୟରେ ଆମେ ଚାହିଁବା ତାକୁ ରୋଗ ଆରମ୍ଭ ହେବା ମାତ୍ରେ ଆମେ ସବୁବେଳେ ଆପଣ କହିଲେ ନା ଯେମିତିକି ବାରମ୍ବାର

0: ଫିଲ୍ଡକୁ ଯାଉଥାନ୍ତୁ, ନିରୀକ୍ଷଣ କରୁଥାନ୍ତୁ କିଛି ରୋଗ ଆସିଲା କି କ'ଣ ହେଲା କି, କାରଣ ବେଶୀ ଘଞ୍ଚ ହେଇଗଲା କ'ଣ ହେଇଗଲା ଯଦି ଆଲୋକ ଭଲ ଭାବରେ ପ୍ରବେଶ କରିପାରୁନଥିବ ସେ ଜାଗାରେ, ତାଙ୍କ ପାଇଁ ଗୋଟେ କ୍ଲାଇମେଟ୍ ହେଇଯାଇଥାଏ ଯେ ତା ଭିତରେ ସେ ଗଛ ମୂଳରୁ ରୋଗକୁ ତଳ ପତ୍ରରୁ ଆରମ୍ଭ ହେଇଥାଏ ରୋଗ, ଆଉ ଆମେ ଜାଣିପାରୁନଥାଉ। ପତ୍ର ଦାଗ ହଉ, ପତ୍ର ପୋଡ଼ା ହଉ, କିଛି ବି ଦେଖିଲେ ସାଧାରଣତଃ ବର୍ଷା ଦିନରେ ସେମାନେ ଦେଖିବେ ପତ୍ର ପଚା ରୋଗ ହେଇଯିବ, ଟିକେ ଏମିତି ସିଝିଲା ବେଳେ ଦେଖାଯିବ, ତାପରେ ଧୀରେ ଧୀରେ ସେଟା ହେଇଯାଇଥାଏ। ସେତେବେଳେ ଆପଣ ଗୋଟେ ସ୍ପ୍ରେ ବି କରିପାରିବେ, ଏଇ ବାୟୋକଣ୍ଟ୍ରୋଲ ଏଜେଣ୍ଟ ନେଇକି ଆପଣ ସ୍ପ୍ରେ ବି କରିପାରିବେ, ଲିଟରକୁ 10 ଗ୍ରାମ ହିସାବରେ କରିକି ଆପଣ ସନ୍ଧ୍ୟା ଟାଇମରେ ବି ସକାଳ ଟାଇମରେ ସେଟାକୁ ପୁରା ଗଛକୁ ପୁରା ଡ୍ରେଞ୍ଚ କରିଦେବେ, ପୁରା ଓଦା କରିଦେବେ।
1: ଖରା ସମୟରେ ଏ ପ୍ରକାର ସିଞ୍ଚନ କରିବା ଉଚିତ
0: ନାହିଁ, ସନ୍ଲାଇଟ୍ଟା ତାକୁ ଠିକ ହୋଇନଥାଏ, ଗଛ ମରି ଯାଇଥାନ୍ତି, କାରଣ ଜୀବନ୍ତ ସେମାନେ ଫିମ୍ପି।
1: ଗଛ ଏବେ ଫଳିବା ଅବସ୍ଥାକୁ ଆସିଯାଉଛି ଏବଂ ଆମେ ସାଧାରଣତଃ ଏଇଟା ଶୁଣିଛୁ ଚାଷୀ ଭାଇମାନଙ୍କ ପାଖରୁ ଯେ କାଣ୍ଡବିନ୍ଧା ପୋକ ଲାଗିଗଲେ, ଯଦି ଏଇ ପ୍ରକାରର ଗୋଟେ କୌଣସି ଆକ୍ରମଣ ହେଇଗଲା ଫସଲକୁ, କୁହାଯାଏ ଯେ ସମୂଳେ ନଷ୍ଟ ହେଇଯିବ ଯଦି ଠିକ୍ ସମୟରେ ସେମାନେ ତାକୁ ଧରି ନ ପାରିଲେ ବା ତାର ଉପଚାର ନ କରିପାରିଲେ। ଏମିତି ଜୈବିକ ଉପାୟରେ ଆମ ପାଖରେ କିଛି ଅଛି ପଦ୍ଧତି ଆମେ ଯାହାକୁ ଅବଲମ୍ବନ କରିପାରିବା?
0: କାଣ୍ଡବିନ୍ଧା ପୋକ ପାଇଁ କରିପାରିବେ, ସେଟା ଷ୍ଟେମ୍ ବୋରର୍ ଯୋଉ କହୁଛି, ସେମାନେ ଗାତ କରିକି ତା ମାନେ କାଣ୍ଡକୁ କଣା କରି ଯାଇଥାନ୍ତି, ତା ଭିତରେ ତାର ଯୋଉ ସବୁ ମାଂସର ଜିନିଷ ଖାଇଦେଇଥାନ୍ତି, ଗଛ ଶୁଖିଲା ଭଳି ଦେଖାଯାଇଥାଏ। ସେ ଜାଗାରେ ଆପଣ ଯେତେବେଳେ ଦେଖୁଛନ୍ତି ତ ପ୍ରଥମେ ଜୈବିକ ଉପାୟରେ ହେଲେ ଆପଣ ନିମ୍ବ ତେଲ ଦେଇପାରିବେ, ଲିଟରକୁ 5 ml ହିସାବରେ ଦେଇପାରିବେ, କିମ୍ବା ଅଲଗା ସବୁ ରହୁଛି ଯେମିତି ଅଠା ଯନ୍ତ୍ର ବି କିଛି ଦେଇପାରିବେ, ହଳଦିଆ ଅଠା ଯନ୍ତ୍ର ଯୋଉଟା ଆମର ହ୍ୱାଇଟ୍ ଫ୍ଲାଏ ଯୋଉ ରହୁଛି, ଯେତିକି ଶୋଷକ କୀଟମାନଙ୍କ ପାଇଁ ହେକ୍ଟରକୁ ଆପଣ 30-35 ଦେଇପାରିବେ, 35-40 ପର୍ଯ୍ୟନ୍ତ ଆପଣ ଲଗେଇ ପାରିବେ, ଏକରକୁ 20-25 ବି ଦେଇପାରିବେ। କ'ଣ ହବ, ସେ ହଳଦିଆ ଅଠା ଦ୍ୱାରା ସେମାନେ ହଳଦିଆ କଲର୍କୁ ଯାଇକି ସେମାନେ ଆଟ୍ରାକ୍ଟ ହେଇଥାନ୍ତି, ଆକର୍ଷିତ ହେଇକି ସେଠି ଯାଇକି ଲାଗି ଯାଇଥାନ୍ତି। ତା ସହିତ ଆଉ କିଛି ଜିନିଷ ବି ମାଇଣ୍ଡରେ ରଖନ୍ତୁ, ଯେମିତିକି ଆପଣଙ୍କର ଯୋଉ ଅଲଗା ପ୍ରାକ୍ଟିସ୍ ଯୋଉ ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ଅର୍ ବାୟୋ ଇଣ୍ଟେନ୍ସିଭ ମ୍ୟାନେଜମେଣ୍ଟ ଯୋଉଟା ଆମେ କହୁଛେ, ବିହନ ବିଶୋଧନ କରିଦେବା, ଚାରା ବିଶୋଧନ କରିବା, କିମ୍ବା ମୂର୍ତ୍ତିକାର ଲଗେଇଦେବା, ତା ସହିତ ଆମକୁ କ'ଣ କ'ଣ ଦେଖିବାକୁ ପଡ଼ିବ, ପ୍ରତିଟି ଷ୍ଟେଜ୍ରେ ଆମେ ଯେମିତି ତାକୁ ଇମ୍ପ୍ଲିମେଣ୍ଟ କରିପାରିବା, ଛୋଟ ଛୋଟ ଜିନିଷକୁ ଆମେ ଯଦି ଧ୍ୟାନ ଦେବା ତାହେଲେ ସେଟା ଆହୁରି ଭଲ କାମ ଦେଇଥାଏ।
1: ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ରାସାୟନିକ ପଦ୍ଧତିକୁ
0: ଆଜ୍ଞା ସେଥିପାଇଁ ସେଟା ଅଛି, ସେଟା ଲାଷ୍ଟ ଅସ୍ତ୍ର ଭାବେ ୟୁଜ୍ କରିବା।
1: ତ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜି ଯାହା ବି କିଛି ଆଲୋଚନା ଆମେ ଏଠାରେ ରଖିଲେ ଜୈବିକ ଉପାୟରେ ପନିପରିବାରେ ରୋଗ ପରିଚାଳନା, ଡକ୍ଟର ବଳ ଆପଣଙ୍କର ଉପସ୍ଥିତି ଏବଂ ବିଜ୍ଞ ପରାମର୍ଶ ପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର। ପାଠ କିଛି ବୁଝିଲ ନା ନାଇଁ?
2: ବୁଝିଲି କଣ ହେଇ ପରା, ସବୁ ତ ଟିପିକି ନେଇଛି ଆଉ।
1: ଆଜି ଯନ୍ତ୍ରପାତି ସବୁ ପୂଜା ହେଲା, ଇଆଡ଼େ ପୁଣି ପାଠଟାକୁ ବୁଝିଲ, ଜାଣିକି କାଲି ଠୋ କାମରେ ଲାଗିବ।
2: ଲାଗିବ, ନିହାତି ଲାଗିବ ନା।
1: କାଲି ଏଡ଼େ ସୁନ୍ଦର ଆଲୋଚନା ପାଇଁ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
1: ଜେମା ଅପା,
2: କଣ ହେଲା?
1: ଖାଲି ଏକା ତମର ଚାଷବାସ ହବ, ତମର ରୋଜଗାର ହବ, ଆମେ ମାନେ ଆଉ ବିକ୍ରି ବଟା କରିବୁନି?
2: ହଁ, ବିକ୍ରି ବଟା କରିବ, ଏ ବଜାର ଦର କଥା ଜାଣିବାନି କି?
1: ଓହୋ, ଏଇଟା ତ ନିହାତି ଜାଣିବା ଦରକାର। ଆଉ
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ 58-69 ଟଙ୍କା, ବିନ୍ସ 75-98 ଟଙ୍କା ଓ ରସୁଣ 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ବଜାର ଦର କଥା ଜାଣିଲେ, ସୁନ୍ଦର ଆଲୋଚନାଟିଏ ହେଲା, କଲିଗୀତ ବି ଶୁଣିଲେ,
2: କଥାବାର୍ତ୍ତା ବି ଦୀପଦ ହେଲେ,
1: ଆଉ କିଛି ବାକି ରହିଗଲା?
2: ଅଛି
1: କଣ?
2: ଦେଖୁଛ କୋଉ ଜାଗାରେ ବର୍ଷା ହଉଛି, କୋଉ ଜାଗାରେ ହଉନି, କେତେବେଳେ ଦୂର ଦୂର କରି ଗାଳି ଦେଇଯାଉଛି। ପାଣିପାଗ ଶୁଣିବା, ତାପରେ ଉଠିବା।
1: ବହୁତ ଦୁଃଖ ମାସ,
2: ହଁ
1: ପାଣିପାଗର କଥା, ଆଉ ଭୋଗରାଗ ଆଉ ନଥିଲା,
2: ନେଇକି ଯିବ ପରା ଘର ଆଡେ।
1: ଆରେ ତମେ ତୁ ନି ହେଇକି ବସୁନା, ଆଗ ପାଣିପାଗଟା ଶୁଣିବା ନା ନାଇଁ?
2: ହଉ ହଉ।
1: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ।

0: ସେହିପରି ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ବେଳେବେଳେ 30-40 କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ମଧ୍ୟ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ, ଉପସ୍ଥାପନରେ ଥିଲେ ଦେବୀ ପ୍ରସାଦ ମହାନ୍ତି ଏବଂ ଅମ୍ବିକା ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଏସୀୟ କ୍ରୀଡ଼ା 2026 ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଚିୟର ଫର ଭାରତ। ଆକାଶବାଣୀ ଦିଲ୍ଲୀରୁ।

ଏତେବେଳ ଯାଏଁ ଶୁଣୁଥିଲେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଓଡ଼ିଆରେ ରୂପକ ଅସ୍ତରାଗ, ରଚନା ଓ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସହାୟତା ଅଶୋକ କୁମାର ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ, କଣ୍ଠଦାନ କରିଛନ୍ତି ଉପେନ୍ଦ୍ର କୁମାର ମିଶ୍ର ଏବଂ ଶୈଳଭାମା ମହାପାତ୍ର।

कह रहा कि यार

ଶୁଣିଲେ ଓଡ଼ିଆରେ ରୂପକ ଅସ୍ତରାଗ, ରଚନା ଓ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ତବଲା ବାଦନ। ପରିବେଷଣ କରିଛନ୍ତି ଶିଳ୍ପୀ ଉସ୍ତାଦ ଆଲ୍ଲା ରଖା। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଖମାଜ ଓ ରାଗ ଧାନୀ।

ପ୍ରଚାରକଲୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ। ତବଲା ବାଦନ ଶିଳ୍ପୀ ଉସ୍ତାଦ ଆଲ୍ଲା ଖାଁଙ୍କ ତବଲା ବାଦନ ଶିଳ୍ପୀ ପରିବେଷଣ କରିଥିଲେ ରାଗ ଖାମାଜ ଓ ରାଗ ଧାନି। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନ୍ୟୁଜ୍ ବୁଲେଟିନ୍।
1: ଶୁଣିଲେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଆମକୁ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:10:30। ଅଧିବେଶନକୁ ସମାପ୍ତ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10:00 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଗୁପ୍ତପ୍ରସାଦ ପାଢ଼ୀ, କଳ୍ପନା ପଟ୍ଟନାୟକ, ଶଶାଙ୍କ ଶେଖର ମହାପାତ୍ର, ଅର୍ଚ୍ଚନା ଲାଟ ଓ ଦିବାକର ମହାନ୍ତି। 6:30 ଶୁଣିପାରିବେ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନାରେ ଡକ୍ଟର ଶାନ୍ତନୁ କୁମାର ରଥ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଶୁଣିବେ 6:35। 7:25 ଶୁଣିବେ ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୀରାମଚରିତ ମାନସ ଶୁଣିପାରିବେ 7:30। ଚାଷର କଥା ରହିଛି 7:40। 7:45 ପ୍ରଚାର କରିବୁ ଧାରାବାହିକ ଆଦିଗାଥା, ରଚନା ଉମାଶଙ୍କର ପଣ୍ଡା ଓ ପ୍ରଯୋଜନା ମାନଭଞ୍ଜନ ହୋତା। 8:30 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ବା ଉଦ୍ୟୋଗ ଅନୁରକ୍ତ କାର୍ଯ୍ୟକ୍ରମ। ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:35 ଶୁଣିପାରିବେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ଗୌରବ ଆନନ୍ଦ, କୁଲଦୀପ ପଟ୍ଟନାୟକ ଓ ଏସ୍ ବିକାଶ। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ଏବଂ ପରେ ପରେ 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ତେବେ ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏବେ ତ ସମୟ ହୋଇଯାଇଛି, ଚଳିତ ଅଧିବେଶନକୁ ଏଠି ରଖୁଛୁ, ପୁଣି ଥରେ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆସନ୍ତାକାଲି ପ୍ରାତଃ ଠିକ୍ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ୍।